ଆକାଶବାଣୀ କେନ୍ଦୁଝର, ଆଜି ବୁଧବାର 1948 ଶତାବ୍ଦ ବୈଶାଖ ମାସର 30 ଦିନ, ଇଂରାଜୀ 2026 ମସିହା ମେ ମାସର 20 ତାରିଖ। ବର୍ତ୍ତମାନ ସମୟ ଆମ ଷ୍ଟୁଡିଓ ଘଡ଼ିରେ ପ୍ରାୟ 5:58। ଆପଣଙ୍କୁ ହାର୍ଦ୍ଦିକ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ 199.3 ମିଟର ତଥା 1584 କିଲୋହର୍ଜ ଯୋଗେ ଏବଂ FM ବ୍ୟାଣ୍ଡରେ 100.1 ମେଗାହର୍ଜ ଯୋଗେ।

ବିନାଶକ ଘେନ ମୋର ନମସ୍କାର ଆହେ ଲମ୍ବୋଦର ମନବାଞ୍ଛା ପୂର୍ଣ୍ଣକର ଭକତ ଜନର ନୈବେଦ୍ୟର ପ୍ରଥମ ଭକ୍ତି ପୁଷ୍ପାଞ୍ଜଳି ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ଚରଣରେ ଶିଶିରଦାସଙ୍କ କଣ୍ଠରେ ଶୁଣନ୍ତୁ ଗୌରହରି ତଳେଙ୍କ ଗୀତ ରଚନା।

ଜଗନ୍ନାଥ ହେ ଦିନେ ମୋ ଗୁହାରି ଶୁଣିଲ ନାହିଁ ଜଗତ ଈଶ୍ୱର ସଂସାର ପାଳକ ଭକ୍ତ ଭାବକୁ କମଳା ସାଇଁ ଗଜ ଉଦ୍ଧାରିଲ ମୃଗିଣୀ ତାରିଲ ତାରିଲ ଅହଲ୍ୟା ପଦକୁ ଧାଇ। ପରବର୍ତ୍ତୀ ଭକ୍ତିଗୀତ କଣ୍ଠଶିଳ୍ପୀ ମନମୋହନ ପ୍ରଧାନ, ଶିଳ୍ପୀଙ୍କ କଣ୍ଠରେ ଚଣ୍ଡୀ ଦାସଙ୍କ ଗୀତ ରଚନା।

ତୋକଳ ଶ୍ରୀମୁଖ ଚାହିଁ ହଜିଯାଉ ପ୍ରାଣ ଏଛାର ପିଣ୍ଡରୁ ଆନ କିଛି ଲୋଡ଼ା ନାହିଁ। ଏଥର ଶିଳ୍ପୀ ଶ୍ୟାମାମଣି ଦେବୀ, ଶିଳ୍ପୀଙ୍କ କଣ୍ଠରେ ବେଣୁଧରଙ୍କ ଗୀତ ରଚନା।

ମଣିମା ଶୁଣିମା ହେଉ ନିବେଦନ ବାଣିକି, ନୀତିମ ନୟନ ନାଚୁ ଚକାଡୋଳ ଠାଣିକି। ନୈବେଦ୍ୟର ଅନ୍ତିମ ଅର୍ଘ୍ୟ କଣ୍ଠଶିଳ୍ପୀ ଅଶୋକ କୁମାର ବଳ ଗାଇଛନ୍ତି ପାରମ୍ପରିକ ରଚନାରୁ।

ଆଜି ପାଇଁ ଏଇଠି ଶେଷ ହେଲା ଭବଭକ୍ତିର କାର୍ଯ୍ୟକ୍ରମ ନୈବେଦ୍ୟ। କଣ୍ଠଶିଳ୍ପୀ ଥିଲେ ଶିଶିର ଦାସ, ମନମୋହନ ପ୍ରଧାନ, ଗୀତାରାଣୀ ଦାସ, ଅଶୋକ କୁମାର ବଳ ଏବଂ ଶ୍ୟାମାମଣି ଦେବୀ।

0: ଗୀତ ରଚନା କରିଥିଲେ ଗୌରହରି ଦଳେଇ, ଚଣ୍ଡୀ ଦାସ, ବେଣୁଧର ଏବଂ ଶୁଣୁଥିଲେ ପାରମ୍ପରିକ ରଚନାରୁ। ଆକାଶବାଣୀ କେନ୍ଦୁଝର, ସମୟ ସକାଳ 6:35 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆକାଶବାଣୀ କଟକ। ଶୁଣନ୍ତୁ, ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ଶରତ ଚନ୍ଦ୍ର ରଥ।
4: ଚିତ୍ର ପ୍ରତିମା ପ୍ରାୟ ଦିଶୁ ସୁନ୍ଦର, ଚିରି ଭିତର ଦେଖ କି ନାରଖାର। ଯିଏ ଲେଖିଥିଲେ ଏହି ଧାଡ଼ିଟି ସେ ଜଣେ କବି ଥିଲେ, ନାମ ତାଙ୍କର ଭକ୍ତ ଚରଣ ଦାସ। ମନବୋଧ ଚୌତିସାର ଏହା ଏକ ଅଂଶ। ସେ କେବଳ କବି ନଥିଲେ, ଥିଲେ ମୋ ବିଚାରରେ ଜଣେ ଦର୍ଶନ ଶାସ୍ତ୍ର ବିଶାରଦ, ସମାଜ ବିଜ୍ଞାନୀ, ସର୍ବୋପରି ଜଣେ ଚିନ୍ତାଶୀଳ ମନୀଷୀ। ତାଙ୍କ ଲେଖା ଏହି ପଦଟି ଗୋଟିଏ ମଣିଷ ପାଇଁ ନୁହେଁ, କୋଟି କୋଟି ମଣିଷଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ। ଟିକିଏ ଅଧିକ ବିଶ୍ଳେଷଣ କଲେ ବୁଝିହେବ ଯେ ଏଥିରେ ଅଛି ଜୀବନ ଚିନ୍ତା, ଜୀବନର ଅନୁଭବ ତଥା ସାମାଜିକ ଚିତ୍ରର ଯଥାର୍ଥ ପ୍ରତିଫଳନ। କଥାଟି ଏହିପରି ଯେ ବାହାରକୁ ସୁନ୍ଦର ଦିଶୁଥିବା ମଣିଷଟି ଭିତରେ ସେତେ ସୁନ୍ଦର ନ ହୋଇପାରେ, ବାହାରକୁ ଭଦ୍ର ଲାଗୁଥିବା ମଣିଷଟି ଭିତରେ ସେତେ ଭଦ୍ର ନ ହୋଇପାରେ, ଦାନୀ ବୋଲାଉଥିବା ମଣିଷଟି ଏତେ ଦୟାଶୀଳ ନ ହୋଇପାରେ। ଅତେ ବାହାରକୁ ସୁନା ପରି ଚକ୍ଚକ୍ କରୁଥିବା ସବୁ ଜିନିଷ ଯଥାର୍ଥରେ ସୁନା ନ ହୋଇପାରେ। ଅତେ ବାହାରୁ ଦେଖି ହଠାତ୍ କୌଣସି କଥାକୁ ଅତ୍ୟନ୍ତ ଠିକ୍

0: ଅଥବା ଅତ୍ୟନ୍ତ ଭୁଲ ବୋଲି ମଧ୍ୟ ବିଚାର କରିବାକୁ ହେବ ନାହିଁ। କୌଣସି ବ୍ୟକ୍ତି ଅଥବା କୌଣସି ବିଷୟ ସମ୍ପର୍କରେ ହଠାତ୍ କିଛି ମନ୍ତବ୍ୟ ଦେବା ଆଦୌ ଉଚିତ ନୁହେଁ। ସେ ମନ୍ତବ୍ୟ ସକାରାତ୍ମକ ହେଉ ଅଥବା ନକାରାତ୍ମକ ହେଉ, କିଛି ସମୟ ନେବାକୁ ପଡ଼ିବ ମନ୍ତବ୍ୟ ଦେବା ପାଇଁ। ହଠାତ୍ କାହା କଥାରେ ଶତ ପ୍ରତିଶତ ଭଳି ଯିବାକୁ ହେବ ନାହିଁ। ବିଷୟବସ୍ତୁର ଗମ୍ଭୀରତା ଅନୁସାରେ ସମୟ ନେବାକୁ ପଡ଼ିବ। ଧୀର ସ୍ଥିର ଚିତ୍ତରେ ଅନୁଧ୍ୟାନ କରିବାକୁ ହେବ ସେହି ବ୍ୟକ୍ତିର ଚାଲିଚଳନ, ଆଚାର ବ୍ୟବହାର, କଥା କହିବାର ଶୈଳୀ, ଶବ୍ଦ ପ୍ରୟୋଗର ଧାରା, ସର୍ବୋପରି କଥା କହିଲା ବେଳେ ଅଙ୍ଗଭଙ୍ଗୀକୁ, ବିଶେଷତଃ ହସକୁ। ଏହାର ଅର୍ଥ ଏପରି ନୁହେଁ ଯେ ସମସ୍ତଙ୍କୁ ଆମେ ଅବିଶ୍ୱାସ କରିବା, କାହାରି କଥାକୁ ଗ୍ରହଣ କରିବା ନାହିଁ, କାହାରି ମତାମତକୁ ସମ୍ମାନ ଦେବା ନାହିଁ, ଇତ୍ୟାଦି ଇତ୍ୟାଦି। କଥାଟି ହେଉଛି ଏ ଦିଗରେ ଚିହ୍ନା ଲୋକଙ୍କ ଅପେକ୍ଷା ଅଚିହ୍ନା ଲୋକଙ୍କ ପ୍ରତି ଅଧିକ ସତର୍କ ଓ ସଚେତନ ରହିବା। ଅନେକ ପ୍ରକାରର ଲୋକ ଏ ସମାଜରେ ଅଛନ୍ତି, ରହିବା ସ୍ୱାଭାବିକ। ତା ବୋଲି ଆମେ ତ ଏ ସମାଜ ଛାଡ଼ି କେଉଁଆଡ଼େ ପଳାଇଯିବା ନାହିଁ। ଆମକୁ ଚଳଣିର କଳାଟିକୁ ଖୋଜି କାଢ଼ିବାକୁ ହେବ। ଏପରି କିଛି ଲୋକ ଅଛନ୍ତି ଯେଉଁମାନେ କି ପ୍ରକୃତରେ ଧନୀ, ମାତ୍ର କଥା କଥାକେ ନିଜକୁ ଗରିବ ବୋଲି ସଉକରେ କହୁଥାନ୍ତି। ଅତ୍ୟାଧୁନିକ ସୁବିଧା ଥିବା କୋଠାଘରକୁ ନିଜର କୁଡ଼ିଆଟିଏ ବୋଲି କଥା କଥାକେ କହୁଥାନ୍ତି। ସେମାନଙ୍କ ସହିତ କଥାବାର୍ତ୍ତାରେ ଅଧିକ ସତର୍କତା ଲୋଡ଼ା। କିଛି ଲୋକ ଅଛନ୍ତି ଯେଉଁମାନେ କି ଅନ୍ୟର ଦୁଃଖ କଷ୍ଟ ଉପରେ ଗୁରୁତ୍ୱ ଦିଅନ୍ତି ନାହିଁ। ନିଜର କଥା ସରିଲେ ଅଥବା ନିଜର କାର୍ଯ୍ୟଟି ସରିଗଲେ ବିଭିନ୍ନ ଆଳ ଦେଖାଇ ସହସା ସେ ସ୍ଥାନରୁ ବିଦାୟ ନେଇଯାଆନ୍ତି। ଆଜିକାଲି ମୋବାଇଲ ଫୋନର ବିଭିନ୍ନ ଆପ୍ରେ କେତେ କେତେ ଚିକଣିଆ କଥା, ଗୁଲୁଗୁଲିଆ ପ୍ରସ୍ତାବ, ଅତି ହାଲକା ଖୋସାମତିଆ ମନ୍ତବ୍ୟ ଶୁଣିବାକୁ ମିଳୁଛି। ସେସବୁ କଥାକୁ ହଠାତ୍ ବିଶ୍ୱାସ କରିଯିବା ଆଦୌ ଉଚିତ ନୁହେଁ। ଲେଡ଼ିଗୁଡ଼ କହୁଣିକୁ ବୋହିଗଲେ କପାଳରେ କର ମାରିବା ସାର ହେବ ସିନା, ମାନମର୍ଯ୍ୟାଦା ହାନି ହେବା ସହିତ ଜୀବନ ହାନି ହେବା ବେଶୀ ଦୂର ନଥିବ। ମଣିଷକୁ ନ ଜାଣି ନ ବୁଝି କାହା କଥାରେ ହଠାତ୍ ଭଳିଯିବା ଆଦୌ ବୁଦ୍ଧିମାନର କାର୍ଯ୍ୟ ନୁହେଁ। ନିଜକୁ ଭୁଲିଯିବା, ନିଜର ପରମ୍ପରା ମାନମହତକୁ ଭୁଲିଯିବା କଥାଟି ଆପଣା ହସ୍ତେ ଜୁହା ଛେଦିବା ପରି ହେବ। ଏଥିପାଇଁ ଯେଉଁ ପ୍ରତିଷେଧକ ବ୍ୟବସ୍ଥାଟି ଅଛି ତାହା ହେଉଛି ଷ୍ଟେପ୍ ବ୍ୟାକ୍ ଥିଓରି ବା ପଶ୍ଚାତ୍ ଗମନ ତତ୍ତ୍ୱ। ଏହି ତତ୍ତ୍ୱ ଉପରେ ମନସ୍ତତ୍ତ୍ୱବିତ୍ମାନେ ଆଜିକାଲି ଅଧିକ ଗୁରୁତ୍ୱ ଦେଉଛନ୍ତି। ଅତେ ମୋବାଇଲରେ ଶୁଭୁଥିବା କୁତ୍କୁତିଆ କଥା, ଦିଶୁଥିବା ଫିଟ୍ଫାଟ୍ ବେଶ ଯେ କେତେ ଦୂର ବିଶ୍ୱାସଯୋଗ୍ୟ ତାହା ଭାବିବାର କଥା। ସେପରି ମଣିଷକୁ ତ ଆମେ ବଦଳାଇ ପାରିବା ନାହିଁ, ଆମେ ଏତିକି କରିପାରିବା ଯେ ନିଜକୁ ସେମାନଙ୍କ କବଳରୁ ରକ୍ଷା କରିପାରିବା। ସେମାନଙ୍କର ଚିକଣ କଥା ଓ ସରୁ ତିଳକରେ ଭଳିଗଲେ ଶିଉଳିରେ ପାଦ ଖସିଯିବ। ଥରେ ପାଦ ଖସିଗଲେ ଆଉ ଉପରକୁ ଉଠି ଆସିବା ଏତେ ସହଜ ହେବ ନାହିଁ। ସୁତରାଂ ପାଦ ପକାଇବା ଆଗରୁ ତଳେ ଶିଉଳି ଲାଗିଛି କି ନାହିଁ ଭଲକରି ଦେଖିବାକୁ ହେବ। ସଚେତନତା ତ ନିଜ ଆୟତ୍ତର କଥା, ନିଜ ହାତ କଥା। କେବଳ ମୋବାଇଲରେ ଭାବପ୍ରବଣତା ଜନିତ ପ୍ରେମ ଓ ପ୍ରତାରଣାର କଥା ନୁହେଁ, ଏହା ବ୍ୟତୀତ ସମାଜରେ ଭିନ୍ନ ଭିନ୍ନ ସ୍ତରରେ ବହୁ ଚିତ୍ର ପ୍ରତିମା ଅଛନ୍ତି। ସେମାନଙ୍କୁ ଚିହ୍ନିବା ନିହାତି ଦରକାର, ନହେଲେ ଠକାମିର କବଳରେ ପଡ଼ିଯିବା ସ୍ୱାଭାବିକ। ହଠାତ୍ ସେମାନଙ୍କ କଥାରେ ଭାବପ୍ରବଣ ହୋଇ ଭାସି ନଯାଇ ଟିକେ ପ୍ରକୃତିସ୍ଥ ହେବା ଉଚିତ। ମଣିଷର ଜୀବନ ଭାବପ୍ରବଣତାର କଥା ନୁହେଁ, ବାସ୍ତବତାର କଥା। ଭାବପ୍ରବଣତା ମନକୁ କୁହୁଡ଼ି ପରି ଆଚ୍ଛନ୍ନ କରିଦିଏ, ମାତ୍ର ବାସ୍ତବତା ସୂର୍ଯ୍ୟାଲୋକ ପରି ବାଟ ଦେଖାଏ। କୁହୁଡ଼ି ମଣିଷକୁ ବାଟ ବାଉଳା କରେ, ମାତ୍ର ସୂର୍ଯ୍ୟାଲୋକ ଯଥାଯଥ ବାଟ ଦେଖାଇ ଦିଏ। ଅତେବ ସେମାନଙ୍କ କଥାରେ ଆଗେଇବା ପୂର୍ବରୁ ଭଲ ଭାବରେ ବିଚାର କରିବାକୁ ହେବ। ପ୍ରମାଦ ନ ପଡ଼ିବା ପାଇଁ ବୁଝି ବିଚାରି କର୍ମରେ ଆଗେଇବାକୁ ପଡ଼ିବ। ଅକ୍ଷରେ ବୁଝିବାକୁ ହେବ ସେଇ କଥାପଦକର ମର୍ମାର୍ଥ। ବୁଝି ବିଚାରି କର୍ମ କଲେ ପ୍ରମାଦ ନ ପଡ଼ି ଭଲେ। କେବଳ ଏତିକି ନୁହେଁ, ଜୀବନ କ୍ଷେତ୍ରରେ ଆଗକୁ ଚାଲିଲା ବେଳେ ଭିନ୍ନ ଭିନ୍ନ ପରିସ୍ଥିତିରେ ବହୁ ପ୍ରକାର ବହୁ ଚିତ୍ର ପ୍ରତିମାମାନଙ୍କୁ ଭେଟିବାକୁ ପଡ଼େ। କିଏ ବେଶବାସରେ ଅନ୍ୟକୁ ମୋହିନେବାକୁ ଚେଷ୍ଟା କରନ୍ତି, ତ ଆଉ କିଏ କଳାତ୍ମକ ବଚନରେ ମୋହିନେବାକୁ ଚେଷ୍ଟା କରନ୍ତି, ପୁଣି ଆଉ କିଏ ବଙ୍କା ତେରେଛା ହସରେ ମନକୁ ମୋହିନେବାକୁ ଚେଷ୍ଟା କରନ୍ତି। ଏମାନଙ୍କ ଦ୍ୱାରା ବିମୋହିତ ହେବା ଆଗରୁ ଅନ୍ତତଃ ଥରେ ଭାବିବା ଜରୁରୀ ଯେ ଏମାନେ ଚିତ୍ର ପ୍ରତିମା ନୁହନ୍ତି ତ।
1: ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ ଶରତ ଚନ୍ଦ୍ର ରଥ। ଆକାଶବାଣୀ କଟକ ବର୍ତ୍ତମାନ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 41ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଏହି ମନ ଦୁଷ୍ଟ ସ୍ୱଭାବ ହେତୁ ରଜ ଓ ତମଗୁଣପୂର୍ଣ୍ଣ। ଭକ୍ତି ଧାରଣାରେ ଯୋଗ ପ୍ରାପ୍ତି ଘଟେ। ଏହି ଶରୀରରେ ବିରାଟ ପୁରୁଷ ଅଛନ୍ତି। ତାଙ୍କର ପାଦମୂଳ ପାତାଳ, ପାଦ ଅଗ୍ର ଓ ପଛପାଖ ରସାତଳ, ଜଙ୍ଘ ତଳାତଳ, ଜାନୋତ୍ୟ ସୁତଳ, ଉରୁ ବିତଳ, ଜଘନ ମହିତଳ ଓ ନାଭି ନଭସ୍ଥଳ, ବକ୍ଷ ସ୍ୱର୍ଲୋକ, କଣ୍ଠ ମହର୍ଲୋକ, ମୁଖ ଜନଲୋକ, ଲଲାଟ ତପଲୋକ, ଶିରଦେଶରେ ସତ୍ୟଲୋକ, ଏପରି ଚଉଦ ଭୁବନ ବିରାଜିତ। ଇନ୍ଦ୍ରାଦି ଦେବତା ତାଙ୍କର ବାହୁ, ଅଷ୍ଟଦିଗ ତାଙ୍କର କର୍ଣ୍ଣ, ଜଳୁଥିବା ଅଗ୍ନି ତାଙ୍କର ମୁଖ, ଆକାଶ ତାଙ୍କର ଆଖିଡୋଳା, ସୂର୍ଯ୍ୟ ତାଙ୍କର ଦୁଇ ଆଖି, ଉଦୟ ଓ ଅସ୍ତ ତାଙ୍କର ଆଖିପତା, ବେଦମାନେ ବ୍ରହ୍ମରନ୍ଧ୍ର, କାଳ ତାଙ୍କର ଗତି, ତାଙ୍କର ବହୁତ ନାମ। ଯେଉଁ ଦେବତାଙ୍କୁ ଭାବିବ ସେ ତାଙ୍କରି ମଧ୍ୟରେ ଅଛନ୍ତି। ବେଦର କର୍ମକାଣ୍ଡ ଯଜ୍ଞ ଆଦି ହେଉଛି ତାଙ୍କରି କର୍ମ।

0: ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 ppm ଆଜା ଡିରାକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି ପୋକଗୁଡ଼ିକର ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଏସିଟା ମିପ୍ରିଡ୍ ନାମକ କୀଟନାଶକ, 400 ml ପ୍ରୋଫେନୋଫସ୍ ଓ ଫେନୋପାଇରେକ୍ସିମେଟ୍ର ମିଳିତ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଭେଣ୍ଡି ଫସଲରେ ସାହିବି ରୋଗର ପରିଚାଳନା ପାଇଁ ଏହାର ବାହକ ଧଳା ମାଛି ନିୟନ୍ତ୍ରଣ କରନ୍ତୁ। ଗଛ 2-3 ପତ୍ର ହେବା ଅବସ୍ଥାରେ ଏକର ପ୍ରତି 8-10 ହଳଦିଆ ଅଠାଯୁକ୍ତ ଜନ୍ତା ବସାନ୍ତୁ। ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ୍ କିମ୍ବା 50 ଗ୍ରାମ ଏସିଟାମିପ୍ରେଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ତ୍ତମାନ ସମୟରେ କଖାରୁ ଜାତୀୟ ପନିପରିବା ଫସଲ ଯଥା କଖାରୁ, କାକୁଡ଼ି, କଲରା, ଜହ୍ନି ଇତ୍ୟାଦି ଫସଲରେ ଫଳମାଛି ଲାଗିବାର ସମ୍ଭାବନା ରହିଛି। ଫଳମାଛିର ପରିଚାଳନା ପାଇଁ ପ୍ରଥମେ 4 ଲିଟର ପାଣିରେ 400 ଗ୍ରାମ ଗୁଡ଼ ଓ 8 ml ମାଲାଥିଅନ୍ ବା DDVP କୀଟନାଶକ ମିଶାଇ ବିଷଥୋପ ପ୍ରସ୍ତୁତ କରନ୍ତୁ। ଏହି ବିଷଥୋପକୁ 1 ଏକର କଖାରୁ ଜାତୀୟ ପନିପରିବା ଫସଲରେ 80 ସ୍ଥାନରେ ଛୋଟ କପ୍, ସଢ଼େଇ କିମ୍ବା ପ୍ଲାଷ୍ଟିକରେ ଗଛ ମୂଳରେ ରଖନ୍ତୁ। ଏହା କରିବା ଦ୍ୱାରା ଫଳମାଛିଗୁଡ଼ିକ ଏହି ବିଷଥୋପ ପ୍ରତି ଆକୃଷ୍ଟ ହୋଇ ସେଥିରେ ପଡ଼ି ମରିଯିବେ। ବର୍ତ୍ତମାନ ସମୟରେ ଆମ୍ବରେ ଫଳମାଛି ଲାଗିବାର ସମ୍ଭାବନା ଅଛି। ଫଳମାଛି ଆକ୍ରାନ୍ତ ହେଲେ ଫଳଗୁଡ଼ିକ ଝଡ଼ିପଡ଼େ ଓ ଖାଇବା ଅନୁପଯୋଗୀ ହୋଇଥାଏ। ଫଳମାଛିର ପରିଚାଳନା ପାଇଁ ପ୍ରଥମେ 1 ଲିଟର ପାଣିରେ 100 ଗ୍ରାମ ଗୁଡ଼ ଓ 2 ml ମାଲାଥିଅନ୍ ବା 2 ଗ୍ରାମ କାଟ୍ରା ହାଇଡ୍ରୋକ୍ଲୋରାଇଡ୍ କୀଟନାଶକ ମିଶାଇ ବିଷଥୋପ ପ୍ରସ୍ତୁତ କରନ୍ତୁ। ଏହି ବିଷଥୋପରୁ 100 ml ନେଇ ଏକର ପ୍ରତି 8-10 ସ୍ଥାନରେ ଛୋଟ ସଢ଼େଇ କିମ୍ବା ମାଟି କିମ୍ବା ପ୍ଲାଷ୍ଟିକ ଉପରେ ରଖି ଗଛ ଡାଳରେ 5 ଫୁଟ ଉଚ୍ଚରେ ଝୁଲାଇ ଦିଅନ୍ତୁ। ଏହା କରିବା ଦ୍ୱାରା ଫଳମାଛିଗୁଡ଼ିକ ଏହି ବିଷଥୋପ ପ୍ରତି ଆକୃଷ୍ଟ ହୋଇ ସେଥିରେ ପଡ଼ି ମରିଯିବେ। ବର୍ତ୍ତମାନ ସମୟରେ ଦିନର ତାପମାତ୍ରା ବଢ଼ିବା ସହ ଗ୍ରୀଷ୍ମ ଲହରୀ ପ୍ରଭାବ ହେଉଥିବାରୁ ପୋଖରୀର ଜଳର ଗଭୀରତା ସତେଜ ପାଣି ଭର୍ତ୍ତି କରି 1 ମିଟର ବଢ଼ାଇ ଦିଅନ୍ତୁ। ଦାନାର ପରିମାଣ 10-20% କମ୍ କରିଦିଅନ୍ତୁ ଏବଂ ପୋଖରୀ ଭିତରକୁ ଥଣ୍ଡା ପାଣି ପ୍ରବେଶ ପାଇଁ ବ୍ୟବସ୍ଥା କରନ୍ତୁ, ଯେପରିକି ପାଣିର ତାପମାତ୍ରା 13-18 ଡିଗ୍ରୀ ବଜାୟ ରହିବ। ଗାଈଗୋରୁମାନଙ୍କୁ ପରିଷ୍କାର ଓ ଦରକାର ଅନୁଯାୟୀ ପାଣି ଦିଅନ୍ତୁ। ସକାଳ ଏବଂ ସନ୍ଧ୍ୟା ସମୟରେ ଘାସ ଚରିବା ପାଇଁ ଦିଅନ୍ତୁ। ଦିନରେ 2 ଥର ଗାଧୋଇ ଦିଅନ୍ତୁ। କିଛି ସମୟରେ ଓଦା ଝୋଟ ବସ୍ତାକୁ ଝରକା ଏବଂ କବାଟରେ ଲଗାନ୍ତୁ। ଭଲ ବାୟୁ ଚଳାଚଳ ପାଇଁ ଫ୍ୟାନ୍ର ବ୍ୟବସ୍ଥା କରନ୍ତୁ। ସକାଳ ସମୟରେ କମ୍ ଖୁଆନ୍ତୁ ଏବଂ ସନ୍ଧ୍ୟା ସମୟରେ ଅଧିକ ଖାଇବାକୁ ଦିଅନ୍ତୁ। କୁକୁଡ଼ା ରହୁଥିବା ଘରେ ଗ୍ରୀଷ୍ମ ଋତୁରେ ଫ୍ୟାନ୍ ଓ ଫଗରର ବ୍ୟବସ୍ଥା କରନ୍ତୁ ଏବଂ ସେହି ଘରେ ଉତ୍ତମ ବାୟୁ ଚଳାଚଳ କରୁଥିବା ସୁବିଧା କରନ୍ତୁ। ଜଳରେ ଭିଟାମିନ୍ ସି ଓ ଇଲେକ୍ଟ୍ରୋଲାଇଟ୍ ମିଶାଇ ଦେବା ସହ କୁକୁଡ଼ାମାନଙ୍କଠାରେ ଗ୍ରୀଷ୍ମ ତାପଜନିତ ମୃତ୍ୟୁ ସଂଖ୍ୟା ହ୍ରାସ କରନ୍ତୁ।
1: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବାଭାସରୁ ଜଣାଯାଏ ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡ଼ିଶାର ରାଜ୍ୟଗୁଡ଼ିକର 1-2 ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ବା ବିଜୁଳି ଘଡ଼ଘଡ଼ି ପବନ ସହ ବର୍ଷା ହେବାର ସମ୍ଭାବନା ଅଛି। ସତର୍କ ସୂଚନାରୁ ଜଣାଯାଏ ରାଜ୍ୟର ମୟୂରଭଞ୍ଜ, କେଉଁଝର, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଏବଂ କଟକ ଜିଲ୍ଲାର 1-2 ସ୍ଥାନରେ ଅପରାହ୍ନ କିମ୍ବା ସନ୍ଧ୍ୟା ଆଡ଼କୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ସହ ଘଣ୍ଟାକୁ 50-60 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି। ଶୁଣିଲେ ପାଣିପାଗର ସୂଚନା ଆକାଶବାଣୀ କଟକ। ସମୟ ବର୍ତ୍ତମାନ 6:55 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
2: ଏଏମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୁୟନ୍ତାମ ପ୍ରବାଚକ ଡକ୍ଟର ଗଣେଶ ହେଗଡେ। अथ वार्ताः। भारतं तथा नॉर्वे, स्वीडन, डेनमार्क, फिनलैंड, आइसलैंड इत्येते देशाः मिलित्वा स्वद्विपक्षीय संबंधं हरित प्रौद्योगिकीं नवाचार रणनीतिक सहयोगं च सुदृढीकर्तुं विचार विमर्शान् कृतवन्तः। प्रधानमंत्री श्री मोदी ह्यः नॉर्वे देशस्य राजधान्यां ओस्लो नगरे तृतीय भारत नॉर्डिक शिखर सम्मेलने भागं गृहीत्वा नॉर्डिक देशानां नेतृभिः सह संयुक्त पत्रकार सम्मेलनं संबोधयन् घोषणामेतां कृतवान्।
3: आज हमने भारत और नॉर्डिक संबंधों को ग्रीन टेक्नोलॉजी एंड इनोवेशन स्ट्रेटेजिक पार्टनरशिप का स्वरूप देने का निर्णय लिया है। इस ग्रीन टेक्नोलॉजी पार्टनरशिप से हम आइसलैंड की जियो थर्मल और फिशरीज, नॉर्वे की ब्लू इकोनॉमी और आर्कटिक और सभी नॉर्डिक देशों की मैरिटाइम और सेंसिटिविटी में एक्सपर्टीज को, सस्टेनेबिलिटी की एक्सपर्टीज को भारत के स्केल के साथ जोड़कर पूरे विश्व के लिए एक बेहतर भविष्य सुनिश्चित करेंगे।
2: प्रधानमन्त्रिणा मोदिना प्रोक्तं यत् विगत दशवर्षेषु भारतस्य नॉर्डिक देशानां च द्विपक्षीय व्यापारः प्रायः चतुर्गुणं वर्धितः वर्तते।
3: 10 वर्षों में हमारा बायलेटरल ट्रेड लगभग 4 गुना बढ़ा है। नॉर्डिक देशों के इन्वेस्टमेंट फंड भी भारत की रैपिड ग्रोथ में अहम साझेदार बन रहे हैं। पिछले एक दशक नॉर्डिक देशों से भारत में निवेश में लगभग 200% की बढ़ोतरी हुई है। तेजी से बढ़ते ट्रेड एंड इन्वेस्टमेंट ने भारत की ग्रोथ स्टोरी में तो योगदान दिया ही है, साथ ही नॉर्डिक देशों की अर्थव्यवस्थाओं में भी बहुत सकारात्मक भूमिका निभाई है और हजारों नए जॉब्स क्रिएट किए हैं।
2: प्रधानमंत्री पुष्टिं कृतवान् यत् भारतस्य नॉर्डिक देशानां च संबंधाः व्यापार आर्थिक सहयोगेन अथ भारत यूरोपीय संघस्य मुक्त व्यापार संधिभिः सह सद्यः एव संपन्न व्यापार संधिभिः नूतन स्वर्ण युगे प्रविष्टाः सन्ति। अस्मिन् अवसरे वदन्तः नार्वे, स्वीडन, आइसलैंड, फिनलैंड, डेनमार्क इत्यादि देशानां प्रधानमन्त्रिणः लोकतन्त्रस्य मूल्यानां नियमाधारित वैश्विक व्यवस्थायाः अद्यतन परिवर्तमान विश्वस्य बहुपक्षीय संस्थासु तत्कालीन परिष्कारस्य च प्रतिबद्धतां पुनरुक्तवन्तः। प्रधानमन्त्री मोदी पञ्चराष्ट्रयात्रायाः पंचमे अंतिमे च चरणे इटली देशस्य राजधानीं रोम नगरं आगतवान्। भारतस्य समृद्ध कला परंपरायाः उत्सवे भव्य सांस्कृतिक संध्यायाः कार्यक्रमे संपूर्ण यूरोपतः भारतीय शास्त्रीय संगीतकाराः नर्तकाः च भागं गृहीत्वा प्रधानमन्त्रिणः मोदिनः स्वागत सत्कारस्य साक्षिणः भवन्। लोकसभायाः अध्यक्ष ओम बिरला निगम विधि संशोधन विधेयक 20-26 इत्यस्य कृते संयुक्त समितिं घटितवान्। लोकसभा सांसद सुधीर गुप्ता समितेः अध्यक्षरूपेण नियुक्तः वर्तते। समितौ लोकसभायाः 21 सदस्याः विनोद श्रीधर तावडे, सुजीत कुमारः, उज्ज्वल निकम इत्येतैः सह राज्यसभायाः 9 सदस्याः कमलजीत सहरावत, बैजयंत पांडा, डॉ निशिकांत दुबे इत्येतैः सह निम्न सदनस्य सदस्याः च सन्ति। भारतीय रेलवे विद्युतीकरणस्य दिशि महत्वपूर्ण कार्यं कुर्वन् 99.6% विद्युत् संपर्कं प्राप्नोति, यद्धि 370+879,000 किलोमीटर तः अधिकं यावत् प्राप्तम् अस्ति। अस्मिन् वर्षे मार्च मासपर्यन्तं भारतेन व्यावहारिक रूपेण स्वस्य ब्राडगेज जालस्य पूर्ण विद्युत्करणं प्राप्य यूरोपीय संघस्य, यूनाइटेड किंग्स, अमेरिका संयुक्त राज्यस्य च प्रमुख रेल व्यवस्थाभ्यः अग्रस्थितं वर्तते। मणिपुरस्य अपर प्रमुख वस्त्र वाणिज्य उद्योग सचिवः अनुराग वाजपेयी इत्यनेन उक्तं यत् राज्य सर्वकारः राज्यस्य समृद्धानि वस्त्र हस्तकरघा परम्पराणि प्रवर्तयितुं अन्ताराष्ट्रिय विपणिषु निर्यातं कर्तुं च कार्यं कुर्वन् अस्ति। आईपीएल इति 20-20 क्रिकेट लीग प्रतिस्पर्धायां अद्य सायं 7:30 कोलकाता नाइट राइडर्स दलं कोलकाता नगरे मुंबई इंडियंस दलं सम्मुखीकरिष्यति इति वार्ताः।
4: आकाशवाणी केन्द्रझर समय सकाळ 7:00 सुनंतु कार्यक्रमरे सूचना।

ସକାଳ 7:25 ରେ ପ୍ରଚାର କରିବୁ ଭକ୍ତି ଗୀତ। ଆଦିବାସୀ ଗୀତର କାର୍ଯ୍ୟକ୍ରମରେ ଶୁଣିବେ ସାନ୍ତାଳୀ ଗୀତ ସକାଳ 7:30 ରେ। ପରିବେଷଣ କରିବେ ପୂର୍ଣ୍ଣଚନ୍ଦ୍ର ମାଝି ଓ ସାଥୀ କଳାକାର ଏବଂ ହପନ ମାଝି ଓ ସାଥୀ କଳାକାର। ନମସ୍କାର କେନ୍ଦୁଝର ପ୍ରଚାର କରିବୁ ସକାଳ 8:30 ରେ। ପୂର୍ବାହ୍ନ 10:02 ରେ ରହିଛି କାର୍ଯ୍ୟକ୍ରମ ଗୀତାଞ୍ଜଳି। NCERT ପ୍ରାୟୋଜିତ କାର୍ଯ୍ୟକ୍ରମର 1288ତମ ଭାଗ ଶୁଣିପାରିବେ ପୂର୍ବାହ୍ନ 10:30 ରେ। ଦିନ 1:20 ରେ ମହିଳାଙ୍କ ନିମନ୍ତେ କାର୍ଯ୍ୟକ୍ରମ ବସୁନ୍ଧରା। ଆଜିର ବିଷୟ ପଶୁଟିଏ ବି ଜୀବଟିଏ। ଏ ସମ୍ପର୍କରେ ଡକ୍ଟର ସତ୍ୟଲକ୍ଷ୍ମୀ ବେହେରାଙ୍କ ସହିତ ଏକ ସାକ୍ଷାତକାର।

ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ସନ୍ଧ୍ୟା 5ଟାରେ ସନ୍ଧ୍ୟା 5:30ରେ ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରଚାର କରିବୁ କାର୍ଯ୍ୟକ୍ରମ ଯୁବବାଣୀ। ଆଦିବାସୀ ଗୀତ କ୍ରମରେ ଶୁଣିବେ ସାନ୍ତାଳୀ ଗୀତ। ବନସୁରଭି କାର୍ଯ୍ୟକ୍ରମରେ ସନ୍ଧ୍ୟା 6:02ରେ ପରିବେଷଣ କରିବେ ପ୍ୟାରିମୋହନ ସୋରେନ ଏବଂ ସାଥୀ କଳାକାର। ରାମଚରିତ ମାନସ ସନ୍ଧ୍ୟା 6:10ରେ ଏବଂ ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣିବେ ଉଜ୍ଜଳ ଆମ ଦେଶ ସନ୍ଧ୍ୟା 6:30ରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଲବମ୍ ଗୀତ ପ୍ରଚାର କରିବୁ ରାତି 7:00। ରାତି 7:30ରେ କୃଷିଭିତ୍ତିକ କାର୍ଯ୍ୟକ୍ରମ ଆମ ଚାଷବାସ। ଆଜିର ବିଷୟ ମହୁ ଚାଷ। ଏ ସମ୍ପର୍କରେ ଆୟୁର୍ଦେହୀ ମିଶ୍ରଙ୍କ ସହିତ ଏକ ସାକ୍ଷାତକାର ଶୁଣିପାରିବେ। କାର୍ଯ୍ୟକ୍ରମ ସଞ୍ଜୀବନୀ ରାତି 8:15। ରାତି 10:00ରେ ପ୍ରଚାର କରିବୁ ଲୋକଗୀତ। ସିନେତରଂ କାର୍ଯ୍ୟକ୍ରମ ରାତି 10:30ରେ। ଶୁଣିଲେ କାର୍ଯ୍ୟକ୍ରମରେ ସୂଚନା ଆକାଶବାଣୀ କେନ୍ଦୁଝର। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ସୁବାସ ଚନ୍ଦ୍ର ଶତପଥୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନରେ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ବିଧାୟକମାନଙ୍କ ସହ ରବିଧାନ ସଂଗ୍ରହ ସମ୍ପର୍କରେ ଆଲୋଚନା କରିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟର ସମସ୍ତ ଅଞ୍ଚଳର ଚାଷୀମାନଙ୍କଠାରୁ ଧାନ କ୍ରୟ ପ୍ରକ୍ରିୟା ଜାରି ରହିଛି। ଚାଷୀମାନେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବା ଏବଂ ମିଲର୍ମାନେ ଠିକ୍ ସମୟରେ ଧାନ ଉଠାଇବା ନେଇ ପଦକ୍ଷେପ ନିଆଯାଉଛି। ଚାଷୀମାନଙ୍କୁ ଧାନ କ୍ରୟ ସମୟରେ ସମସ୍ତ ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ମାଝୀ କହିଛନ୍ତି। ଭୁବନେଶ୍ୱରରେ ସହରୀ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ରାସ୍ତା ସଂଯୋଗୀକରଣରେ ଉନ୍ନତି ଆଣିବା ଲକ୍ଷ୍ୟରେ ସରକାର 37 ରାସ୍ତାର ପୁନଃନିର୍ମାଣ କରିବେ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। 2025-26 ଆର୍ଥିକ ବର୍ଷରେ ଏଥିପାଇଁ 7,826.15 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଶ୍ରୀ ହରିଚନ୍ଦନ ଭୁବନେଶ୍ୱରରେ 2 ରାସ୍ତା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ CHSE ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। 12:30 ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ। 3:00 results.odisha.gov.in ଏବଂ results.digilocker.gov.in ଲଗ୍ଇନ୍ କରି ପରୀକ୍ଷାର୍ଥୀମାନେ ପରୀକ୍ଷା ଫଳ ଜାଣିପାରିବେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ 12 ଶ୍ରେଣୀ ବୋର୍ଡ ପରୀକ୍ଷା 2026 ପାଇଁ ମୂଲ୍ୟାଙ୍କିତ ଉତ୍ତର ଖାତାର ସ୍କାନ୍ କପି ପାଇଁ ଆବେଦନ କରିବାର ସମୟସୀମା ବୃଦ୍ଧି କରାଯାଇଛି। ପରିଷଦ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆସନ୍ତା 23 ପର୍ଯ୍ୟନ୍ତ ଏଥିପାଇଁ ଆବେଦନ କରାଯାଇପାରିବ। ପରିଷଦର ୱେବ୍ସାଇଟ୍ରେ ସୃଷ୍ଟ ସମସ୍ୟା ଏବଂ ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା CBSE କହିଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଓଡ଼ିଶା ସେବା ଅଧିକାର ଆଇନ ଅଧୀନରେ ନାଗରିକ ସେବାର କାର୍ଯ୍ୟଦକ୍ଷତା ଓ ଡିଜିଟାଲ ସେବା ବ୍ୟବସ୍ଥାର ଅଗ୍ରଗତି ସମୀକ୍ଷା କରିଛନ୍ତି। ବିଭାଗ ଅଧୀନରେ ରହିଥିବା 30 ବିଜ୍ଞପିତ ନାଗରିକ ସେବାରେ ପ୍ରାୟ 94% ଆବେଦନକୁ ଆଇନଗତ ଭାବେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ କରାଯାଇଛି। ଗୃହ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଓଡ଼ିଶାରେ ସହରାଞ୍ଚଳ ଯାତାୟତ ବ୍ୟବସ୍ଥାର ବିସ୍ତାର, ଭିତ୍ତିଭୂମି ବିକାଶ, ସଡ଼କ ସୁରକ୍ଷା ପଦକ୍ଷେପ ନେଇ କ୍ରୁଟ୍ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କ୍ରୁଟ୍ର ପ୍ରଥମ ପର୍ଯ୍ୟାୟ ବିସ୍ତାର ଯୋଜନା ଅଧୀନରେ ବିଭିନ୍ନ ରୂପରେଖ ସମ୍ପର୍କରେ ଆଲୋଚନା ହୋଇଥିଲା। PM ଇ ବସ୍ ସେବା ଯୋଜନାର କାର୍ଯ୍ୟାନ୍ୱୟନ ସମ୍ପର୍କରେ ସମୀକ୍ଷା ହୋଇଥିଲା। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଜିଲ୍ଲାପାଳମାନଙ୍କ ସହ ବୈଠକ ହୋଇଛି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ CM ସମ୍ପଦା ପ୍ଲାଟଫର୍ମର କାର୍ଯ୍ୟକାରିତା ସହ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ଯୋଜନା ଓ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଆଲୋଚନା ହୋଇଛି। ବୈଠକରେ ଅର୍ଥ ବିଭାଗ ସମ୍ବନ୍ଧିତ କ୍ରେଡିଟ୍ ଡିପୋଜିଟ୍ ଅନୁପାତ ବୃଦ୍ଧି କରି ରାଜ୍ୟର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ନେଇ ଗୁରୁତ୍ୱ ଦିଆଯାଇଥିଲା। ତାଳଚେରସ୍ଥିତ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରାଯିବା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବିଭାଗୀୟ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱରରେ ଆୟୋଜିତ ବୈଠକରେ ହସ୍ପିଟାଲର ଭିତ୍ତିଭୂମି ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନ ସମ୍ପର୍କରେ ସମୀକ୍ଷା ହୋଇଥିଲା। ଗଞ୍ଜାମ ଜିଲ୍ଲାରେ ପ୍ଲାଷ୍ଟିକ୍ ବ୍ୟବହାରକୁ ହ୍ରାସ କରିବା ନେଇ ପ୍ରଶାସନ ପକ୍ଷରୁ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ଅଭିଯାନର ଶୁଭାରମ୍ଭ କରାଯାଇଛି। ଏଥିପାଇଁ କପଡ଼ା ତିଆରି ବ୍ୟାଗ୍ ଓ ପୁନଃ ବ୍ୟବହାରଯୋଗ୍ୟ ସାମଗ୍ରୀ ବ୍ୟବହାର କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ 6:00 to 10:00 ପର୍ଯ୍ୟନ୍ତ ଏଥିପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। କଟକ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବୁଥସ୍ତରୀୟ ଏଜେଣ୍ଟମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା ହୋଇଥିଲା। ନୂଆପଡ଼ା ଜିଲ୍ଲାରେ ମଧ୍ୟ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହ ରାଜନୈତିକ ଦଳମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭୋଟର ତାଲିକାର ସଠିକତା ଓ ପାରଦର୍ଶିତା ନିଶ୍ଚିତ କରିବା ପାଇଁ ଆଲୋଚନା ହୋଇଥିଲା। କନ୍ଧମାଳ ଜିଲ୍ଲାରେ ସର୍ବଦଳୀୟ ବୈଠକରେ ବୁଥସ୍ତରୀୟ ଏଜେଣ୍ଟ ନିଯୁକ୍ତି ପାଇଁ ଆଲୋଚନା ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆମ ମସ୍ତିଷ୍କ। ଆଲୋଚନା କରିଛନ୍ତି ଡାକ୍ତର ରବୀନ୍ଦ୍ର କୁମାର ଦଳାଇ।
2: ଭଗବାନଙ୍କ ବିଚିତ୍ର ସୃଷ୍ଟିରେ ମଣିଷର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗର ଗଠନ, ସୁରକ୍ଷା ଏବଂ କାର୍ଯ୍ୟପ୍ରଣାଳୀ ଆଶ୍ଚର୍ଯ୍ୟଜନକ। ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ଅଙ୍ଗ ପ୍ରତ୍ୟଙ୍ଗ ଭିନ୍ନ ଭିନ୍ନ ଭାବେ ଗଠିତ। ପାରିପାର୍ଶ୍ୱିକ ପରିସ୍ଥିତି ଖାପ ଖୁଆଇ ଏବଂ ବାହ୍ୟ ଆଘାତରୁ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ ସୁରକ୍ଷିତ ରଖିବା ପାଇଁ ସ୍ରଷ୍ଟା ଶରୀର ଗଠନ ବେଳେ ସମସ୍ତ ପ୍ରକାର ସାବଧାନତା ଅବଲମ୍ବନ କଲା ଭଳି ମନେ ହୁଏ। ଶରୀରର ଏହି ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗକୁ କାର୍ଯ୍ୟକ୍ଷମ ଏବଂ ସୁଚାରୁ ରୂପେ ଚଳାଇବା ପାଇଁ ମସ୍ତିଷ୍କ ଏବଂ ସ୍ନାୟୁଗ୍ରନ୍ଥି ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ମସ୍ତିଷ୍କକୁ ଏପରି ଭାବେ ଗଠନ କରାଯାଇଛି ଯାହା ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସୁରକ୍ଷିତ ରହି ସଠିକ୍ ଭାବେ କାର୍ଯ୍ୟ କରିପାରିବ। ମଣିଷର ମସ୍ତିଷ୍କ ବସା ଦହି ଭଳି ନରମ। ଏହାର ଓଜନ 1200 ଗ୍ରାମରୁ 1400 ଗ୍ରାମ ପର୍ଯ୍ୟନ୍ତ। 3 ପରଦା ମସ୍ତିଷ୍କକୁ ସମ୍ପୂର୍ଣ୍ଣ ଭାବେ ଘୋଡ଼ାଇ ରଖିଥାଏ, ଯାହାଫଳରେ ମସ୍ତିଷ୍କ ଅଧିକ ସମ୍ପ୍ରସାରିତ ହୋଇପାରିବ ନାହିଁ। ବାହାର ପରଦା ରୁରା ମ୍ୟାଟର, ମଝି ପରଦା ଆରାକ୍ନଏଡ୍ ମ୍ୟାଟର ଟାଣ ତନ୍ତୁରେ ତିଆରି, କିନ୍ତୁ ଭିତର ପରଦା ପାୟାମ୍ୟାଟର ଅପେକ୍ଷାକୃତ ନରମ। ପାୟାମ୍ୟାଟର ଏବଂ ଆରାକ୍ନଏଡ୍ ମ୍ୟାଟର ମଧ୍ୟରେ ଏକ ପ୍ରକାର ତରଳ ପଦାର୍ଥ ସବୁବେଳେ ସଞ୍ଚାଳିତ ହେଉଥାଏ, ଯାହାକୁ ସେରିବ୍ରୋସ୍ପାଇନାଲ୍ ଫ୍ଲୁଇଡ୍ କୁହାଯାଏ। ଏହି ତରଳ ପଦାର୍ଥ ଏକ ଆଘାତ ପରିବହନକାରୀ ପଦାର୍ଥ ଭାବେ କାମ କରେ ଏବଂ ମସ୍ତିଷ୍କକୁ ସୁରକ୍ଷା ପ୍ରଦାନ କରେ। ମସ୍ତିଷ୍କର ଉପରଭାଗରେ ହେଲମେଟ୍ ରହିଲା ଭଳି ହାଡ଼ରେ ତିଆରି ଏକ କ୍ରାନିୟମ୍ ବା ବ୍ରେନ୍ ବକ୍ସ ଅଛି। ଏହା 8 ହାଡ଼ ଦ୍ୱାରା ଗଠିତ। ଜନ୍ମବେଳେ ଏହି ହାଡ଼ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଯୋଡ଼ି ହୋଇନଥାଏ ଏବଂ ମଝିରେ ଶୂନ୍ୟ ସ୍ଥାନ ଥାଏ, ଯାହାକୁ ଫ୍ରଣ୍ଟାନେଲି ବୋଲି କୁହାଯାଏ। ଏହି ହାଡ଼ ଯୋଡ଼ି ହୋଇନଥିବାରୁ ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ମଣିଷର ଆକୃତିରେ ବୃଦ୍ଧି ଘଟେ ଏବଂ ଶିଶୁଟି 6 ହେଲା ବେଳକୁ ମସ୍ତିଷ୍କ ସମ୍ପୂର୍ଣ୍ଣ ଭାବେ ବିକଶିତ ହୋଇଥାଏ। କ୍ରାନିଆଲ୍ କ୍ୟାଭିଟି ବା ବ୍ରେନ୍ ବକ୍ସ ମଧ୍ୟରେ ନରମ ମସ୍ତିଷ୍କଟି ଅତ୍ୟନ୍ତ ସୁରକ୍ଷିତ ଭାବେ ରହେ। ଯେକୌଣସି କାରଣରୁ ମୁଣ୍ଡରେ ଆଘାତ ଲାଗିଲେ ଏହି ହାଡ଼ ଉପରେ ପ୍ରଭାବ ପଡ଼େ। ବେଳେବେଳେ ହାଡ଼ ଭାଙ୍ଗିଯାଏ, କିନ୍ତୁ ମସ୍ତିଷ୍କ ସୁରକ୍ଷିତ ରହେ। ହାଡ଼ର ଉପରଭାଗରେ ଟାଣ ଚର୍ମ ଏବଂ ଚର୍ମ ଉପରେ ଗହଳ କେଶ ମସ୍ତିଷ୍କକୁ ଆହୁରି ସୁରକ୍ଷା ପ୍ରଦାନ କରେ। ଖରାଦିନେ ପ୍ରଚଣ୍ଡ ଖରାରେ ବୁଲିଲେ ବା ଶୀତଦିନେ ବରଫ ପଡ଼ୁଥିବା ସ୍ଥାନରେ ରହିଲେ ମଧ୍ୟ ମସ୍ତିଷ୍କ ଉପରେ ଏହାର କୌଣସି ଖରାପ ପ୍ରଭାବ ପଡ଼େ ନାହିଁ। ମସ୍ତିଷ୍କ ଭିତରେ 4 କ୍ୟାଭିଟି ବା ଗର୍ତ୍ତ ଅଛି, ଯାହାକୁ ସେରିବ୍ରାଲ୍ ଭେଣ୍ଟ୍ରିକଲ୍ କୁହାଯାଏ। ଏହି ଭେଣ୍ଟ୍ରିକଲ୍ ଗୁଡ଼ିକ ସବୁବେଳେ ଏକ ଜଳୀୟ ପଦାର୍ଥ ସେରିବ୍ରୋସ୍ପାଇନାଲ୍ ଫ୍ଲୁଇଡ୍ ଦ୍ୱାରା ଭରି ହୋଇଥାଏ। ଏହି ଜଳୀୟ ପଦାର୍ଥ ଏକ ସକ୍ ଆବ୍ଜର୍ଭର ଭଳି କାମ କରେ। ମଣିଷ ଯେତେ ଡେଇଁଲେ, ନାଚିଲେ, ମୁଣ୍ଡ ହଲାଇଲେ ମସ୍ତିଷ୍କ ଉପରେ କୌଣସି ପ୍ରଭାବ ପଡ଼େ ନାହିଁ। ମସ୍ତିଷ୍କର ବାହାରେ ଏବଂ ଭିତରେ ଏହି ଜଳୀୟ ପଦାର୍ଥର ଅବସ୍ଥିତି ହେତୁ ଏହା ପାଣିରେ ଭାସିବା ଭଳି ମନେ ହୁଏ ଏବଂ ଏହାର ଓଜନ କମିଯାଏ। ମସ୍ତିଷ୍କର ପ୍ରକୃତ ଓଜନ 1.4 କିଲୋଗ୍ରାମ ହୋଇଥିବା ସ୍ଥଳେ ଏହାର ଆପେକ୍ଷିକ ଓଜନ ମାତ୍ର 0.18 କିଲୋଗ୍ରାମ। ଏହି ଓଜନ କମିଯିବା ଯୋଗୁଁ ଆମ ଶରୀରର ଉପରଭାଗରେ ମସ୍ତିଷ୍କ ଥିଲେ ମଧ୍ୟ ଆମକୁ ଭାରି ଲାଗେ ନାହିଁ। ଏହି ଜଳୀୟ ପଦାର୍ଥ ନଥିଲେ ମସ୍ତିଷ୍କର ଓଜନ ଯୋଗୁଁ ଆମେ ମୁଣ୍ଡ ଟେକି ଚାଲିବା କଷ୍ଟକର ହୋଇଥାନ୍ତା। ମସ୍ତିଷ୍କ ରୋଗାକ୍ରାନ୍ତ ହେଲେ ମଣିଷର ସ୍ମରଣ ଶକ୍ତି, ବୌଦ୍ଧିକ ଚିନ୍ତାଧାରା, କାର୍ଯ୍ୟ କରିବାର କ୍ଷମତା ଲୋପ ପାଏ। ମସ୍ତିଷ୍କରେ ଆଘାତ ଲାଗି ରକ୍ତକ୍ଷରଣ ହେଲେ ପକ୍ଷାଘାତ ରୋଗ ହୁଏ, ଯେଉଁଥିରେ ଅଙ୍ଗ ପ୍ରତ୍ୟଙ୍ଗ ପାରାଲିସିସ୍ ହୋଇଯାଏ ଏବଂ ଲୋକ ଅକର୍ମଣ୍ୟ ହୋଇଯାଏ ଏବଂ ଅନେକ କ୍ଷେତ୍ରରେ ମୃତ୍ୟୁମୁଖରେ ପଡ଼େ। ମଣିଷର ମସ୍ତିଷ୍କ ଅନ୍ୟ ସମସ୍ତ ପ୍ରାଣୀମାନଙ୍କଠାରୁ ଅଧିକ ବୁଦ୍ଧିପ୍ରାପ୍ତ। ତେଣୁ ମଣିଷ ବୁଦ୍ଧିମାନ, ସଭ୍ୟ, ଶିକ୍ଷିତ ହୋଇ ସମସ୍ତ ଜୀବଜନ୍ତୁଙ୍କୁ ନିଜ ଅକ୍ତିଆରରେ ରଖିବାକୁ ସମର୍ଥ ହୋଇଛି। ଆମର ସମସ୍ତ ବୌଦ୍ଧିକ ଚିନ୍ତାଧାରା, ଭଲମନ୍ଦ ବିଚାର, କଥା କହିବା, ଶୁଣିବା, ଦେଖିବା, ଖାଇବା, ପିନ୍ଧିବା, ବୁଲିବା, ଡେଇଁବା ଏହି ମସ୍ତିଷ୍କ ହିଁ ନିୟନ୍ତ୍ରଣ କରେ। ଯାହାର ମସ୍ତିଷ୍କ ଯେତେ ଉନ୍ନତ ସିଏ ସେତେ ବୁଦ୍ଧିମନ୍ତ ଏବଂ ବିଚାରକ୍ଷମ। ମସ୍ତିଷ୍କର ନିୟନ୍ତ୍ରଣ କ୍ଷମତା ଯୋଗୁଁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ନିର୍ଦ୍ଦିଷ୍ଟ ନିୟମ ମୁତାବକ ଗତି କରି ଚାଲିଛନ୍ତି। ଯେକୌଣସି ସୁପର କମ୍ପ୍ୟୁଟର ଠାରୁ ଏହା ଅଧିକ ଶକ୍ତିଶାଳୀ। ତେଣୁ ମସ୍ତିଷ୍କକୁ ଏପରି ଭାବେ ଗଠନ କରାଯାଇଛି ଏବଂ ସୁରକ୍ଷିତ ରଖାଯାଇଛି ଯାହା ନାନା ପ୍ରତିକୂଳ ପରିବେଶ ଏବଂ ବାହ୍ୟ ଆଘାତ ସହି ସଠିକ୍ ଭାବେ କାର୍ଯ୍ୟ କରିପାରିବ। ମସ୍ତିଷ୍କକୁ ସୁରକ୍ଷିତ ରଖିବା ପାଇଁ ଜନସାଧାରଣ ସଚେତନ ରହିବା ସଙ୍ଗେ ସଙ୍ଗେ କେତୋଟି ନିୟମ ପାଳନ କରିବା ଉଚିତ। ଖରାରେ ଯିବାବେଳେ ଛତା କିମ୍ବା ଟୋପି ବ୍ୟବହାର କରିବା ଉଚିତ। ମଦ୍ୟପାନ କରି ବା ନିଶା ଔଷଧ ଖାଇ ଗାଡ଼ି ଚଲାଇବା ଅନୁଚିତ। ସ୍କୁଟର ବା ମୋଟରସାଇକେଲରେ ଗଲାବେଳେ ନିଶ୍ଚିତ ଭାବେ ହେଲମେଟ୍ ବ୍ୟବହାର କରିବା ଉଚିତ। କୌଣସି ଜାଗାରେ ପଡ଼ିଗଲେ ବା ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଲେ ମଧ୍ୟ ହେଳା ନ କରି ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଆମ ମସ୍ତିଷ୍କ। ଆଲୋଚନା କରିଥିଲେ ଡାକ୍ତର ରବୀନ୍ଦ୍ର କୁମାର ଦଳାଇ। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
3: ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଇଟାଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। କର୍ପୋରେଟ୍ ଆଇନ ସଂଶୋଧନ ବିଲ୍ 2026 ଉପରେ ଅଧିକ ତର୍ଜମା ପାଇଁ ସଂସଦୀୟ ମିଳିତ କମିଟି ଗଠନ କଲେ ଲୋକସଭା ବାଚସ୍ପତି। ଜେନେଭାରେ ଆୟୋଜିତ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଆସନ୍ତା 23 ତାରିଖରୁ ଭାରତକୁ 4-ଦିନିଆ ଗସ୍ତରେ ଆସିବେ ଆମେରିକାର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 ୱିକେଟ୍ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ। ପଞ୍ଚରାଷ୍ଟ୍ରୀୟ ଗସ୍ତର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀରେ ପହଞ୍ଚିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ୍, ସ୍ୱିଡେନ୍ ଏବଂ ନରୱେ ଗସ୍ତ ଶେଷ କରି ଶ୍ରୀ ମୋଦି ଇଟାଲୀରେ ପହଞ୍ଚିଛନ୍ତି। ନରୱେକୁ 2-ଦିନିଆ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିପକ୍ଷ ଜୋନାସ୍ ଗହର ଷ୍ଟୋର୍ଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି। ତୃତୀୟ ଭାରତ ନୋର୍ଡିକ୍ ସମ୍ମିଳନୀରେ ମଧ୍ୟ ଶ୍ରୀ ମୋଦି ଅଂଶଗ୍ରହଣ କରିଥିଲେ। ସମ୍ମିଳନୀ ପରେ ଏକ ମିଳିତ

ବିବୃତ୍ତିରେ ଭାରତ ଏବଂ ନୋର୍ଡିକ୍ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ନେଇ ମତବ୍ୟକ୍ତ କରାଯାଇଛି। ସବୁଜ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ରଣନୈତିକ ସହଭାଗିତାକୁ ଅଧିକ ଉନ୍ନତ କରିବାକୁ ଭାରତ ଏବଂ ନୋର୍ଡିକ୍ ସଦସ୍ୟ ରାଷ୍ଟ୍ର ଏକମତ ହୋଇଛନ୍ତି। ସ୍ଥାୟିତ୍ୱ, ନବସୃଜନ ଏବଂ ସବୁଜ ଅଭିବୃଦ୍ଧି ପ୍ରତି ଉଭୟ ପକ୍ଷର ସହଭାଗିତା ଉପରେ ଅଙ୍ଗୀକାରବଦ୍ଧତା ପ୍ରକାଶ ପାଇଛି। ଭାରତରେ ସବୁଜ ପରିବର୍ତ୍ତନ, ନୀଳ ଅର୍ଥନୀତି, ଜାହାଜ ନିର୍ମାଣ, ସ୍ୱାସ୍ଥ୍ୟ ଓ ପ୍ରତିରକ୍ଷା ଭଳି କ୍ଷେତ୍ରରେ ନୋର୍ଡିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନିବେଶକଙ୍କୁ ପୁଞ୍ଜିନିବେଶ ପାଇଁ ଆମନ୍ତ୍ରଣ କରାଯାଇଛି। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ରାଜିନାମା ଏବଂ ବାଣିଜ୍ୟ ଅର୍ଥନୈତିକ ସହଭାଗିତା ଚୁକ୍ତିକୁ ଦୃଷ୍ଟିରେ ରଖି ନୋର୍ଡିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହ ଦୃଢ଼ ଆର୍ଥିକ ଓ ବାଣିଜ୍ୟିକ ସମ୍ପର୍କ ପାଇଁ ଭାରତ ଆଗ୍ରହ ପ୍ରକାଶ କରିଛି। ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନୋର୍ଡିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଦୃଢ଼ ନିନ୍ଦା କରିଥିଲେ। ପରବର୍ତ୍ତୀ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଫିନଲାଣ୍ଡର ହେଲସିଙ୍କିଠାରେ ଅନୁଷ୍ଠିତ ହେବ। କର୍ପୋରେଟ୍ ଆଇନ ସଂଶୋଧନ ବିଲ୍ 2026 ଉପରେ ଅଧିକ ତର୍ଜମା ପାଇଁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସଂସଦୀୟ ମିଳିତ କମିଟି ଗଠନ କରିଛନ୍ତି। ଏଥିରେ ଲୋକସଭାର 21 ଜଣ ଏବଂ ରାଜ୍ୟସଭାର 9 ଜଣ ସଦସ୍ୟ ରହିଛନ୍ତି। ଲୋକସଭାର ସଦସ୍ୟଙ୍କ ମଧ୍ୟରେ କମଲଜିତ ସେହରାବତ, ବୈଜୟନ୍ତ ପଣ୍ଡା ଏବଂ ଡକ୍ଟର ନିଶିକାନ୍ତ ଦୁବେ ଏବଂ ରାଜ୍ୟସଭାରୁ ବିନୋଦ ଶ୍ରୀଧର ତାୱଡେ, ସୁଜିତ କୁମାର ଓ ଉଜ୍ଜଳ ଦେଓରାଓ ନିକମ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଜେନେଭାରେ ଆୟୋଜିତ 79ତମ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଯୋଗଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ସାର୍ବଜନୀନ ସ୍ୱାସ୍ଥ୍ୟସେବା, ଡିଜିଟାଲ ସ୍ୱାସ୍ଥ୍ୟ ନବସୃଜନ ଏବଂ ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଭାରତର ଅଙ୍ଗୀକାରବଦ୍ଧତା ଉପରେ ଶ୍ରୀ ନଡ୍ଡା ସୂଚନା ପ୍ରଦାନ କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟକୁ ବିକଶିତ କରିବା ଏବଂ ଉତ୍ତରଦାୟିତ୍ୱ ଶୀର୍ଷକ ସମାବେଶକୁ ସମ୍ବୋଧନ କରି ଶ୍ରୀ ନଡ୍ଡା ପୂର୍ଣ୍ଣ ସରକାର ଏବଂ ସମ୍ପୂର୍ଣ୍ଣ ସମାଜ ଆଭିମୁଖ୍ୟ ଆଧାରରେ ଗ୍ରହଣ କରାଯାଇଥିବା ସ୍ୱାସ୍ଥ୍ୟସେବା କ୍ଷେତ୍ର ଉପରେ ଆଲୋକପାତ କରିଛନ୍ତି। ଭାରତରେ 185,000 ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟକ୍ଷମ ରହିଥିବା ସେ ସୂଚନା ଦେଇଛନ୍ତି। ଏହାଦ୍ୱାରା ସମ୍ପ୍ରଦାୟ ସ୍ତରରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ପ୍ରଦାନ ତ୍ୱରାନ୍ୱିତ ହୋଇପାରୁଛି। ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଅଧୀନରେ 880 ନିୟୁତରୁ ଅଧିକ ଡିଜିଟାଲ ସ୍ୱାସ୍ଥ୍ୟ ପରିଚୟ ସୃଷ୍ଟି ମାଧ୍ୟମରେ ଜାତୀୟ ସ୍ୱାସ୍ଥ୍ୟ ଇକୋସିଷ୍ଟମକୁ ଅଧିକ ସଶକ୍ତ କରାଯାଇପାରିଛି। ଦୀର୍ଘକାଳୀନ ସ୍ୱାସ୍ଥ୍ୟ ରେକର୍ଡ ଏବଂ ନିରନ୍ତର ସେବା ପ୍ରଦାନକୁ ଏହା ଅଧିକ ସୁଗମ କରିପାରିଛି। ସମ୍ମିଳନୀ ଅବସରରେ ଶ୍ରୀ ନଡ୍ଡା ଭାରତର ପଡ଼ୋଶୀ ପ୍ରଥମ ନୀତି ଆଧାରରେ ଭୁଟାନ ପ୍ରତିପକ୍ଷ ଲିଓନୁପୋ ତାଣ୍ଡିନ ୱାଙ୍ଗଚୁକ୍ଙ୍କ ସହ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଶ୍ରୀ ନଡ୍ଡା ନେପାଳର ସ୍ୱାସ୍ଥ୍ୟମନ୍ତ୍ରୀ ନିଶା ମେହେଟ୍ଟାଙ୍କ ସହ ମଧ୍ୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିଛନ୍ତି। ମହିଳାଙ୍କର ସାମାଜିକ ଏବଂ ଆର୍ଥିକ ଉନ୍ନତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ଅନ୍ନପୂର୍ଣ୍ଣ ଯୋଜନା ପ୍ରଚଳନ କରିଛନ୍ତି। ଯୋଜନା ଅଧୀନରେ ମହିଳାଙ୍କୁ ମାସିକ 3,000 ଟଙ୍କାର ଆର୍ଥିକ ସହାୟତା ନିଶ୍ଚିତ କରାଯାଇପାରିବ। ମହିଳା ଓ ଶିଶୁ ବିକାଶ ଏବଂ ସାମାଜିକ କଲ୍ୟାଣ ବିଭାଗ ଦ୍ୱାରା ଆସନ୍ତା ମାସ 1 ଏହି ଯୋଜନା କାର୍ଯ୍ୟକାରୀ ହେବ। ଯୋଜନା ଅଧୀନରେ ଆର୍ଥିକ ସହାୟତା ସିଧାସଳଖ ହସ୍ତାନ୍ତର ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କ ଆଧାର ସଂଯୁକ୍ତ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେବ। 25-60 ବର୍ଷ ମଧ୍ୟରେ ମହିଳା ଏହି ଯୋଜନା ପାଇଁ ଯୋଗ୍ୟ ହେବେ। ଏଥିପାଇଁ ହିତାଧିକାରୀ ଯୋଗ୍ୟତା ନେଇ ଅନ୍ୟାନ୍ୟ ସୂଚନା ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି। ତେବେ ନାଗରିକତା ସଂଶୋଧନ ଆଇନ ଅନୁଯାୟୀ ଏସ୍ଆଇଆର୍ ଟ୍ରିବ୍ୟୁନାଲରେ ଆବେଦନ କରିଥିବା ହିତାଧିକାରୀଙ୍କୁ ମାମଲାର ଶୁଣାଣି ପରେ ଏଥିପାଇଁ ବିଚାରକୁ ନିଆଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ମାସ 1 ଏହି ଯୋଜନା ପାଇଁ ଅନ୍ଲାଇନ୍ ପୋର୍ଟାଲରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଆସନ୍ତା 23 ତାରିଖରୁ 4 ଦିନିଆ ଭାରତ ଗସ୍ତରେ ଆସିବେ। ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। ଆମେରିକାର ବୈଦେଶିକ ବିଭାଗ ଏ ସମ୍ପର୍କରେ ଦେଇଥିବା ସୂଚନା ଅନୁଯାୟୀ ଏହି ଗସ୍ତ ଅବସରରେ ଶ୍ରୀ ରୁବିଓ କୋଲକାତା, ଆଗ୍ରା, ଜୟପୁର ଏବଂ ନୂଆଦିଲ୍ଲୀ ଗସ୍ତ କରିବେ। ବିଭାଗର ମୁଖପାତ୍ର ଟମି ପିଗଟ୍ କହିଛନ୍ତି 23-26 ତାରିଖ ପର୍ଯ୍ୟନ୍ତ ଶ୍ରୀ ରୁବିଓ ଭାରତ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଶକ୍ତି, ସୁରକ୍ଷା, ବାଣିଜ୍ୟ ଓ ପ୍ରତିରକ୍ଷା ସହଯୋଗ ନେଇ ଭାରତୀୟ ନେତା ତଥା ବରିଷ୍ଠ ପଦାଧିକାରୀଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। 26 ତାରିଖରେ ଶ୍ରୀ ରୁବିଓ କ୍ୱାଡ୍ ବୈଠକରେ ଯୋଗଦେବେ। କ୍ୱାଡ୍ ଗୋଷ୍ଠୀରେ ଭାରତକୁ ମିଶାଇ ଅଷ୍ଟ୍ରେଲିଆ, ଜାପାନ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସଦସ୍ୟ ଅଛନ୍ତି। ରେଳବାଇର ବ୍ରଡ୍ଗେଜ୍ ରେଳପଥ ବିଦ୍ୟୁତିକରଣ କ୍ଷେତ୍ରରେ 99.6% କାର୍ଯ୍ୟ ସମ୍ପନ୍ନ ହୋଇଛି। ଏ କ୍ଷେତ୍ରରେ ଭାରତୀୟ ରେଳବାଇ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଗତବର୍ଷ ମାର୍ଚ୍ଚ ସୁଦ୍ଧା 69,873 କିଲୋମିଟର ବ୍ରଡ୍ଗେଜ୍ ରେଳପଥର ବିଦ୍ୟୁତିକରଣ କାର୍ଯ୍ୟ ସମ୍ପନ୍ନ ହୋଇସାରିଥିଲା। ବିଶ୍ୱର ଅନ୍ୟାନ୍ୟ ପ୍ରମୁଖ ରେଳ ଯୋଗାଯୋଗ

0: ଯୋଗାଯୋଗ ବ୍ୟବସ୍ଥା, ୟୁରୋପୀୟ ସଂଘ, ବ୍ରିଟେନ୍ ଏବଂ ଆମେରିକାଠାରୁ ଭାରତ ଏ କ୍ଷେତ୍ରରେ ଅଧିକ ସଫଳତା ହାସଲ କରିଥିବା ରେଳ ମନ୍ତ୍ରଣାଳୟ କହିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା 2026 ପାଇଁ ମୂଲ୍ୟାଙ୍କିତ ଉତ୍ତର ଖାତାର ସ୍କାନ୍ କପି ପାଇଁ ଆବେଦନ କରିବାର ସମୟସୀମା ବୃଦ୍ଧି କରାଯାଇଛି। ପରିଷଦ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆସନ୍ତା 23 ପର୍ଯ୍ୟନ୍ତ ଏଥିପାଇଁ ଆବେଦନ କରାଯାଇପାରିବ। ପରିଷଦର ୱେବ୍ସାଇଟ୍ରେ ସୃଷ୍ଟ ସମସ୍ୟା ଏବଂ ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସିବିଏସ୍ଇ କହିଛି। ସଂଶୋଧିତ ସମୟସୀମା ମଧ୍ୟରେ ଆବେଦନ ପ୍ରକ୍ରିୟା ଶେଷ କରିବାକୁ ସିବିଏସ୍ଇ ପରାମର୍ଶ ଦେଇଛି। କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗ ସରକାରୀ ଚାକିରିରେ ସଂରକ୍ଷଣ ପାଇଁ ଅନ୍ୟାନ୍ୟ ପଛୁଆ ବର୍ଗ ଓବିସି ତାଲିକା ସରକାର ପ୍ରକାଶ କରିଛନ୍ତି। ଏଥିରେ 66 ବର୍ଗର ପଛୁଆ ବର୍ଗ ସାମିଲ ହୋଇଛନ୍ତି। ପୂର୍ବରୁ ଓବିସି କ ଏବଂ ଓବିସି ଖ ଏହିପରି 2 ଅଲଗା ବର୍ଗରେ 10% ଏବଂ 7% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଥିଲା। ଏହାକୁ କୋଲକାତା ହାଇକୋର୍ଟ ଖାରଜ କରିଦେଇଥିଲେ। ପଶ୍ଚିମବଙ୍ଗ ସରକାରଙ୍କ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ୱାରା ଜାରି ଅଧିସୂଚନା ଅନୁଯାୟୀ ନୂତନ ତାଲିକାରେ 7% ସ୍ଥାନ ସଂରକ୍ଷଣ ସ୍ଥିରୀକୃତ ହୋଇଛି। ଡିଜିସି ଅଧିକାରୀଙ୍କ ଉପସ୍ଥିତିରେ ପ୍ରକୃତ ଉପକରଣ ନିର୍ମାଣ ବ୍ୟବସ୍ଥା ଅଧୀନରେ ଏୟାର ଇଣ୍ଡିଆ ବୋଇଙ୍ଗ 787-8 ବିମାନର ଇନ୍ଧନ ନିୟନ୍ତ୍ରଣ ପ୍ରକ୍ରିୟା ଯାଞ୍ଚ କରାଯିବ। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କରିଛି। ଡିଜିସିଏ କହିଛି ଗତ ଫେବୃଆରୀ 2 ଏୟାର ଇଣ୍ଡିଆ ବୋଇଙ୍ଗ 787-8 ବିମାନ ହିତ୍ରୋ ବିମାନ ବନ୍ଦରରୁ ବେଙ୍ଗାଲୁରୁ ଅଭିମୁଖେ AIC-132 ଉଡ଼ାଣ ଆରମ୍ଭ ସମୟରେ ତ୍ରୁଟି ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା। ବିମାନର ପାଇଲଟ୍ ତାଙ୍କ ରିପୋର୍ଟ ବାମପାଖ ଇନ୍ଧନ ନିୟନ୍ତ୍ରଣ ସୁଇଚ୍ରେ ତ୍ରୁଟି ରହିଥିବା ନେଇ ସୂଚନା ପ୍ରଦାନ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଡିଜିସିଏ ପକ୍ଷରୁ ଏହି ଯାଞ୍ଚ ପ୍ରକ୍ରିୟା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ବିଜୟୀ ହୋଇଛି। ଜୟପୁରର ସବାଇ ମାନସିଂ ଷ୍ଟାଡିୟମ୍ଠାରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ 7 ଲକ୍ଷ୍ନୌ ସୁପର ଜାୟାଣ୍ଟସ୍କୁ ପରାସ୍ତ କରିଛି। ରାଜସ୍ଥାନ ରୟାଲ୍ସ ଟସ୍ ଜିତି ଲକ୍ଷ୍ନୌ ସୁପର ଜାୟାଣ୍ଟସ୍କୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଲକ୍ଷ୍ନୌ 5 ବିନିମୟରେ 220 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ମିଚେଲ୍ ମାର୍ସ 57 ବଲ୍ରେ ସର୍ବାଧିକ 96 ରନ୍ ସଂଗ୍ରହ କରିଥିଲେ। ବିଜୟ ଲକ୍ଷ୍ୟକୁ ରାଜସ୍ଥାନ ରୟାଲ୍ସ 19 ଓଭର ଗୋଟିଏ ବଲ୍ରେ 3 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ବୈଭବ ସୂର୍ଯ୍ୟବଂଶୀ 38 ବଲ୍ରୁ 93 ରନ୍ ସଂଗ୍ରହ କରି ଦଳ ବିଜୟର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଗୁଜରାଟ ଟାଇଟନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ପ୍ଲେଅଫ୍ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପରଜାୟାଣ୍ଟସ୍ ଏହି ପର୍ଯ୍ୟାୟରୁ ବାଦ୍ ପଡ଼ିଛନ୍ତି। ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଇଟାଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। କର୍ପୋରେଟ୍ ଆଇନ ସଂଶୋଧନ ବିଲ୍ 2026 ଉପରେ ଅଧିକ ତର୍ଜମା ପାଇଁ ସଂସଦୀୟ ମିଳିତ କମିଟି ଗଠନ କଲେ ଲୋକସଭା ବାଚସ୍ପତି। ଜେନେଭାରେ ଆୟୋଜିତ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଆସନ୍ତା 23 ଭାରତକୁ 4 ଗସ୍ତରେ ଆସିବେ ଆମେରିକାର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପରଜାୟାଣ୍ଟସ୍କୁ 7 ପରାସ୍ତ କଲା ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କେନ୍ଦୁଝର, ସମୟ 7:25 ପ୍ରଚାର କରୁଛୁ ଭକ୍ତିଗୀତ। କଣ୍ଠଶିଳ୍ପୀ ପିନାକୀ ନାୟକ, ଗୀତ ରଚନା କରିଛନ୍ତି ଅଲେଖ ବିଶ୍ୱାଳ।

ପ୍ରଚାର କଲୁ ଭକ୍ତିଗୀତ କଣ୍ଠଶିଳ୍ପୀ ଥିଲେ ପିନାକୀ ନାୟକ। ଗୀତ ରଚନା କରିଥିଲେ ଅଲେଖ ବିଶ୍ୱାଳ। ଆକାଶବାଣୀ କେନ୍ଦୁଝର। ସମୟ ସକାଳ 7:30। ପ୍ରଚାର କରୁଛୁ ଆଦିବାସୀ ଗୀତର କାର୍ଯ୍ୟକ୍ରମରେ ସାନ୍ତାଳୀ ଗୀତ। ପରିବେଷଣ କରିଛନ୍ତି ପୂର୍ଣ୍ଣଚନ୍ଦ୍ର ମାଝୀ ଓ ସାଥୀ କଳାକାର, ହପନ ମାଝୀ ଏବଂ ସାଥୀ କଳାକାର।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ପ୍ରଚାର କଲୁ ଆଦିବାସୀ ଗୀତର କାର୍ଯ୍ୟକ୍ରମରେ ସାନ୍ତାଳୀ ଗୀତ ପରିବେଷଣ କରିଥିଲେ ପୂର୍ଣ୍ଣଚନ୍ଦ୍ର ମାଝୀ ଓ ସାଥୀ, ହପନ ମାଝୀ ଏବଂ ସାଥୀ କଳାକାର।

ଆକାଶବାଣୀ କେନ୍ଦୁଝର, ସମୟ ସକାଳ 8:30, ପ୍ରଚାର କରୁଛୁ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କୀ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
0: ସବୁରି ଭାଷାରେ କେବଳ ଆକାଶବାଣୀ।

ଗୋଟିଏ ସହରରେ ରହୁଥିଲେ ଜଣେ ବିଦ୍ୱାନ। ତାଙ୍କର ସମ୍ପତ୍ତି କହିଲେ ଥିଲା କେବଳ କିଛି ଅତି ପ୍ରାଚୀନ ପୋଥି। ସେଗୁଡ଼ିକ ତାଙ୍କର ଏତେ ପ୍ରିୟ ଥିଲା ଯେ ସେସବୁକୁ ସେ ନିଜ ପାଖରେ ରଖୁଥିଲେ। କାଳେ ମୂଲ୍ୟବାନ ପୋଥିଗୁଡ଼ିକୁ କିଏ ନେଇଯିବ, ସେଥିଲାଗି ସେ ସବୁବେଳେ ଉଦ୍ବିଗ୍ନ ହୋଇ ରହୁଥିଲେ। ବାହାରକୁ ଗଲେ ତାଙ୍କ ଘରକୁ ଭଲଭାବେ ବନ୍ଦ କରି ତାଲା ପକାଇ ଯାଉଥିଲେ। ତେବେ ବିଧିର ବିଧାନ ବଡ଼ ବିଚିତ୍ର। ଥରେ ପୋଥି ରହିଥିବା ଘରେ ନିଆଁ ଲାଗିଗଲା। ଶୁଖିଲା ପୋଥିତକ ନିମିଷକେ ନିଆଁରେ ପଡ଼ି ପାଉଁଶ ହୋଇଗଲା। ଏମିତି ଅବସ୍ଥା ଦେଖି ବିଦ୍ୱାନ ମୂର୍ଚ୍ଛା ଗଲେ। ଅନେକ ମାସ ଯାଏଁ ସେ ବିଳାପ କଲେ ଏବଂ ଘୋର ବିଷାଦଗ୍ରସ୍ତ ହୋଇ ମୁହଁ ଶୁଖାଇ ବସି ରହିଲେ। ତେବେ ସମୟର ସହିତ ସବୁ

କିଛି ପରିବର୍ତ୍ତନ ହୋଇଯାଏ। ଅନେକ ମାସ ପରେ ସେ ପ୍ରକୃତିସ୍ଥ ହେଲେ। ଏବେ ସେ ଆଉ ତାଙ୍କ ଘରେ ତାଲା ପକାଇଲେ ନାହିଁ। ତାଙ୍କୁ ଲାଗିଲା ଯେ ଯେମିତି ଅଧିକ ମୁକ୍ତ ହୋଇଯାଇଛନ୍ତି। ଦିନେ ଜଣେ ବନ୍ଧୁ ପଚାରିଲେ, ଏବେ ଦରଜମେଲା ରଖି ଆପଣ ବାହାରକୁ ଚାଲିଯାଉଛନ୍ତି, ଘର ଭିତରକୁ ଯଦି କିଏ ପଶି କିଛି ଚୋରି କରେ ତେବେ? ସେ କହିଲେ, ପୋଥିଗୁଡ଼ିକ ଥିଲା ତ ଚୋରିର ଭୟ ଥିଲା, ତାହା ଚାଲିଯିବା ସହିତ ଭୟ ଓ ଉଦ୍ବେଗ ସବୁ ଚାଲିଗଲା। ଏବେ ଆଉ ତାଲା ପକାଇବେ କାହିଁକି? କଥା ହେଲା, ଯାହା ପ୍ରତି ମାତ୍ରାଧିକ ଆସକ୍ତି ଓ ଭଲ ପାଇବା ଥାଏ, ତାକୁ ହରାଇବାର ଭୟ ମଧ୍ୟ ଥାଏ। ତେଣୁ ଭୟ ବା ଉଦ୍ବେଗକୁ ମୁକ୍ତ ହେବାକୁ ହେଲେ ପ୍ରଥମେ ଅନେକ ଦ୍ରବ୍ୟରୁ ଆସକ୍ତି ଦୂର କରିବାକୁ ହେବ, କାରଣ କିଛି ପାଇବା ବା ପାଖରେ ରଖିବାର ଆନନ୍ଦ ସହିତ ତାକୁ ହରାଇବାର ଭୟ ବା ଉଦ୍ବେଗର ଭୟ ହାତ ଧରାଧରି ହୋଇ ଆସିଥାନ୍ତି।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନୀତ କରିଥିଲା। 1875 ମସିହା ଆଜିର ଦିନରେ 17ଟି ଦେଶ ମିଟର କନଭେନସନରେ ସ୍ୱାକ୍ଷର କରିଥିଲେ, ଯାହା ଆନ୍ତର୍ଜାତୀୟ ୟୁନିଟ୍ ସିଷ୍ଟମ ବା ଏସ୍ଆଇ ପ୍ରତିଷ୍ଠା କରିଥିଲା ଏବଂ ମାନକିତ ବିଶ୍ୱ ଓଜନ ଏବଂ ମାପ ପାଇଁ ପଥ ପ୍ରଶସ୍ତ କରିଥିଲା।

ପ୍ରଚାର କଲୁ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି। ଆକାଶବାଣୀ କେନ୍ଦୁଝର, ସମୟ ସକାଳ 9ଟା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ।

ପୂର୍ବାହ୍ନ 10:02 ରହିଛି କାର୍ଯ୍ୟକ୍ରମ ଗୀତାଞ୍ଜଳି। ଏନ୍ସିଇଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମର 1288ତମ ଭାଗ ଶୁଣିପାରିବେ ପୂର୍ବାହ୍ନ 10:30। ଦିନ 1:20ରେ ମହିଳାଙ୍କ ନିମନ୍ତେ କାର୍ଯ୍ୟକ୍ରମ ବସୁନ୍ଧରା। ଆଜିର ବିଷୟ ପଶୁଟିଏ ବି ଜୀବଟିଏ। ଏ ସମ୍ପର୍କରେ ଡକ୍ଟର ସତ୍ୟଲକ୍ଷ୍ମୀ ବେହେରାଙ୍କ ସହିତ ଏକ ସାକ୍ଷାତକାର। ଇନ୍ଦ୍ରଧନୁ କାର୍ଯ୍ୟକ୍ରମ 5:00। 5:30 ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରଚାର କରିବୁ କାର୍ଯ୍ୟକ୍ରମ ଯୁବବାଣୀ। ଆଦିବାସୀ ଗୀତ କ୍ରମରେ ଶୁଣିବେ ସାନ୍ତାଳୀ ଗୀତ। ବନସୁରଭି କାର୍ଯ୍ୟକ୍ରମରେ 6:02 ପରିବେଷଣ କରିବେ ପ୍ୟାରିମୋହନ ସ୍ୱରେନ ଏବଂ ସାଥୀ କଳାକାର।

ରାମଚରିତମାନସ ସନ୍ଧ୍ୟା 6:10 ଏବଂ ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣିବେ ଉଜ୍ଜଳ ଆମ ଦେଶ ସନ୍ଧ୍ୟା 6:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଲବମ୍ ଗୀତ ପ୍ରଚାର କରିବୁ ରାତି 7:30 କୃଷିଭିତ୍ତିକ କାର୍ଯ୍ୟକ୍ରମ ଆମ ଚାଷବାସ। ଆଜିର ବିଷୟ ମହୁ ଚାଷ। ଏ ସମ୍ପର୍କରେ ଆୟୁର୍ଦେହୀ ମିଶ୍ରଙ୍କ ସହ ଏକ ସାକ୍ଷାତକାର ଶୁଣିପାରିବେ। କାର୍ଯ୍ୟକ୍ରମ ସଞ୍ଜୀବନୀ ରାତି 8:15। ରାତି 10:00 ପ୍ରଚାର କରିବୁ ଲୋକଗୀତ ସିନେତରଙ୍ଗ କାର୍ଯ୍ୟକ୍ରମ ରାତି 10:30।

ଶୁଣିଲେ କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ କେନ୍ଦୁଝର ସମୟ ପୂର୍ବାହ୍ନ 10:02 ପ୍ରଚାର କରୁଛୁ କିଛି କଥା କିଛି ଗୀତର କାର୍ଯ୍ୟକ୍ରମ ଗୀତାଞ୍ଜଳି। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି। ଗୀତାଞ୍ଜଳି ଅଗଣକୁ ଆପଣଙ୍କୁ ସ୍ୱାଗତ, ନମସ୍କାର।

0: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ୍।
1: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
0: କନକ ଜୁଏଲେରୀ, ବିଏସ୍ ମଲ, ଧୋବାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।
2: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି, ଫ୍ୟାନ ସବୁ ଚାଲିଥିବ।
3: ଓହୋ ମା, ତମର ପ୍ରତି କଥାରେ ଟେନସନ।
2: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
3: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
2: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
3: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
4: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
5: ମନ୍ କି ବାତ୍ ହେ ଜନ ଜନ କି, ସଭି କି କୁଛ ଅପନି ସି, ସଂଘର୍ଷୋଁ କେ କୁଛ କିସ୍ସେ, କାହାନୀ କୁଛ ସଫଲତାଓଁ କି, ଅନକହୀ ବିରାସତ କି, ଉମ୍ମୀଦେ ନୟେ ଭାରତ କି। ମହିନେ କେ ଆଖରୀ ରବିବାର କା ରହତା ହୈ ଇନ୍ତଜାର, ମଲିଆଚଲ କେ ଆଞ୍ଚଲ ସେ ବିନ୍ଧ୍ୟାଚଲ କେ ଆଙ୍ଗନ ତକ, ବ୍ରହ୍ମପୁତ୍ର କେ ଘାଟ ସେ ହିମାଳୟ କେ ବିସ୍ତାର ତକ, ହୋତି ହୈ ମନ୍ କି ବାତ୍ ପ୍ରଧାନମନ୍ତ୍ରୀ କେ ସାଥ। ତୋ ସୁନିଏ ଇସ ମହିନେ 31 ମଈ ସୁବେ 11 ବଜେ ମନ୍ କି ବାତ୍ ଆକାଶବାଣୀ ଦୂରଦର୍ଶନ କେ ସଭି।

0: चैनलों और प्रसार भारती के OTT प्लेटफॉर्म वेव्स पर। आप भी माननीय प्रधानमंत्री जी की मन की बात का हिस्सा बन सकते हैं। इसके लिए आप अपने सुझाव 29 मई तक टोल फ्री नंबर 1800117800 पर रिकॉर्ड कर सकते हैं या फिर 1922 पर भी कॉल कर सकते हैं। अपने सुझाव नमो ऐप या MyGov के ओपन फोरम में पोस्ट कर सकते हैं या पोस्ट बॉक्स नंबर 111 आकाशवाणी दिल्ली पर भी भेज सकते हैं। तो याद रखें, रविवार 31 मई सुबह 11 बजे मन की बात।
1: ମହୁମାଛିର କୁଞ୍ଜନ ହିଁ ବଗିଚାର ସ୍ୱର। ସେ ଜାଣେ ଫୁଲପାଖୁଡ଼ା କେବେ ଖୋଲିବ କେବେ ବନ୍ଦ ହେବ। ବାଡ଼ି ବଗିଚା ଆଉ କୃଷି କ୍ଷେତ୍ରରେ ମହୁମାଛିଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଆମେ ଖାଉଥିବା ଫଳ ପନିପରିବା କିମ୍ବା ଶସ୍ୟର ବୃଦ୍ଧିରେ ପରାଗ ପ୍ରକ୍ରିୟା ସହାୟକ ହୋଇଥାଏ। ମହୁମାଛି ଉଦ୍ଭିଦଗୁଡ଼ିକର ପରାଗ କଣିକାକୁ ଗୋଟିଏ ଗଛରୁ ଅନ୍ୟ ଗଛକୁ ପରିବହନ କରିବାରେ ସାହାଯ୍ୟ କରେ, ଯାହାଦ୍ୱାରା ଫଳ ଏବଂ ମଞ୍ଜି ସୃଷ୍ଟି ହୋଇଥାଏ। ମଣିଷର କାର୍ଯ୍ୟକଳାପ ଯୋଗୁଁ ଆଜି ମହୁମାଛି ପରି କୀଟପତଙ୍ଗଙ୍କ ପରାଗ ଜୀବନ ବିପଦପୂର୍ଣ୍ଣ। ଲୋକଙ୍କୁ ଏଥିପ୍ରତି ସଚେତନ କରାଇବା ଏବଂ ସେମାନଙ୍କ ନିରାପତ୍ତା ଉପରେ ଅବଗତ କରାଇବାର ଉଦ୍ଦେଶ୍ୟ ନେଇ ପ୍ରତିବର୍ଷ ମେ ମାସ 20 ପାଳନ କରାଯାଏ ବିଶ୍ୱ ମଧୁମକ୍ଷିକା ଦିବସ ବା ୱାର୍ଲଡ ବି ଡେ। ତା ସହିତ ଆଧୁନିକ ମହୁମାଛି ଚାଷର କୌଶଳକୁ ଆଗକୁ ନେଇଥିବା ଆଣ୍ଟନ ଜନ୍ସାଙ୍କ ଜନ୍ମଦିନକୁ ସ୍ମରଣ କରିବା ପାଇଁ ମଧ୍ୟ ଏହି ବିଶେଷ ଦିବସ ପାଳନ କରାଯାଏ।

ଜୀବନ ରୂପକ ଫୁଲରେ ପ୍ରେମ ହେଉଛି ମହୁ, ଆଉ ଶବ୍ଦ ହେଉଛି ମହୁମାଛି। କିଛି ଶବ୍ଦ ମହୁ ପରି ମିଠାସ ଲାଗେ, ଆଉ କିଛି ହୃଦୟକୁ ଦଂଶନ କରେ। ମଧୁମକ୍ଷିକା ମିଠା ଏବଂ ତିକ୍ତ ଫୁଲର ରସ ନେଇ ମଧୁର ମହୁ ସୃଷ୍ଟି କଲା ପରି ଆମେ ଭଲ ଏବଂ ମନ୍ଦ ଉଭୟ ଲୋକଙ୍କ ଗହଣରେ ଭଲର ବିସ୍ତାର କରିବା। ମହୁମାଛିର ଶୁଣ୍ଢରେ ଯେବେ ଯାହାକୁ ବି ମାରେ, ସେହି କ୍ଷଣି ସେ ନିଜେ ମରିଯାଏ। ତା ଶୁଣ୍ଢ ଶିକ୍ଷା ଦିଏ ଯେ ପରର ଅମଙ୍ଗଳ କରେ ତା ନିଜର ହିଁ ଅମଙ୍ଗଳ ହୁଏ। ତେବେ ଉପକାରୀ ମହୁମାଛିର ସୁରକ୍ଷା ସଂରକ୍ଷଣ ପାଇଁ ବିଶ୍ୱ ମହୁମାଛି ଦିବସକୁ ଗ୍ରହଣ କରି ଏକ ସୁନ୍ଦର ଭବିଷ୍ୟତ ସୃଷ୍ଟି ପାଇଁ କାର୍ଯ୍ୟ କରିବା। କାରଣ ମହୁମାଛିର ସୁରକ୍ଷା କରି ଆମେ କେବଳ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରୁନାହୁଁ, ବରଂ ସମୃଦ୍ଧ ଇକୋସିଷ୍ଟମକୁ ମଧ୍ୟ ପ୍ରୋତ୍ସାହିତ କରୁଛୁ। ଆଜି ପାଇଁ ରହୁଛି, ନମସ୍କାର।

ଆଜି ପାଇଁ ଏଠି ଶେଷ ହେଲା କାର୍ଯ୍ୟକ୍ରମ ଗୀତାଞ୍ଜଳି। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି। ଆକାଶବାଣୀ କେନ୍ଦୁଝର ସମୟ ପୂର୍ବାହ୍ନ 10:30 ପ୍ରଚାର କରୁଛୁ NCERT ପ୍ରାୟୋଜିତ କାର୍ଯ୍ୟକ୍ରମର 1288 ଭାଗ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ।
1: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ୍।
2: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
1: କନକ ଜୁଏଲାରୀ, ବିଏସ୍ ମଲ, ଧୋବାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।
3: କଣ ରିମା, ଘରେ ସୋଲାର ଲଗେଇଦେଲ?
4: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
3: ଚିନ୍ତା ନାହିଁ ମାନେ?
4: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
3: ସତରେ?
4: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
5: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
6: ପଶୁ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
7: ଅଂଶୁଘାତ ନ ହେବା ପାଇଁ ଦିନ 11:00 ଅପରାହ୍ନ 3:00 ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
6: ପଶୁ ପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
7: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
6: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
7: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
6: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।

0: ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1553333ରେ ଯୋଗାଯୋଗ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: ଆକାଶବାଣୀ କେନ୍ଦୁଝର ଏଥର ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ବସୁନ୍ଧରା।

କୌଣସି ସୁନ୍ଦର ଜିନିଷର ବର୍ଣ୍ଣନା ଯେତେବେଳେ ଆମେ କରନ୍ତି, ସେତେବେଳେ ଆମେ ଅନେକ ପ୍ରାକୃତିକ ଜିନିଷର ଉପମା ଦେଇଥାନ୍ତି। ଏଇ ଯେମିତି ଗୋଟିଏ ସୁନ୍ଦର ଝିଅର ରୂପ ବର୍ଣ୍ଣନା କରିବାକୁ ଯାଇ ଆମେ କହିଥାନ୍ତି, ତା'ର ମୁହଁଟି ଚାନ୍ଦ ଭଳି, ଆଖି ଦୁଇଟି ମୃଗ ଭଳି, ଆଉ ହସ ତ ଯେମିତି ମହୁ ଝରୁଛି। ଏସବୁ ଜିନିଷର ଉପମା ଦେବାର ମାନେ ହେଉଛି ଏହାର ଦ୍ୱିତୀୟ ତୁଳନା କିଛି ନାହିଁ। ଏଇ ଯେଉଁ ମହୁ କଥା ଭଉଣୀ କହିଲେ ନା, ଏଇ ମହୁ ହେଉଛି ମଣିଷ ପାଇଁ ଗୋଟିଏ ପ୍ରାକୃତିକ ଉପହାର। ସ୍ୱାଦ, ପୋଷକ ତତ୍ତ୍ୱ ଆଉ ଔଷଧୀୟ ଗୁଣରେ ଭରପୁର ହେଉଛି ମହୁ। ଏଇ ମହୁକୁ ସଂଗ୍ରହ କରି ମାନବ ହିତରେ ବିନିଯୋଗ କରିବାରେ ମହୁମାଛିର ରହିଛି ମୁଖ୍ୟ ଭୂମିକା। ତା ସହିତ ପ୍ରକୃତିରେ ସନ୍ତୁଳନ ରକ୍ଷା କରିବାରେ ମଧ୍ୟ ମହୁମାଛି ଅନେକ କିଛି ଭୂମିକା ତୁଲାଇଥାଏ। ଏହି ମହୁମାଛିମାନଙ୍କର ସଂରକ୍ଷଣ ଆଉ ବଂଶବୃଦ୍ଧି ପ୍ରତି ସଚେତନତା ସୃଷ୍ଟି କରିବାର ଉଦ୍ଦେଶ୍ୟ ନେଇ ପ୍ରତିବର୍ଷ ମେ ମାସ 20 ତାରିଖକୁ, ମାନେ ଆଜିର ଦିନକୁ, ବିଶ୍ୱ ମହୁମାଛି ଦିବସ ଭାବରେ ପାଳନ କରାଯାଉଛି। ପ୍ରକୃତିର ଏହି ଅନନ୍ୟ ଉପହାର ମହୁର ଆବଶ୍ୟକତା ଶିଶୁରୁ ବୟସ୍କ ସମସ୍ତଙ୍କ ପାଇଁ ରହିଛି। ସେଥିପାଇଁ ଆସନ୍ତୁ ଏହି ବିଶ୍ୱ ମହୁମାଛି ଦିବସରେ ଆମେ ମହୁମାଛିଙ୍କର ସଂରକ୍ଷଣ ଆଉ ବଂଶବୃଦ୍ଧି ଉପରେ ଅଧିକ ଧ୍ୟାନ ଦେଇ ଅଧିକରୁ ଅଧିକ ମହୁ ଉତ୍ପାଦନ କରିବାରେ ସହାୟକ ହେବା।

0: ପ୍ରକୃତି ପରିବେଶକୁ ଉପଭୋଗ କରିବାର ସବୁ ଅଧିକାର ତା ପାଖରେ ଅଛି, କିନ୍ତୁ ଏଇ ଶ୍ରେଷ୍ଠତ୍ୱର ମୋହରେ ଅନ୍ଧ ହୋଇ ଆମେ ଭୁଲିଯାଆନ୍ତି ଯେ ଏ ସୃଷ୍ଟିରେ ଅନ୍ୟ ଜୀବମାନଙ୍କର ବଞ୍ଚିବାର ବି ଅଧିକାର ରହିଛି। ପ୍ରକୃତିର ପ୍ରତ୍ୟେକ ଜୀବ ପାରସ୍ପରିକ ସମ୍ପର୍କରେ ବନ୍ଧା। ଗୃହପାଳିତ ପଶୁଟିଏ ଆମର ବଞ୍ଚିବା ବଢ଼ିବାରେ ବିଭିନ୍ନ ବାଟରେ ସାହାଯ୍ୟ କରିଥାଏ। ସେହିଭଳି ଅନ୍ୟାନ୍ୟ ଜୀବଜନ୍ତୁମାନେ ମଧ୍ୟ ମଣିଷ ପାଇଁ ପ୍ରତ୍ୟକ୍ଷରେ ହେଉ କି ପରୋକ୍ଷରେ ଉପକାରୀ ହୋଇଥାନ୍ତି, କିନ୍ତୁ ଆମେ ସେମାନଙ୍କୁ ଗୋଟିଏ ଜୀବ ବୋଲି ନ ଭାବି ତାଙ୍କ ପ୍ରତି ହିଂସ୍ର ଆଉ ଅମାନସିକ ଆଚରଣ କରିଥାନ୍ତି। ସେମାନେ ଯେ ଆମଠାରୁ ସ୍ନେହ, ଭଲ ପାଇବା, ଯତ୍ନ ଆଶା କରନ୍ତି ସେଇ କଥା ଆମେ ଭୁଲିଯାଆନ୍ତି। ତେଣୁ ପ୍ରତ୍ୟେକ ଜୀବ ପ୍ରତି ଦୟାଭାବ ରଖିଲେ ହିଁ ଆମେ ଭଲରେ ବଞ୍ଚିପାରିବା। ଏହି ବାର୍ତ୍ତାକୁ ପହଞ୍ଚାଇବାର ଉଦ୍ଦେଶ୍ୟ ନେଇ ଆଜି କାର୍ଯ୍ୟକ୍ରମରେ ରହିଛି ଏକ ଆଲୋଚନା, ପଶୁଟିଏ ବି ଜୀବଟିଏ। ଆଲୋଚନା କରିଛନ୍ତି ଝୁମ୍ପୁରା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ସତ୍ୟଲକ୍ଷ୍ମୀ ବେହେରା।
1: ମ୍ୟାଡ଼ାମ ନମସ୍କାର।
2: ନମସ୍କାର,
1: ସ୍ୱାଗତ କରୁଛୁ ଆମର ବସୁନ୍ଧରା କାର୍ଯ୍ୟକ୍ରମକୁ। ମ୍ୟାଡ଼ାମ, ଆଜି ଆମର ଆଲୋଚନାର ବିଷୟ ରହିଛି ପଶୁଟିଏ ବି ଜୀବଟିଏ। ଯେମିତି ମଣିଷଟିଏକୁ ଆମେ ଯେଉଁ ହିସାବରେ ଦେଖନ୍ତି, ତାକୁ ଆଘାତ ଦେବାନି, ତାକୁ କଷ୍ଟ ଦେବାନି, ତା ଉପରେ କୌଣସି ହିଂସା କରିବାନି, କିନ୍ତୁ ପଶୁମାନଙ୍କ ଉପରେ ଆମର ସେଭଳି ମାନସିକତା ନାହିଁ, ସେମାନଙ୍କ ଜୀବନକୁ ଆମେ ସେତେ ମୂଲ୍ୟ ଦିଅନ୍ତିନି। ତ ଆପଣ ତ ଜଣେ ପ୍ରାଣୀ ଚିକିତ୍ସା ଅଧିକାରୀ, ତ ଏହା ଉପରେ ଆପଣ କ'ଣ କହିବେ?
2: ଜୀବ ପ୍ରତି ଦୟାଭାବଟା ରହିବା ଉଚିତ ସମସ୍ତଙ୍କର। ଆମେ ତ ମଣିଷ ହେଉଛନ୍ତି ସବୁଠାରୁ ଶ୍ରେଷ୍ଠ ଜୀବ। ମଣିଷର ବୁଦ୍ଧି ଅଛି, ବିଚାର ଶକ୍ତି ଅଛି, କିନ୍ତୁ ପଶୁମାନଙ୍କର ସେ ଜିନିଷ ନାହିଁ। ଚେଷ୍ଟା କରିବା ଦରକାର ଆମେ ଅନ୍ୟ ଜୀବମାନଙ୍କୁ କେମିତି ହଇରାଣ କରିବାନି। ବିଭିନ୍ନ ପ୍ରକାରରେ ଆମେ ଆମର ସୁବିଧା ପାଇଁ ପଶୁମାନଙ୍କୁ ବ୍ୟବହାର କରିଥାଉ ବହୁତ ପୁରାତନ କାଳରୁ। ଯେମିତି ଆମେ ଆମର ଘର ଜଗିବା ପାଇଁ କୁକୁରକୁ ପୋଷା ମାନେକି ରଖିଥାଉ, କ୍ଷୀର ପାଇଁ ଗାଈକୁ ରଖୁ, ମାଂସ ପାଇଁ ଛେଳି ପାଳନ କରୁଛେ, ଅଣ୍ଡା ପାଇଁ କୁକୁଡ଼ା ପାଳନ କରୁଛେ। ମଣିଷ ସହିତ ପଶୁମାନେ ଅତପ୍ରତ ଭାବରେ ଜଡ଼ିତ, କିନ୍ତୁ ଯେ ପର୍ଯ୍ୟନ୍ତ ମଣିଷ ପଶୁଠୁ ଉପକାର ପାଇଥାଏ ସେ ପର୍ଯ୍ୟନ୍ତ ସେ ତାକୁ ପାଖରେ ରଖି, ଯେତେବେଳେ ପଶୁଠୁ ଉପକାର ପାଏନି କି ସେ ଅଯୋଗ୍ୟ ହେଇଯାଏ ମଣିଷକୁ ସେବା ଦେବାରେ, ସେତେବେଳେ ମଣିଷ ଆଉ ତାକୁ ପଚାରେନି। ପୋଷା କୁକୁରଙ୍କୁ ବାହାରେ ଛାଡ଼ି ଦେଉଛନ୍ତି, ପୋଷା ଗାଈମାନଙ୍କୁ ବାହାରେ ଛାଡ଼ି ଦେଉଛନ୍ତି। ବାହାରେ ବୁଲା କୁକୁରଟେ ରହିଲେ ତାକୁ ଆମେ ରାସ୍ତାରେ ଗଲାବେଳେ ଟେକାଟେ ପକେଇ ଦଉଛେ କି ବାଡ଼ି ଫିଙ୍ଗୁଛେ, ଏସବୁ ଜିନିଷ ହଉଛି ମାନେ ଯୋଉ ହିଂସାର ଗୋଟେ ଭାବ। ଏସବୁ ଜିନିଷ ଧୀରେ ଧୀରେ ଧୀରେ ଧୀରେ ଏତେ ପରିମାଣରେ ବଢିଯାଇଛି ଯେ ମଣିଷ ମାନେ ନିଜର ସ୍ୱାର୍ଥ ଛଡା ଆଉ କିଛି ଦେଖୁନି ବର୍ତ୍ତମାନ। କିନ୍ତୁ ଭଗବାନଙ୍କର ଏଇ ଯୋଉ ସୃଷ୍ଟିରେ ସେମାନେ ବି ଯିବ, ତାଙ୍କର ଯଦି ଆମେ

0: ଅଛନ୍ତି ସେମାନେ କେମିତି ଭଲରେ ରହିବେ ତା ପାଇଁ ବି ସରକାର ଯତ୍ନଶୀଳ ହେଉଛନ୍ତି। ଇଏ ତ ହେଲା ବୁଲା ଗାଈ କୁକୁର। ତା ବାଦେ ଯେମିତି ସର୍କସ୍ ମାନଙ୍କରେ ଆଗରୁ ବ୍ୟବହାର କରାଯାଉଥିଲା ବନ୍ୟପ୍ରାଣୀ ମାନଙ୍କୁ, ଯେଉଁମାନେ ସ୍ୱଚ୍ଛନ୍ଦରେ ରହୁଥିଲେ ଜଙ୍ଗଲରେ ସେମାନଙ୍କୁ ବାନ୍ଧିକି ଆଣିକି ରଖିକି ସେମାନଙ୍କ ଦ୍ୱାରା ମାନେ କର୍ତ୍ତବ୍ୟ ଦେଖାଉଥିଲେ। ଆମର ଏଣ୍ଟରଟେନମେଣ୍ଟ ଦେଶରେ ଆମେ ଦେଖୁଥିଲେ ଆମେ ଖୁସି ହଉଥିଲେ, କିନ୍ତୁ ତା ଦ୍ୱାରା ସେ ଯୋଉ ଜୀବକୁ କେତେ କଷ୍ଟ ହଉଥିଲା, ବାହାର ଜଙ୍ଗଲରେ ସ୍ୱଚ୍ଛନ୍ଦରେ ବୁଲୁଥିବା ପଶୁଟିକୁ ବାନ୍ଧି ଆଣିକି ତାକୁ ଖେଳ ଦେଖେଇବା, ସେମାନେ ତ ମାଂସ ଖାଇବେ, ଶିକାର କରିକି ମାଂସ ଖାଇବେ, ଆମେ ତ ତାଙ୍କୁ ସେଇଭଳିଆ ଖାଦ୍ୟ ଯୋଗେଇ ପାରିବାନି। ସେସବୁ ଜିନିଷର ଅଭାବ ଲୋକମାନେ ଧୀରେ ଧୀରେ ଜାଣିଲେ ଯେ ଏଇଟା ହଉଛି ଗୋଟେ ପ୍ରକାର ଅମାନସିକତା। ସରକାର ସେଥିପ୍ରତି ସଜାଗ ହେଲେ, ଧୀରେ ଧୀରେ ସର୍କସରେ ଏଇ ଯୋଉ ପଶୁପକ୍ଷୀ ମାନଙ୍କର କର୍ତ୍ତବ୍ୟ ଦେଖିବାଟା ବନ୍ଦ କରି ଦିଆଗଲା, ପ୍ରାୟ ବନ୍ଦ ଅଛି। କିଛି କିଛି ଜାଗାରେ ଚାଲିଛି, କିନ୍ତୁ ଆମେ ଦେଖିବା ବହୁତ ଗୁଡ଼େ ଜାଗାରେ ସର୍କସ ଏସବୁ ଜିନିଷ ବନ୍ଦ ହେଇଯାଇଛି। ସେମିତି ବୁଲା ଗାଈ କୁକୁର ଏମାନଙ୍କ ପାଇଁ ଆମେ କିଛି ନହେଲେ ବି ଘରେ ବଳକା ବାସି ରୁଟିଟେ ରହିଯାଇଛି ଆମେ ଡଷ୍ଟବିନ୍ରେ ଫିଙ୍ଗି ଦଉଛେ, ନ ଫିଙ୍ଗିକି କୁକୁରଟେ ଆସିଲା ତାକୁ ଖାଇବାକୁ ଦେବା। କି ଖରା ହଉଛି, ଗାଈ କୁକୁର ମାନେ ବୁଲୁଛନ୍ତି, ତାଙ୍କ ପିଇବା ପାଇଁ ସଫା ପାଣି ତାର ବ୍ୟବସ୍ଥା କରିବା, ସରକାର ତା ପାଇଁ ବି ବ୍ୟବସ୍ଥା କରୁଛନ୍ତି। ବିଭିନ୍ନ ଜାଗାରେ ୱାଟର ଭାଟ ସବୁ ତିଆରି କରୁଛନ୍ତି, ବୁଲା ପଶୁ ପାଣି ପିଇବେ ବୋଲି ସରକାର ୱାଟର ଭାଟର ସିଷ୍ଟମ କରୁଛନ୍ତି। ଆଉ ବିଭିନ୍ନ ଜାଗାରେ ଆମର ବଜାର ଅଛି, ବଜାର ମାନେ ଯୋଉଠି ଆମର ପଶୁମାନଙ୍କର କିଣା ବିକା ହୁଏ, ସେ ଜାଗାରେ ବି ସରକାର ୱାଟର ଭାଟର ବ୍ୟବସ୍ଥା କରିବାର ପ୍ରୟୋଜନ ରଖିଛନ୍ତି। ଏ ଯୋଉ ବୁଲା ଗାଈ ମାନଙ୍କ ପାଇଁ ଗୋଶାଳାର ପ୍ରବନ୍ଧ ରହିଛି, ଗୋଶାଳା କରାଯାଉଛି। ମନେକର କିଛି ଗାଈ ଯେତେବେଳେ ବାର୍ଦ୍ଧକ୍ୟ ଯୋଗୁ ତାଙ୍କର ମାଲିକ ମାନେ ତାକୁ ଛାଡି ଦଉଛନ୍ତି, ସେମାନେ କଣ ଇଆଡ଼େ ସେଠି ବୁଲୁଛନ୍ତି, ରାସ୍ତାରେ ବସୁଛନ୍ତି, ଯାହାଦ୍ୱାରା ଆମର ଯାତାୟାତରେ ଅସୁବିଧା ହଉଛି, ଆକ୍ସିଡେଣ୍ଟର ବି ବହୁତ ସମ୍ଭାବନା ରହୁଛି। ତ ସେଇଭଳିଆ ମାନେ ବୁଲା ଜୀବଜନ୍ତୁ ମାନଙ୍କୁ ରଖିବା ପାଇଁ ଆମର ଗୋଶାଳାର ବ୍ୟବସ୍ଥା କରାଯାଇଛି। ଆମର ବହୁତ ସମୟରେ ଅବୈଧ ଯୋଉ ଗୋ ଚାଲାଣ ହୁଏ, ସେ ଗାଈ ଗୋରୁ ମାନଙ୍କୁ ଯେତେବେଳେ ଧରା ହୁଏ ତ ଜଣା ନାହିଁ ତାଙ୍କର ଓନର କିଏ, ତ ସେଭଳି ପରିସ୍ଥିତିରେ ସେମାନଙ୍କୁ ଉଦ୍ଧାର କରାଯାଇକି ତାଙ୍କର ଚିକିତ୍ସା କରାଯାଇ ତାଙ୍କୁ ନେଇକି ଗୋଶାଳାରେ ରଖାଯାଏ। କୁକୁର ମାନଙ୍କ ପାଇଁ ବି ସେମିତି ବ୍ୟବସ୍ଥା ଅଛି। ବର୍ତ୍ତମାନ ସରକାର ଗୋଟେ ବ୍ୟବସ୍ଥା କରିଛନ୍ତି ଯେ କେତେ ବୁଲା କୁକୁର ଅଛନ୍ତି ତାର ଗୋଟେ ଗଣନା ଚାଲିଛି। ତାପରେ ସରକାର ବ୍ୟବସ୍ଥା କରୁଛନ୍ତି ଯେ ସେମାନଙ୍କୁ ବି କେମିତି ଗୋଟେ ସେଲ୍ଟର ହୋମ୍ରେ ରଖାଯାଇ ପାରିବ।
1: ଏଇ ଯୋଉ ଆମେ ଏବେ କଥା ହେଲେ ନା ଡୋମେଷ୍ଟିକ ଆନିମଲ ଯୋଉମାନେ ଗୃହପାଳିତ ପଶୁ, ଆମେ ଦେଖନ୍ତି ଆମ ଘରେ ଯଦି ଗୋଟିଏ ଲୋକ କିଏ ଅସୁସ୍ଥ ହେଲା, ସାଧାରଣ ଥଣ୍ଡା ଜ୍ୱର କାଶ ହେଲା ବା କୌଣସି କିଛି ଆଘାତ ପାଇଲା, ଆମେ ସାଙ୍ଗେ ସାଙ୍ଗେ ତାଙ୍କ ଚିକିତ୍ସା କରିବା, ତାଙ୍କୁ ହସ୍ପିଟାଲ ନେବା, ତାଙ୍କର ଯତ୍ନ ନେବା, ଏଥିପାଇଁ ଆମେ ତତ୍ପର ହେଇଯାଆନ୍ତି। କିନ୍ତୁ ଘରେ ଯଦି ଗୃହପାଳିତ ପଶୁଟେ ଆମର ଅଛି, ଅନେକ ତ ଆମେ ସକରେ ବି ବହୁତ ପଶୁ ରଖନ୍ତି, ବିଭିନ୍ନ ପକ୍ଷୀ ରଖନ୍ତି, ଯଦି ସେମାନେ ଅସୁସ୍ଥ

0: ଉପରେ ଚାହିଁବି କହିବା ପାଇଁ ଯେ ଯେଉଁମାନେ ଅଛନ୍ତି ଆନିମଲ ଓନର ମାନେ ସେମାନେ ନିଶ୍ଚିତ ଭାବେ ସଜାଗ ହୁଅନ୍ତୁ। ଯେତେବେଳେ ବି ପଶୁପକ୍ଷୀ ମାନଙ୍କର ଦେହ ଖରାପ ହେଉଛି ନିକଟସ୍ଥ ମାନେ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଆଣନ୍ତୁ। ସେଠି ତାଙ୍କର ରୋଗର ଚିକିତ୍ସା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଅଛି। ବେସ୍ ଲେବଲରେ LI ସେଣ୍ଟର ଅଛି, ତାପରେ ଡାକ୍ତରଖାନା ଅଛି, ତାପରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ଅଛି। ତାପରେ ଆଉ ଗୋଟେ ଜିନିଷ ଆମର ମାନେ ସବୁଠୁ ଉତ୍ତମ ମାନର ଗୁଣବତ୍ତାର ଚିକିତ୍ସା ଦିଆଯାଉଛି ଆମର OUAT, ଓଡ଼ିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି OUATରେ ତାଙ୍କର କ୍ଲିନିକ୍ ଅଛି। ସେଠି ଉତ୍ତମ ମାନର ଚିକିତ୍ସା ଯେପରିକି ସର୍ଜରୀ ଯୋଉଟାକି ଆମର ବେସ୍ ଲେବଲରେ ହେଇପାରୁନି ସେଟା ସେଇଠି ହେଇପାରେ। ଆମର ରେଡିଓଲୋଜି ସିଷ୍ଟମ୍ ସେଠି ଅଛି, ଭଲ ଭଲ ପ୍ରଶିକ୍ଷକ ମାନେ ଅଛନ୍ତି। ତେଣୁକରି ଆମର ଯୋଉ ପଶୁପକ୍ଷୀର ମାଲିକ ମାନେ ଅଛନ୍ତି ଯଦି ଦେଖୁଛନ୍ତି କି ନିଜର ଗୃହପାଳିତ ପଶୁ କିଛି ବି ଅସୁସ୍ଥ ଅଛି ସଙ୍ଗେ ସଙ୍ଗେ ଯୋଗାଯୋଗ କରନ୍ତୁ ନିକଟସ୍ଥ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ। ଆମର ସରକାର ସୁବିଧା କରିଛନ୍ତି, ସମସ୍ତ ପ୍ରକାର ଚିକିତ୍ସା ଶୁଳ୍କ ମୁକ୍ତ କରିଛନ୍ତି, ତା ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ। କେବଳ ଝାଡ଼ା ପରୀକ୍ଷା ଆଉ କୁକୁରର ଚିକିତ୍ସା ଏସବୁ ପାଇଁ କିଛି କିଛି ଜିନିଷ ଅଛି ଯେଉଁଥିପାଇଁ ଆପଣଙ୍କୁ ବହୁତ କମ୍ ପରିମାଣ ଶୁଳ୍କ ଦେବାକୁ ପଡିବ। ଆଉ ଆମର ଗାଈ, ଛେଳି, କୁକୁଡ଼ା, ମେଣ୍ଢା, ଅନ୍ୟ ସବୁ ଗୃହପାଳିତ ପଶୁମାନଙ୍କର ଚିକିତ୍ସା ଏଟା ଦେୟମୁକ୍ତ ଅଛି,
1: ମାଗଣାରେ ସେ ଚିକିତ୍ସା ବି କରାଇ ପାରିବେ।
0: ହଁ,
1: ନିଶ୍ଚିତ ଭାବରେ ଜୀବଟିଏ ପ୍ରତି ଆମେ ଯଦି ଦୟା ମନୋଭାବ ରଖିବା ନିଶ୍ଚିତ ଭାବରେ ତାର ଶାରୀରିକ ଅସୁସ୍ଥତା ଆମକୁ ଆଘାତ ଦବ, କଷ୍ଟ ଦବ, ଆମକୁ ତାର ଯତ୍ନ ଆମେ ନବା। ତ ଏଇଠି ଆଉ ଗୋଟେ କଥା ମ୍ୟାଡମ୍, ଏଇ ଯେ ଆପଣ କହିଲେ ଯେତେବେଳେ ଜଙ୍ଗଲରେ ଜୀବଟିଏ ଥାଏ, ସେ ଜନ୍ତୁଟିଏ ହଉ ବା ପକ୍ଷୀଟିଏ ହଉ, ତାଙ୍କର ବାସସ୍ଥାନ ସେଠି ସେ ଯେମିତି ଖୋଲାରେ ରୁହନ୍ତି ବା ସ୍ୱାଧୀନରେ ରୁହନ୍ତି, କିନ୍ତୁ ଘରେ ଆମେ ଆଣିକି ଯେତେବେଳେ ତାକୁ ପିଞ୍ଜରା ଭିତରେ ବାନ୍ଧିକି ରଖିଦିଅନ୍ତି ସେମାନଙ୍କର ସେ ସ୍ୱାଧୀନତାଟା ହରାଇ ଦେଇଥାନ୍ତି। ତ ଏଇଟା ହବା ଦ୍ୱାରା ସେମାନଙ୍କର ଉପରେ ଏଇଟା କଣ ପ୍ରଭାବ ପଡେ, ତାଙ୍କର ମାନସିକ ଉପରେ ବା ତାଙ୍କର ଆୟୁ ଉପରେ ଏହାର କିଛି ପ୍ରଭାବ ପଡେ କି?
0: ଦେଖନ୍ତୁ, ଗୃହପାଳିତ ପଶୁ ଆବାହମାନ କାଳରୁ ସେମାନେ ମଣିଷ ସହିତ ରହି ଆସିଛନ୍ତି, ସେମାନଙ୍କୁ ଆମେ ଯଦି ଜଙ୍ଗଲରେ ଛାଡିଦବା ବି ସେମାନେ ରହିପାରିବେନି। ଗୃହପାଳିତ ପଶୁମାନଙ୍କୁ ଆମେ ଘରେ ରଖିଛେ, ତାଙ୍କର ନିହାତି କିଛିଟା ଜିନିଷ, ବେସିକ୍ ଜିନିଷ ଯୋଉଟା ଆମକୁ ନିହାତି ଧ୍ୟାନ ରଖିବା ଦରକାର। ତାଙ୍କୁ ସମୟରେ ଖାଦ୍ୟ, ତାଙ୍କର ଶରୀର ସୁସ୍ଥ ଅଛି କି ନାହିଁ ସେ ପ୍ରତି ଆମେ ଧ୍ୟାନ ରଖିବା ଉଚିତ। ଯୋଉ ଜାଗାରେ ସେମାନେ ରହୁଛନ୍ତି ସେ ଜାଗାକୁ ପରିଷ୍କାର ରଖିବା ଉଚିତ। ଏସବୁ କିଛିଟା ବେସିକ୍ ଜିନିଷ ଅଛି ଯୋଉଟା ଆମେ ଧ୍ୟାନ ରଖିଲେ ସେମାନଙ୍କର ଗୋଟେ ସୁସ୍ଥ ମନୋଭାବ ଆସିବ, ସେମାନଙ୍କର ଗୋଟେ ଆଟାଚମେଣ୍ଟ ମାନେ ଆସିବ ଯେ ନା ଏଇ ଲୋକ ଜଣଙ୍କ ପ୍ରକୃତରେ ମୋର ସେବା ଯତ୍ନ କରୁଛନ୍ତି। ଏସବୁ ଜିନିଷର ଗୋଟେ ପ୍ରଭାବ ଅଛି, ସେମାନେ ସୁସ୍ଥ ରହିଲେ ନିଶ୍ଚିତ ଭାବେ ତାଙ୍କର ଉତ୍ପାଦନ କ୍ଷମତା ବଢିବ। ତ ଏଇଟା ତ କେବେ ବି ମାନେ ଗ୍ରହଣୀୟ ନୁହେଁ, ଗୋଟେ ଜଙ୍ଗଲର ସ୍ୱଚ୍ଛନ୍ଦରେ ବୁଲୁଥିବା ପଶୁକୁ ଆଣିକି ବାନ୍ଧିକି ରଖିବା ଶୁଆଟେ, ତାର ଗୋଟେ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଅଛି, ତାକୁ ଯଦି ଆମେ ତାର ଗୋଷ୍ଠୀରୁ ଅଲଗା ଆଣିକି ରଖିବା, ତା ଆଖପାଖରେ ଆଉ 10-15 ଶୁଆ ରହିବେ, ତ ସେତେବେଳେ ସେ ନିଜକୁ ଅଲଗା ମନେ କରିବ, ସେ ନିଜକୁ ନିଶ୍ଚିତ ଭାବେ ଏକୁଟିଆ ମନେ କରିବ, ଆଉ ଏଇଟା ନିଶ୍ଚିତ ଭାବେ ତାର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକେଇବ। ଏଇଟା ତ ମୁଁ ଗୋଟେ ଉଦାହରଣ ଦେଲି ଶୁଆର, ଆମେ ଯେକୌଣସି ଜୀବକୁ ଯେତେବେଳେ ଆମେ ଗାଈ ରଖୁଛେ, କୁକୁର ରଖୁଛେ, ଏମାନେ କଣ ତାଙ୍କ ଆଖପାଖରେ ଅଲଗା ଗାଈମାନଙ୍କୁ ବି ଦେଖୁଛନ୍ତି। ଗୁହାଳରୁ ବାହାରିକି ଗଲେ ଗୋଠକୁ ପଳେଇଲେ ଗାଈ ଅନ୍ୟ ଗାଈମାନଙ୍କ ସଂସ୍ପର୍ଶରେ ଆସୁଛନ୍ତି, ସେ ଜାଣିଲେ ଯେ ଏଇ ଜାଗାଟା ହଉଛି ଆମମାନଙ୍କ ପାଇଁ। କୁକୁର ଘର ଭିତରେ ଆମେ ତାକୁ ବାନ୍ଧିକି ରଖିଲେ ବି କି ଆମେ ତାକୁ ପୋଷା ମନେଇକି ରଖିଲେ ବି ବହୁତ ଜଣ ଅଛନ୍ତି ତାକୁ ଖୋଲା ଛାଡି ଦିଅନ୍ତି, ପାଖପାଖରେ ଅନ୍ୟ କୁକୁରମାନଙ୍କୁ ବି ଦେଖିବାକୁ ପାଉଛନ୍ତି, ତ ସେଇଟା ତାଙ୍କ ଉପରେ ଏତେ ପ୍ରଭାବ ପକାଏନି। କିନ୍ତୁ ଯେତେବେଳେ ଜଙ୍ଗଲର ସ୍ୱଚ୍ଛନ୍ଦରେ ବୁଲୁଥିବା ଯୋଉ ପଶୁପକ୍ଷୀମାନଙ୍କୁ ଆମେ ଯଦି ଆଣିକି ଘରେ ରଖିବା, ସେମାନେ ତ ସେଇ ଜାଗାରେ କେବଳ ସେଇ ଗ୍ରୁପର କେବଳ ଗୋଟେ ହିଁ ପ୍ରାଣୀ ରହିଲେ ନା, ସେମାନେ ଆଉ ତାଙ୍କ ଆଖପାଖରେ କିଛି ପାଇଲେନି, ନିଜ ଗୋଷ୍ଠୀର କୌଣସି ପ୍ରାଣୀକୁ ପାଇଲେନି, ତ ସେତେବେଳେ ସେମାନେ ନିଜକୁ ଏକୁଟିଆ ମନେ କରିବେ, ଆଉ ନିଶ୍ଚିତ ଭାବରେ ଏଇଟା ସେମାନଙ୍କର ସ୍ୱାସ୍ଥ୍ୟ ଉପରେ ପ୍ରଭାବ
1: ପକାଇବ।
0: ଏହା ଉପରେ ତ ମୁଁ ନିଶ୍ଚିତ ଭାବେ ସେମାନେ ଅନୁରୋଧ କରିବି, ବାହାରେ ଯୋଉ ସ୍ୱଚ୍ଛନ୍ଦରେ ବୁଲୁଥିବା ପ୍ରାଣୀମାନଙ୍କୁ ଆଣିକି ବାନ୍ଧିକି ରଖନ୍ତୁ ନାହିଁ, ଯେତେ ଦୂର ସମ୍ଭବ ସେମାନଙ୍କୁ ସ୍ୱଚ୍ଛନ୍ଦରେ ବିଚରଣ କରିବା ପାଇଁ ସୁଯୋଗ ଦିଅନ୍ତୁ।
1: ନିଶ୍ଚିତ ଭାବରେ, ଯେମିତି ଆମର ସ୍ୱାଧୀନତା ଯଦି କିଏ ଛଡେଇ ନିଏ ଆମକୁ କଷ୍ଟ ହୁଏ, ଆମେ ନିଜକୁ ପରାଧୀନ ଅନୁଭବ କରନ୍ତି, ମାନସିକ ଭାବରେ ଯନ୍ତ୍ରଣା ଅନୁଭବ କରନ୍ତି, ସେମାନଙ୍କର ବି ଠିକ୍ ସେଇ ଅବସ୍ଥା ହିଁ ହୁଏ। ତେଣୁ ଆମେ ନିଜ ଖୁସି ପାଇଁ, ନିଜ ସକ୍ ପାଇଁ ତାଙ୍କର ସ୍ୱାଧୀନତା ଛଡେଇ ଦେଇକରି ତାଙ୍କର ଆୟୁକୁ କମେଇ ଦେବା ବା ତାଙ୍କ ମାନସିକତା ଉପରେ ଗଭୀର ପ୍ରଭାବ ପକେଇବା, ଯୋଉଟାକି ଆମ ନିଜ ପାଇଁ ମଧ୍ୟ କ୍ଷତିକାରକ ହେବ। ଆଉ ଗୋଟେ କଥା ହେଲା ମ୍ୟାଡ଼ାମ୍, ଆପଣ କହିଲେ ସରକାର ତ ଏବେ ବିଭିନ୍ନ

0: ବ୍ୟବସ୍ଥା କଲେଣି, ଗାଈ ବୁଲୁଛନ୍ତି, କୁକୁର ବୁଲୁଛନ୍ତି, ସେ ଏମିତି କ'ଣ ହୁଏ ନା, ଅନେକ ସମୟରେ ଦେଖାଯାଏ ଗାଡ଼ି ଚାଳକ ମାନେ ଯେଉଁ ଗାଡ଼ି ଚଲଉଛନ୍ତି ସେମାନଙ୍କ ପ୍ରତି ଯେମିତି ବେଖାତିରି ମନୋଭାବ ଦେଖାନ୍ତି, ଯଦି ଗାଈଟିକୁ ଧକ୍କା ହେଇଗଲା, ସେ ପଡ଼ିଗଲା, କୁକୁର ଉପରେ ଚଢ଼ିଗଲା, ତେଣୁ ସେମାନଙ୍କ ଜୀବନ ପ୍ରତି ଏତେ ଦୟାଭାବ ସମସ୍ତଙ୍କର ଆସେନି। ଆପଣ କ'ଣ କହିବେ ଯେ ଏଇ ଯେଉଁ ଯିବେ ଦୟା ବା ଯେଉଁ ପଶୁଟିଏ ବି ଜୀବଟିଏ, ଏଇ ମନୋବୃତ୍ତି ନେଇକରି ଆମେ ସେମାନଙ୍କ ପ୍ରତି କେମିତି ଯତ୍ନବାନ ହବା?
1: ମୁଁ ତ ଅନୁରୋଧ କରିବି ଗାଡି ଚାଳକ ମାନଙ୍କୁ ଯତ୍ନବାନ ହେଇକି ଗାଡି ଚଲାନ୍ତୁ। ସାମ୍ନାରେ ଯଦି କୌଣସି ଗୋଟେ ପଶୁ ପକ୍ଷୀ, ଗୃହପାଳିତ ପଶୁ କି ଯେକୌଣସି ଗୋଟେ ପ୍ରାଣୀ ଆସିଲା, ତ ନିଶ୍ଚିତ ଭାବରେ ନିଜର ଗାଡିର ଗତିକୁ ଧୀର କରନ୍ତୁ, ସଜାଗ ହେଇକି ଗାଡି ଚଲାନ୍ତୁ। ଏମିତି କରିବା ଦ୍ୱାରା ନିଜର ବି ମାନେ ଆପଣ ଉପକାର କରୁଛନ୍ତି। ଯେତେବେଳେ ଗାଡିଟେ ଧକ୍କା ଦଉଛି କୌଣସି ଗୋଟେ ପଶୁକୁ, ତାହେଲେ କଣ ଗାଡିର କିଛି କ୍ଷତି ହଉନି? ସଡ଼କ ସୁରକ୍ଷାରେ ଏଇଟା ବି ଗୋଟେ ଜିନିଷ ଯେ ଗାଡି ଧୀର ଚଲାନ୍ତୁ, ନଜର ଆଗରେ ରଖନ୍ତୁ। ଗାଈଟା ଆସୁଛି, ତାକୁ ରାସ୍ତା ପାର କରିକି ଯିବା ପାଇଁ ସମୟ ଦିଅନ୍ତୁ, ସେ ଯାଇସାରେ ତାପରେ ଆପଣ ଯିବେ। ଏଇସବୁ ଜିନିଷ ନିହାତି ମନରେ ରହିବା ଦରକାର, ସଜାଗ ରହିବା ଦରକାର। ମଣିଷ, ଆମର ବିଚାର ଶକ୍ତି ଅଛି, ଆମର ବୁଦ୍ଧି ଅଛି, କିନ୍ତୁ ପଶୁପକ୍ଷୀ ମାନଙ୍କର ସେସବୁ ଜିନିଷ ନାହିଁ। ସେମାନେ ଜାଣନ୍ତିନି ଯେ ମୁଁ ଏଇଠି ଯଦି ଯିବି, ଏଠି ମତେ ଜଣେ ଧକ୍କା ଦେଇକି ପଳେଇବ, ମୁଁ ମରିଯିବି, ସେସବୁ ଜିନିଷ ସେମାନେ ଚିନ୍ତା କରିପାରନ୍ତି ନାହିଁ। କୋଉ କେସ୍ ଯଦି ମୃତ୍ୟୁକୁ ପୁରା ସମ୍ମୁଖରେ ଦେଖିଲେ, ସେତେବେଳେ ସେମାନେ ଜାଣନ୍ତି ଯେ ଆରେ କିଛି ଗୋଟେ ମାନେ ଦୁର୍ଘଟଣା ହେଲା କି ହବ। କଣ କରି ଆମ ମାନଙ୍କୁ ହିଁ ସଜାଗ ରହିବାକୁ ପଡିବ। ଗାଈ ଗୋରୁ କୁକୁର ମାନଙ୍କର ମାଲିକ ମାନଙ୍କୁ ବି କହିବି, ଆପଣ ଯେତେବେଳେ ଛାଡୁଛନ୍ତି ନିଜର ଗୃହପାଳିତ ପଶୁକୁ ବାହାରେ ଚରିବା ପାଇଁ, ଆପଣ ଧ୍ୟାନ ରଖନ୍ତୁ ଯେ ଗାଈଟା ମୋର କୁଆଡେ ଗଲା, କୁକୁରଟା କୁଆଡେ ଗଲା, ଅସୁରକ୍ଷିତ ଜାଗାକୁ ତାଙ୍କୁ ଛାଡନ୍ତୁ ନାହିଁ। ନିଜ ଗୃହପାଳିତ ପଶୁ ପକ୍ଷୀ ମାନଙ୍କର ଟିକେ ଯତ୍ନ ନିଅନ୍ତୁ।
0: ପଶୁଟିଏ ବି ଜୀବଟିଏ, ଏଇ ଧାରଣା ଆମର ମାନଙ୍କର ସମସ୍ତଙ୍କର ରହିବା ଦରକାର। କାରଣ ମଣିଷକୁ ବଞ୍ଚିବାକୁ ହେଲେ ପ୍ରକୃତିର ପ୍ରତ୍ୟେକ ଜୀବଙ୍କର ବଞ୍ଚିବାର ଆବଶ୍ୟକତା ରହିଛି, ଆଉ ସେମାନଙ୍କର ତ ବଞ୍ଚିବାର ଅଧିକାର ଅଛି, ଆବଶ୍ୟକତା ମଧ୍ୟ ରହିଛି। ଆମମାନଙ୍କୁ ସେମାନେ ଅନେକ କିଛି ଉପକାର ଦେଇଥାନ୍ତି, ତେଣୁ ସେମାନଙ୍କ ପ୍ରତି ଯଦି ଆମେ ଦୟାଭାବ ନ ରଖିବା, ସେମାନଙ୍କ ପ୍ରତି ଆମେ ଯଦି ସହୃଦୟତା ନ ରଖିବା, ତାହେଲେ ଆମମାନଙ୍କ ବଞ୍ଚିବା ମଧ୍ୟ କଷ୍ଟକର ହୋଇପଡ଼ିବ। ଆଜି ଆପଣ ଆମକୁ କିଛି ସମୟ ଦେଇଛନ୍ତି, ସେଥିପାଇଁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ଧନ୍ୟବାଦ। ନମସ୍କାର।
1: ନମସ୍କାର।

ମାଗଣାରେ ଚିକିତ୍ସା କରାଯିବ। ଏହି ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାର ଉଦ୍ଦେଶ୍ୟ ହେଉଛି ଗରିବ ପରିବାରଗୁଡ଼ିକୁ ସ୍ୱାସ୍ଥ୍ୟ ଏବଂ ଚିକିତ୍ସା କ୍ଷେତ୍ରରେ ଆର୍ଥିକ ସହାୟତା ପ୍ରଦାନ କରିବା। ଭଉଣୀ, ଆମେ ସମସ୍ତେ ଜାଣିଛନ୍ତି ଆମ ଦେଶରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ କି ଅର୍ଥର ଅଭାବରୁ ଚିକିତ୍ସା କରାଇ ନପାରି ମୃତ୍ୟୁମୁଖରେ ପଡ଼ୁଛନ୍ତି। ସେହିଭଳି ଲୋକମାନଙ୍କୁ ଉପଯୁକ୍ତ ଚିକିତ୍ସା ସହ ସୁସ୍ଥ ଜୀବନଟିଏ ଦେବା ହେଉଛି ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ, ଯାହାଫଳରେ କି ଅର୍ଥର ଅଭାବରୁ ଯେପରି କାହାର ମୃତ୍ୟୁ ନ ହୁଏ ସେଥିପାଇଁ କେନ୍ଦ୍ର ସରକାର ଏହି ଯୋଜନା ଦ୍ୱାରା ଦରିଦ୍ର ସୀମାରେଖା ତଳେ ଥିବା ଲୋକମାନଙ୍କର ସ୍ୱାସ୍ଥ୍ୟର ବୀମା କରାଇ ସେମାନଙ୍କୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି, ଯାହାଦ୍ୱାରା କି ସେମାନେ ନିଜର ରୋଗର ଉପଯୁକ୍ତ ଚିକିତ୍ସା କରାଇପାରିବେ। ଏହି ଯୋଜନାର ଲାଭ ପାଇବାକୁ ହେଲେ ଆପଣଙ୍କୁ ଆଧାର କାର୍ଡ଼, ଭୋଟର ଆଇଡି କାର୍ଡ଼ ଏବଂ ଆପଣଙ୍କର ରୋଜଗାରର ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ। ତେଣୁ ଭଉଣୀ, ଏହିସବୁ ପ୍ରମାଣପତ୍ର ଦେଖାଇ ଆପଣ ଏହି ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାର ଲାଭ ନିଶ୍ଚିତ ଭାବରେ ନିଅନ୍ତୁ। ସମୟ ତ ଇସାରା ଦେଲାଣି ଭଉଣୀ, ଆଜି ପାଇଁ କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।

0: ଶୁଣିଲେ ବସୁନ୍ଧରା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି ଏବଂ ଉପସ୍ଥାପନାରେ ଥିଲେ କଳ୍ପନାରାଣୀ ସାହୁ। ଆକାଶବାଣୀ କେନ୍ଦୁଝର, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀର କଟକ କେନ୍ଦ୍ରରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଇଟାଲୀ ଗସ୍ତ ଅବସରରେ ତାଙ୍କ ପ୍ରତିପକ୍ଷଙ୍କ ସହ ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ଉପରେ ଆଲୋଚନା କେନ୍ଦ୍ରୀଭୂତ ହେବ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଜାତିଭିତ୍ତିକ ଜନଗଣନାକୁ ବିରୋଧ କରି ଆଗତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ମେଘାଳୟର ଉମ୍ରୋଇ ସାମରିକ ଘାଟିରେ ଆଜିଠାରୁ ଆରମ୍ଭ ହୋଇଛି ବହୁପକ୍ଷୀୟ ସାମରିକ ଅଭ୍ୟାସ ପ୍ରଗତି 2026। ଅଂଶଗ୍ରହଣ କରିଛନ୍ତି ଭାରତର 12 ବନ୍ଧୁରାଷ୍ଟ୍ର। ବେଜିଂଠାରେ ବିଭିନ୍ନ ଦ୍ୱିପାକ୍ଷିକ ଓ ବୈଷୟିକ ପ୍ରସଙ୍ଗ ନେଇ ଚୀନ ଓ ରୁଷ ରାଷ୍ଟ୍ରପତିଙ୍କ ମଧ୍ୟରେ ହୋଇଛି ଆଲୋଚନା। ଏବଂ ଆଇପିଏଲ୍ କ୍ରିକେଟରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ତାଙ୍କର ଇଟାଲୀ ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ। ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ଉପରେ ଏହି ଗସ୍ତ ଅବସରରେ ଧ୍ୟାନ କେନ୍ଦ୍ରୀଭୂତ ହେବ ବୋଲି ଶ୍ରୀ ମୋଦି କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ରୋମ୍ରେ ଅବତରଣ ପରେ ରାତ୍ରିଭୋଜନରେ ଇଟାଲୀ ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କୁ ସାକ୍ଷାତ କରିବାର ସୁଯୋଗ ମିଳିଥିଲା। ଏହାପରେ ପ୍ରତୀକାତ୍ମକ କୋଲୋଜିୟମ୍ ପ୍ରତିଷ୍ଠାନ କରିଥିଲେ। ଉଭୟ ନେତା ବିଭିନ୍ନ ପ୍ରସଙ୍ଗରେ ଦୃଷ୍ଟିକୋଣ ଆଦାନ ପ୍ରଦାନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗସ୍ତ ଅବସରରେ ଶ୍ରୀ ମୋଦି ଇଟାଲୀ ପ୍ରତିପକ୍ଷ ମେଲୋନି ଏବଂ ରାଷ୍ଟ୍ରପତି ସର୍ଗିଓ ମାଟାରୋଲାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବେ। 2025-2029 ଦ୍ୱିପାକ୍ଷିକ ମିଳିତ ରଣନୈତିକ କାର୍ଯ୍ୟଯୋଜନାର ଏହି ଅବସରରେ ମଧ୍ୟ ସମୀକ୍ଷା କରାଯିବ। ବିଶ୍ୱ ଖାଦ୍ୟ ସୁରକ୍ଷା ପ୍ରତି ଭାରତର ଅଙ୍ଗୀକାରବଦ୍ଧତାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ସେଠାରେ ଜାତିସଂଘର ଖାଦ୍ୟ କୃଷି ସଂଗଠନ ମୁଖ୍ୟାଳୟ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଇତିମଧ୍ୟରେ ଭାରତ ଇଟାଲୀ ଦ୍ୱିପାକ୍ଷିକ ସମ୍ପର୍କ ବ୍ୟାପକ ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ଇଟାଲୀ ପ୍ରତିପକ୍ଷ ମେଲୋନିଙ୍କ ଦ୍ୱାରା ଲିଖିତ ଏକ ମିଳିତ ଆଲେଖ୍ୟରେ ଆଲୋକପାତ କରି ଦୁଇ ନେତା କହିଛନ୍ତି ସୌହାର୍ଦ୍ଦପୂର୍ଣ୍ଣ ବନ୍ଧୁତ୍ୱରୁ ଉଭୟ ଦେଶର ସମ୍ପର୍କ ରଣନୈତିକ ସହଭାଗିତାରେ ପରିଣତ ହୋଇଛି। ଗଣତନ୍ତ୍ର ଏବଂ ଭବିଷ୍ୟତ ପାଇଁ ଏକ ସମାନ ଦୃଷ୍ଟିକୋଣ ଏହି ସମ୍ପର୍କର ମୂଳ ଆଧାର ବୋଲି ଉଭୟ ନେତା ବର୍ଣ୍ଣନା କରିଛନ୍ତି। ବୈଷୟିକ ସ୍ତରରେ ଘଟୁଥିବା ବିଭିନ୍ନ ପରିବର୍ତ୍ତନ ପରିପ୍ରେକ୍ଷୀରେ ମଧ୍ୟ ଭାରତ ଇଟାଲୀ ସହଭାଗିତା ସର୍ବୋଚ୍ଚ ରାଜନୈତିକ ଏବଂ ସାଂଗଠନିକ ସ୍ତରରେ ନିୟମିତ ଆଦାନ ପ୍ରଦାନ ମାଧ୍ୟମରେ ଦୃଢ଼ୀଭୂତ ହେଉଛି। ଉଭୟ ନେତା କହିଛନ୍ତି ଦ୍ୱିପାକ୍ଷିକ ଆର୍ଥିକ ବିକାଶ, ସାମାଜିକ ସୃଜନଶୀଳତା ଏବଂ ସାଂସ୍କୃତିକ ସଭ୍ୟତା ସହଭାଗିତା କ୍ଷେତ୍ରରେ ଏକ ନୂତନ ମାର୍ଗ ଉନ୍ମୁକ୍ତ କରିଛି। ଭାରତୀୟ ସଂସ୍କୃତି ଉପରେ କାର୍ଯ୍ୟ କରିଥିବା ଇଟାଲୀୟ ଚିତ୍ରକର ଜିଆମ୍ପୋ ଓଲୋ ଟିମାସେଟ୍ଟିଙ୍କୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି।

0: ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟ ସଂସ୍କୃତି ପ୍ରତି ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଶ୍ରୀ ଟୋମାସେଟ୍ଟି ଆଗ୍ରହ ପ୍ରକାଶ କରିଆସିଛନ୍ତି। ବାରାଣସୀ ଉପରେ ପ୍ରସ୍ତୁତ ଚିତ୍ରକଳାକୁ ଶ୍ରୀ ଟୋମାସେଟ୍ଟି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ରୋମ୍ ଗସ୍ତ ଅବସରରେ ପ୍ରଦାନ କରିଛନ୍ତି। ଜାତିଭିତ୍ତିକ ଜନଗଣନାକୁ ବିରୋଧ କରି ସୁପ୍ରିମକୋର୍ଟରେ ଆଗତ ଏକ ଆବେଦନ ଖାରଜ ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରି କହିଛନ୍ତି, ଏହା ସରକାରଙ୍କ ନୀତିଗତ ନିଷ୍ପତ୍ତି, ଏଥିରେ ଅଦାଲତ ହସ୍ତକ୍ଷେପ କରିବେ ନାହିଁ। ପଛୁଆବର୍ଗଙ୍କ ପାଇଁ କଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିବାରେ ସେମାନଙ୍କ ସଂଖ୍ୟା ଜାଣିବାରେ ସରକାରଙ୍କର ଆବଶ୍ୟକତା ରହିଛି ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଏଭଳି ତଥ୍ୟ ସଂଗ୍ରହରେ କୌଣସି ଭୁଲ୍ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ଦକ୍ଷିଣ କୋରିଆର ସିଓଲଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତାଙ୍କର ଦକ୍ଷିଣ କୋରିଆ ପ୍ରତିପକ୍ଷ ଆହନ୍ ଗ୍ୟୁ ବାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ମତ ବିନିମୟ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ବୈଠକ ଅତ୍ୟନ୍ତ ସକାରାତ୍ମକ ଥିଲା। ଦ୍ୱିପାକ୍ଷିକ ପ୍ରତିରକ୍ଷା, ଶିଳ୍ପ ଏବଂ ରଣନୈତିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି। ପ୍ରତିରକ୍ଷା ସାଇବର ସହଯୋଗକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ କେତୋଟି ଚୁକ୍ତିନାମା ହୋଇଥିବା ଶ୍ରୀ ସିଂ ସୂଚନା ଦେଇଛନ୍ତି। ଭାରତର ଜାତୀୟ ପ୍ରତିରକ୍ଷା କଲେଜ, କୋରିଆ ଜାତିରକ୍ଷା ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟ ଏବଂ ଜାତିସଂଘ ଶାନ୍ତିରକ୍ଷା ସହଯୋଗ ସଂସ୍ଥା ମାଧ୍ୟମରେ ଏହି ବୁଝାମଣାପତ୍ରଗୁଡ଼ିକ ସ୍ୱାକ୍ଷରିତ ହୋଇଛି। ପୂର୍ବରୁ ଶ୍ରୀ ସିଂ କୋରିଆର ଜାତୀୟ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ମାନବବିହୀନ ବାୟୁଯାନ ପ୍ରେରଣରେ ପ୍ରିସିସନ୍ ଗାଇଡେଡ୍ ମିସାଇଲ୍ ୟୁଏଲ୍ପିଜିଏମ୍ଭି3ର ଶେଷ ପର୍ଯ୍ୟାୟ ବିକାଶ ପରୀକ୍ଷଣ ସଫଳତାର ସହ ସମ୍ପନ୍ନ ହୋଇଛି। ଆନ୍ଧ୍ରପ୍ରଦେଶର କୁର୍ନୁଲ୍ ନିକଟସ୍ଥ ଡିଆର୍ଡିଓ ପରୀକ୍ଷଣ ପରିସରରେ ଆକାଶରୁ ଭୂମି ଏବଂ ଆକାଶରୁ ଆକାଶ ବର୍ଗରେ ପରୀକ୍ଷଣ କରାଯାଇଛି। ଆତ୍ମନିର୍ଭର ଭାରତ ପଦକ୍ଷେପ ଅଧୀନରେ ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ କରିବା ଦିଗରେ ଏହି ସଫଳତା ଉଲ୍ଲେଖନୀୟ ସାବ୍ୟସ୍ତ ହେବ। ଯୁଦ୍ଧ ପରିସ୍ଥିତିରେ କ୍ଷେପଣାସ୍ତ୍ରର ସଠିକ୍ ଆକ୍ରମଣ ଦକ୍ଷତା, ନିର୍ଭରଯୋଗ୍ୟତା ଏବଂ ପ୍ରଭାବଶାଳୀ ପ୍ରଦର୍ଶନ ସମ୍ଭବ ହୋଇପାରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମେଘାଳୟର ଉମ୍ରୋଇ ସାମରିକ ଘାଟିରେ ବହୁପକ୍ଷୀୟ ସାମରିକ ଅଭ୍ୟାସ ପ୍ରଗତି 2026 ଆଜିଠାରୁ ଆରମ୍ଭ ହୋଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଏହି କାର୍ଯ୍ୟକ୍ରମରେ 12 ବନ୍ଧୁତ୍ୱ ରାଷ୍ଟ୍ର ଅଂଶଗ୍ରହଣ କରିଛନ୍ତି। ସେଗୁଡ଼ିକ ହେଲେ ଭୁଟାନ, କାମ୍ବୋଡିଆ, ଇଣ୍ଡୋନେସିଆ, ଲାଓସ, ମାଲେସିଆ, ମାଳଦ୍ୱୀପ, ମିଆଁମାର, ନେପାଳ, ଫିଲିପାଇନ୍ସ, ସେଚେଲ୍ସ, ଶ୍ରୀଲଙ୍କା ଏବଂ ଭିଏତନାମ। ଏହି ଅଭ୍ୟାସ ଅଂଶଗ୍ରହଣକାରୀ ରାଷ୍ଟ୍ରଗୁଡ଼ିକୁ ସେନା ପରିଚାଳନା କ୍ଷେତ୍ରରେ ବୃତ୍ତିଗତ ଆଦାନ ପ୍ରଦାନ, ପରସ୍କରର ଅଭିଜ୍ଞତାରୁ ଶିକ୍ଷା ଏବଂ ସୁଦୃଢ଼ ସାମରିକ ସମ୍ପର୍କ ଗଠନ କରିବାରେ ଏକ ମଞ୍ଚ ପ୍ରଦାନ କରିବ। ଉଦ୍ଘାଟନୀ ସମାରୋହକୁ ସମ୍ବୋଧନ କରି ଭାରତୀୟ ସେନାର ପଦାତିକ ବାହିନୀର ଅତିରିକ୍ତ ମହାନିର୍ଦ୍ଦେଶକ ମେଜର ଜେନେରାଲ ସୁନୀଲ ସିଓରାଙ୍ଗ ସୁରକ୍ଷା ସମ୍ପର୍କିତ ଆହ୍ୱାନଗୁଡ଼ିକର ମୁକାବିଲା କରିବାରେ ପାରସ୍ପରିକ ସମ୍ପର୍କର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। 2 ସପ୍ତାହ ଧରି ଏହି ଅଭ୍ୟାସ ଜାରି ରହିବ। ବେଜିଂଠାରେ ଆଜି ଚୀନ ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଛି। ଦ୍ୱିପାକ୍ଷିକ ସମ୍ପର୍କ, ଇରାନ ଓ ୟୁକ୍ରେନ୍ ସଂଘର୍ଷ ଏବଂ ଆନ୍ତର୍ଜାତିକ ବାଣିଜ୍ୟ ସମେତ ବିଭିନ୍ନ ପ୍ରମୁଖ ବୈଷୟିକ ପ୍ରସଙ୍ଗ ଉପରେ ଉଭୟ ନେତା ମତ ବିନିମୟ କରିଥିବା ଜଣାପଡ଼ିଛି। ଚୀନ୍ର ବୈଦେଶିକ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଏହି ଆଲୋଚନା ବେଜିଂ ଓ ମସ୍କୋ ମଧ୍ୟରେ ରଣନୈତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବ। ଏଥିସହ ଜାତିସଂଘ, ଏସ୍ସିଓ ଏବଂ ବ୍ରିକ୍ସ ସଂଗଠନଗୁଡ଼ିକ ମାଧ୍ୟମରେ ସମନ୍ୱୟକୁ ଅଧିକ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଉଭୟ ନେତା ମତ ବିନିମୟ କରିଛନ୍ତି। ମନ୍ତ୍ରଣାଳୟ କହିଛି ଚୀନ ଓ ରୁଷ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର 200 ବିଲିୟନ୍ ଆମେରିକୀୟ ଡଲାରକୁ ଅତିକ୍ରମ କରିଛି। ଫ୍ରାନ୍ସରେ ଆସନ୍ତା ମାସରେ ଆୟୋଜିତ ହେବାକୁ ଥିବା G7 ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୋଗଦେବେ। ହ୍ୱାଇଟ୍ ହାଉସ୍ର ଜଣେ ପ୍ରବକ୍ତା ଦେଇଥିବା ସୂଚନା ଅନୁଯାୟୀ ଦକ୍ଷିଣ ପୂର୍ବ ଫ୍ରାନ୍ସର ଏଭିଆନ୍ ଲେସ୍ ଭେନ୍ସରେ ଆସନ୍ତା 15-17 ତାରିଖ ପର୍ଯ୍ୟନ୍ତ ଏହି ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ସମ୍ମିଳନୀରେ କୃତ୍ରିମ ବୁଦ୍ଧିମତା, ବାଣିଜ୍ୟ, ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ, ବିଶ୍ୱ ସୁରକ୍ଷା ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଇରାନ୍ ସଂଘର୍ଷ ପରିପ୍ରେକ୍ଷୀରେ ୱାଶିଂଟନ୍ ଏବଂ ଅନ୍ୟ ୟୁରୋପୀୟ ସହଯୋଗୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ହ୍ରାସ ପାଉଥିବା ସମ୍ପର୍କ ପରିପ୍ରେକ୍ଷୀରେ ସମ୍ମିଳନୀରେ ଶ୍ରୀ ଟ୍ରମ୍ପଙ୍କ ଯୋଗଦାନକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଇବୋଲା ପ୍ରକୋପରେ କଙ୍ଗୋରେ ମୃତ୍ୟୁ ସଂଖ୍ୟା 136 ବୃଦ୍ଧି ପାଇଛି। ଦେଶର ପୂର୍ବ ଭାଗରେ ଏହା ଅଧିକ ବ୍ୟାପିଥିବା ସେଠାକାର ସ୍ୱାସ୍ଥ୍ୟମନ୍ତ୍ରୀ ରୋଜର ପାମ୍ବା ସୂଚନା ଦେଇଛନ୍ତି। କଙ୍ଗୋ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ଦେଶରେ 543 ସନ୍ଦିଗ୍ଧ ରହିଥିବା ବେଳେ 32 ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ପଡ଼ୋଶୀ ଉଗାଣ୍ଡାରେ ମଧ୍ୟ 2 ସଂକ୍ରମିତ ମାମଲା ରିପୋର୍ଟ ହୋଇଛି। କଙ୍ଗୋ ଏବେ 17ତମ ଇବୋଲା ପ୍ରକୋପର ସମ୍ମୁଖୀନ ହୋଇଛି। ପୂର୍ବରୁ 2007 ଏବଂ 2012 ମଧ୍ୟ 2 ଲେଖାଏଁ ଇବୋଲା ସଂକ୍ରମଣ ଦେଖିବାକୁ ମିଳିଥିଲା। ସେତେବେଳେ ସଂକ୍ରମିତ ଲୋକଙ୍କ ମଧ୍ୟରୁ ପ୍ରାୟ 30%ଙ୍କର ମୃତ୍ୟୁ ହୋଇଥିଲା। ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 ପରାସ୍ତ କରିଥିଲା। ମହିଳା ସାପ୍ ଫୁଟବଲ ଚାମ୍ପିଅନ୍ସିପ୍ 2026 ପ୍ରତିଯୋଗିତା ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ବରିଷ୍ଠ ମହିଳା ଫୁଟବଲ ଦଳର ମୁଖ୍ୟ ପ୍ରଶିକ୍ଷକ କ୍ରିସ୍ପିନ୍ ଛେତ୍ରୀ ଗତକାଲି 26 ଜଣିଆ ଦଳ ଘୋଷଣା କରିଛନ୍ତି। ଗୋଆର ମାର୍ଗାଓର ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମ୍ଠାରେ ଏହି ପ୍ରତିଯୋଗିତା ଆସନ୍ତା 25 ଜୁନ୍ 6 ପର୍ଯ୍ୟନ୍ତ ଚାଲିବ। ଭାରତ ଗ୍ରୁପ୍ ବି'ରେ ସାମିଲ ହୋଇଛି। ଉଦ୍ଘାଟନୀ ଦିବସରେ ମାଳଦ୍ୱୀପ ବିରୁଦ୍ଧରେ ଭାରତ ଏହାର ଅଭିଯାନ ଆରମ୍ଭ କରିବ। 31 ଭାରତ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଗ୍ରୁପ୍ ଏ'ରେ ନେପାଳ ଶ୍ରୀଲଙ୍କା ଏବଂ ଭୁଟାନ ସାମିଲ ହୋଇଛନ୍ତି। ଭାରତର ଉତ୍ତର ପଶ୍ଚିମ ଓ କେନ୍ଦ୍ରୀୟ ଅଞ୍ଚଳରେ ସପ୍ତାହକ ପର୍ଯ୍ୟନ୍ତ ଅତ୍ୟଧିକ ଗରମ ପରିସ୍ଥିତି ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଓଡ଼ିଶା ସମେତ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଏବଂ ଉତ୍ତରାଖଣ୍ଡରେ ଆଗାମୀ 4 ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପରିସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଇଟାଲୀ ଗସ୍ତ ଅବସରରେ ତାଙ୍କ ପ୍ରତିପକ୍ଷଙ୍କ ସହ ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ଉପରେ ଆଲୋଚନା କେନ୍ଦ୍ରୀଭୂତ ହେବ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଜାତିଭିତ୍ତିକ ଜନଗଣନାକୁ ବିରୋଧ କରି ଆଗତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ମେଘାଳୟର ଉମ୍ରୋଇ ସାମରିକ ଘାଟିରେ ଆଜିଠାରୁ ଆରମ୍ଭ ହୋଇଛି ବହୁପକ୍ଷୀୟ ସାମରିକ ଅଭ୍ୟାସ ପ୍ରଗତି 2026। ଅଂଶଗ୍ରହଣ କରୁଛନ୍ତି ଭାରତର 12 ବନ୍ଧୁରାଷ୍ଟ୍ର। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ। ଆଇ ଏମ୍ ଅନୁଜା କୁମାର ୱିଥ୍ ଦି ମିଡ୍ ଡେ ନ୍ୟୁଜ୍। The headlines. Prime Minister Narendra Modi to hold talks with his Italian counterpart Giorgia Meloni in Rome in a short while from now to boost economic cooperation. Prime Minister Modi and Giorgia Meloni outlined roadmap for India-Italy strategic partnership, highlight several economic initiatives in a joint article. DRDO completes trials of drone-launched unmanned precision-guided missile. Defence Minister terms it a strategic milestone. Supreme Court rejects petition challenging centre's decision to undertake caste enumeration. Severe heatwave grips north and central India. Temperature breaches 44 degree mark at several places. And in IPL cricket, host Kolkata Knight Riders to take on Mumbai Indians at Eden Gardens. And now the news in detail. Prime Minister Narendra Modi will hold talks with his Italian counterpart Giorgia Meloni in Rome in a short while from now to discuss ways to boost India-Italy cooperation. With a focus on strengthening India-Italy relations, major pacts may be announced later in the day. Both leaders will exchange perspectives on a wide range of subjects. A series of programs will be held in Rome to mark the importance of bilateral relations between the two countries. PM Modi's visit will also focus specially on the India-Middle East-Europe Economic Corridor, or IMEC. The Joint Strategic Action Plan 2025 to 2029 will also be reviewed during the meeting. In a social media post before the talks, Prime Minister Modi expressed hope that the talks will focus on strengthening India-Italy relations. Mr. Modi said that upon landing in Rome, he had the opportunity to meet Prime Minister Meloni over dinner, followed by a visit to the iconic Colosseum. He said both leaders exchanged perspectives on a wide range of subjects. The Prime Minister added that today's talks will continue the conversation on boosting India-Italy friendship. Prime Minister will be visiting the headquarters of the Food and Agriculture Organization, strengthening India's commitment to multilateralism as well as global food security. India-Italy ties have expanded with unprecedented momentum in recent years and have now reached a decisive stage. In a joint article written by Prime Minister Narendra Modi and his Italian counterpart, Giorgia Meloni, the two leaders highlighted that relations between the two countries have evolved from a cordial friendship into a special strategic partnership rooted in the values of freedom, democracy, and a shared vision for the future. The leaders noted

0: ସମସ୍ତଙ୍କ ପାଇଁ।
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଓଡ଼ିଶାରେ ପୁଞ୍ଜିନିବେଶ ଓ ଶିଳ୍ପାୟନ କ୍ଷେତ୍ରରେ ଜାପାନ ଅଧିକ ସହଯୋଗ କରିବ କହିଲେ ମୁଖ୍ୟମନ୍ତ୍ରୀ। ଯୁକ୍ତ ଦୁଇ ପରୀକ୍ଷା ଫଳରେ 85.85% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ। ରାଜ୍ୟରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ। ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ବନକ ଲାଗି ନୀତି। ମଣିଷ ଓ ପୃଥିବୀ ପାଇଁ ମହୁମାଛି ସହିତ ଏକାଠିର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମହୁମାଛି ଦିବସ। ଏବଂ ଚଳିତ ସପ୍ତାହ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ 2-3 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗର ଅନୁମାନ। କୋଲକାତାରେ ଅବସ୍ଥାପିତ ଜାପାନର ଉଚ୍ଚାୟୁକ୍ତ ଇସିକାୱା ୟୋଶିହିସା ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଜାପାନ ଏବଂ ଓଡ଼ିଶା ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ନେଇ ଆଲୋଚନା କରିଛନ୍ତି। ରାଜ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପରେ ଜାପାନର ସହଯୋଗ ଓ ସମ୍ପ୍ରସାରିତ ହେଉଥିବା ବାଣିଜ୍ୟିକ ସମ୍ପର୍କକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ଓଡ଼ିଶାରେ ପୁଞ୍ଜିନିବେଶ ଓ ଶିଳ୍ପାୟନ ପ୍ରୟାସରେ ଜାପାନ ନିଜର ଅଂଶଗ୍ରହଣକୁ ଆହୁରି ବୃଦ୍ଧି କରିବ ବୋଲି ଶ୍ରୀ ମାଝୀ କହିଛନ୍ତି। ଆଲୋଚନା ସମୟରେ ରାଜ୍ୟର ବୌଦ୍ଧ ସର୍କିଟ୍ ଏବଂ ଅନ୍ୟାନ୍ୟ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀଗୁଡ଼ିକର ଜାପାନ ସହ ପର୍ଯ୍ୟଟନ ବ୍ୟବସାୟର ବିକାଶ ପାଇଁ ମୁଖ୍ୟ ମାଧ୍ୟମ ହେବ ବୋଲି ବୈଠକରୁ ଜଣାପଡ଼ିଛି। ରାଜ୍ୟର ଯୁବକ ଯୁବତୀମାନଙ୍କୁ ଜାପାନରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ଜାପାନର କେତେକ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଓଡ଼ିଶା ଆସିବ ବୋଲି ଜଣାପଡ଼ିଛି। ଜାପାନର ତତୁରୀ ରାଜ୍ୟ ଏବଂ ଓଡ଼ିଶାର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଗସ୍ତ କରି କଳା, ସଂସ୍କୃତି, ଇତିହାସ ଏବଂ ଐତିହ୍ୟ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ପାରସ୍ପରିକ ସୁସମ୍ପର୍କ ସ୍ଥାପନ କରିବେ। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ସି ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଚଳିତ ବର୍ଷ 85.85% ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। କଳା ପାଠ୍ୟକ୍ରମରେ 84.5%, ବିଜ୍ଞାନରେ 88.82%, ବାଣିଜ୍ୟରେ 88.07% ଏବଂ ଧନ୍ଦାମୂଳକ ପାଠ୍ୟକ୍ରମରେ 77.62% ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଭୁବନେଶ୍ୱରସ୍ଥିତ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଥିଲେ।
1: ଯେଉଁମାନେ ପରୀକ୍ଷା ଦେଲା ପରେ ତାଙ୍କର ଫଳାଫଳ ପାଇଁ ଯେଉଁ ଅପେକ୍ଷା କରି ରହିଥିଲେ ତା'ର ଆଜି ଅନ୍ତ ଘଟିଛି। ଆଜି ଯେଉଁମାନେ ତାଙ୍କର ରିଜଲ୍ଟ ଜାଣିବା ପାଇଁ ଚାହିଁବେ ତାଙ୍କର ବି ଆଜି 3 ସମୟରେ ସେମାନେ ଆମର ଯେଉଁ ୱେବସାଇଟ୍ ରହିଛି results.odisha.gov.in ଏ ଗୋଟେ ୱେବସାଇଟ୍ ରହିଛି। ତା ସହିତ ଆହୁରି ବି ରହିଛି results.digilocker.gov.in। ଏ 2 ୱେବସାଇଟ୍ ମାଧ୍ୟମରେ ଆଜି 3 ସମୟରେ ସେମାନେ ତାଙ୍କର ରିଜଲ୍ଟ ବିଷୟରେ ଅବଗତ ହୋଇପାରିବେ।
0: ଚଳିତ ବର୍ଷ ପ୍ରାୟ 4 ଛାତ୍ରଛାତ୍ରୀ ଯୁକ୍ତ 2 କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଛନ୍ତି। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି। ଗତ ମଧ୍ୟରାତ୍ରିରୁ ପୁରୁଣା ଭୋଟର ତାଲିକାକୁ ରଦ୍ଦ କରାଯାଇଛି। ଆଜିଠାରୁ ପରିଗଣନା ଫର୍ମ ମୁଦ୍ରଣ କାର୍ଯ୍ୟ ଆରମ୍ଭ ହୋଇଛି। ରାଜ୍ୟର 3,40,00,000 ଅଧିକ ଭୋଟରଙ୍କ ପାଇଁ ସମାନ ସଂଖ୍ୟକ ପରିଗଣନା ବା ଏନୁମେରେସନ ଫର୍ମ ମୁଦ୍ରଣ କାର୍ଯ୍ୟ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର କହିଛନ୍ତି। ଏହି ଫର୍ମ ମୁଦ୍ରଣ ହେବା ପରେ ଚଳିତ ମାସ 30 ବୁଥ୍ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ପ୍ରତ୍ୟେକ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରିବେ। ଆବଶ୍ୟକସ୍ଥଳେ ସମ୍ପୃକ୍ତ ଭୋଟରଙ୍କ ଅନୁପସ୍ଥିତିରେ ବୁଥ୍ସ୍ତରୀୟ ଅଧିକାରୀମାନେ ସର୍ବାଧିକ 3 ଭୋଟରମାନଙ୍କ ନିକଟକୁ ଯିବେ। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ରଙ୍କ ସୂଚନା ଅନୁଯାୟୀ ପରିଗଣନା ଫର୍ମଗୁଡ଼ିକର ମୁଦ୍ରଣ ପାଇଁ ସ୍ୱତନ୍ତ୍ର ପଦକ୍ଷେପ

0: ଜ୍ଞାପନ କରାଯାଇଛି। ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଗଣନା ଫର୍ମ ମୁଦ୍ରଣ କାର୍ଯ୍ୟ ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ ଏହି ଫର୍ମରେ ଭୋଟରଙ୍କ ଫଟୋ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି। ଏ ନେଇ ଶ୍ରୀ ମିଶ୍ର କହନ୍ତି,
1: ଯେଉଁ ଏନ୍ୟୁମେରେସନ୍ ଫର୍ମ ଗୁଡ଼ିକ ବର୍ତ୍ତମାନ ଡାଉନଲୋଡ୍ ହୋଇଗଲାଣି, ସବୁ ଜିଲ୍ଲାରେ ସବୁ କନ୍ଷ୍ଟିଚୁଏନ୍ସି ପାଇଁ ଡାଉନଲୋଡ୍ ହୋଇଯାଇଛି। ଆମେ ତାପରେ ୟାକୁ ତାର ଯେଉଁ ପ୍ରିଣ୍ଟିଂ କାମ ସାରିବ ତାକୁ ଆମେ ମୁଦ୍ରଣ କରିବୁ। ଏଇଟା ସରିସାରିଲା ପରେ 35 ଆରମ୍ଭ କରିକି 28 ପର୍ଯ୍ୟନ୍ତ ପାଖାପାଖି ଗୋଟେ ମାସ ଆମର ଯେଉଁ ବିଏଲ୍ଓ ମାନେ ବୁଥ୍ ସ୍ତରୀୟ ଅଧିକାରୀମାନେ ଅଛନ୍ତି ସେମାନେ ଘରକୁ ଘର ଯାଇ ଏଇ ଯେଉଁ ଫର୍ମ ଗୁଡ଼ିକ ବିତରଣ କରିବେ। ସେଇ ଫେଜ୍ଟି ଆମ ପାଇଁ ବହୁତ କ୍ରୁସିଆଲ୍ ଅଛି। ଆମେ ଚେଷ୍ଟା କରୁଛୁ ସେଇଠି ଯେମିତି କୌଣସି ପ୍ରକାର ଅସୁବିଧା ନହୋଇକି ସମସ୍ତଙ୍କ ପାଖକୁ ସେମାନେ ପହଞ୍ଚିପାରିବେ। ସେ ଯେଉଁ ବିଏଲ୍ଓ ମାନେ ଅଛନ୍ତି ସେମାନେ ଅନ୍ତତଃ 3-4 ପର୍ଯ୍ୟନ୍ତ ତାଙ୍କର ବୁଥ୍ରେ ସେମାନେ ରହିବେ। ଯଦି କୌଣସି କାରଣବଶତଃ କେହି ତାଙ୍କୁ ଭେଟିପାରିଲେ ନାହିଁ କିମ୍ବା ଇଏ ତାଙ୍କୁ ମଧ୍ୟ ପାଇଲେ ନାହିଁ, ତାହେଲେ ସେଇଠି ଆସିକି ମଧ୍ୟ ସେ ତାଙ୍କର ଫର୍ମ ନେଇପାରିବେ ଏବଂ ଦେଇପାରିବେ।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ପ୍ରାୟ ସନ୍ଧ୍ୟା 6 ରାତି 10 ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ। ବନକଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରାଳୟ ଏବଂ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ମିଳିତ ଆନୁକୂଲ୍ୟରେ ଜନଜାତୀୟ ଗରିମା ଉତ୍ସବ 2026 ଜନଭାଗିଦାରୀ ସବୁଠୁ ଦୂର ସର୍ବପ୍ରଥମ ଅଭିଯାନର ଦ୍ୱିତୀୟ ଦିନରେ ଆଜି ସୁବର୍ଣ୍ଣପୁର ଜିଲ୍ଲାର 3 ଅନୁସୂଚିତ ଜନଜାତି ଗ୍ରାମରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଗ୍ରାମଗୁଡ଼ିକର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ବିଭାଗର ଅଧିକାରୀମାନେ ସମ୍ପୃକ୍ତ ବିଭାଗର ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇଛନ୍ତି। ବୀରମହାରାଜପୁର ବ୍ଲକର କୁଞ୍ଜାପାଲ୍ଲୀ, ଉଲୁଣ୍ଡା ବ୍ଲକର ବ୍ରାହ୍ମଣୀପାଲ୍ଲୀ ଏବଂ ବିନିକିଆ ବ୍ଲକର ଆଖିଦାଦର ଗ୍ରାମରେ ସ୍ୱାସ୍ଥ୍ୟ ଓ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଇଛି। ପୃଥିବୀକୁ ସୁସ୍ଥ ରଖିବାରେ ମହୁମାଛିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସେମାନେ ସମ୍ମୁଖୀନ ହେଉଥିବା ଅନେକ ଆହ୍ୱାନର ମୁକାବିଲା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ମହୁମାଛି ଦିବସ ପାଳନ କରାଯାଉଛି। ପରାଗରେଣୁ ବହନକାରୀ ଭାବରେ ମହୁମାଛିର ମହତ୍ୱ, ସମାଜରେ ସନ୍ତୁଳନ ରକ୍ଷାକାରୀ ଭାବେ ସଚେତନତା ଜାଗ୍ରତ ସୃଷ୍ଟି କରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘର ସାଧାରଣ ସଭା ପକ୍ଷରୁ 2018 ଆଜିର ଦିନକୁ ବିଶ୍ୱ ମହୁମାଛି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମହୁମାଛି ସହିତ ଏକାଠି ଲୋକଙ୍କ ପାଇଁ ଓ ପୃଥିବୀ ପାଇଁ ଏହି ସହଭାଗିତା ଆମ ସମସ୍ତଙ୍କୁ ବଞ୍ଚାଇ ରଖିବ। ମନୁଷ୍ୟ ଓ ପରିବେଶର ମଙ୍ଗଳ ପାଇଁ ହଜାର ହଜାର ବର୍ଷ ଧରି ମହୁମାଛି ଚାଷର ପାରମ୍ପରିକ ଜ୍ଞାନ ସହିତ ଆଧୁନିକ ପ୍ରଯୁକ୍ତିର ମିଶ୍ରଣ ଦ୍ୱାରା ଉଭୟ ମହୁମାଛି ଏବଂ ମଣିଷ ଲାଭବାନ ହୋଇପାରିବେ ବୋଲି ଚଳିତ ବର୍ଷ ବାର୍ତ୍ତା ଦେଇଛି। ସ୍ଥାୟୀ ମହୁମାଛି ପାଳନ, ଖାଦ୍ୟ ସୁରକ୍ଷା ଏବଂ ପରିବେଶ ପରିସଂସ୍ଥାନରେ ଏହି ପରାଗମାନଙ୍କ ଅତ୍ୟାବଶ୍ୟକ ଭୂମିକା ଉପରେ ପରିବେଶବିତ୍ମାନେ ଗୁରୁତ୍ୱାରୋପ କରିଥାନ୍ତି। ବୌଦ୍ଧ ଜିଲ୍ଲାରେ ଖରିଫ ବିପଣନ ବର୍ଷ 2025-26 ପାଇଁ ରବି ଧାନ ସଂଗ୍ରହ ପ୍ରସ୍ତୁତି ସମ୍ପର୍କିତ ଜିଲ୍ଲାସ୍ତରୀୟ ବୈଠକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ କଣ୍ଟାମଳ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ କହ୍ନେଇଚରଣ ଡାଙ୍ଗ ଯୋଗଦେଇ ଚାଷୀମାନଙ୍କ ସୁବିଧା ଓ ଧାନ ସଂଗ୍ରହକୁ ସୁବ୍ୟବସ୍ଥିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଚଳିତ ରବି ଋତୁ ପାଇଁ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ 188,950 କ୍ୱିଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 8,290 ଜଣ ଚାଷୀ ପଞ୍ଜିକୃତ କରିଛନ୍ତି। 24 ପ୍ୟାକ୍ସ ଏଥିରେ ଅଂଶଗ୍ରହଣ କରିବେ। 13 ମିଲ୍ ଧାନ ସଂଗ୍ରହ କାର୍ଯ୍ୟରେ ସାମିଲ ହୋଇଥିବା ଜଣାପଡ଼ିଛି। ଢେଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରି ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶ ଦିଗରେ ସେ ପ୍ରତିଶ୍ରତିବଦ୍ଧ ବୋଲି କହିଛନ୍ତି। ଏହି ଅବସରରେ ପାନୀୟ ଜଳ ସମସ୍ୟାର ସମାଧାନ ଦିଗରେ କେଉଁ ପ୍ରକାର ପଦକ୍ଷେପ ନିଆଯାଉଛି ସେ ନେଇ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ପଞ୍ଚାୟତିରାଜ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ଗ୍ରାମ୍ୟ ଉନ୍ନୟନ, ସଡ଼କ ଓ ଗୃହ ନିର୍ମାଣ, ସ୍ୱାସ୍ଥ୍ୟ, କୃଷି ଓ କୃଷକ କଲ୍ୟାଣ ବିଭାଗର ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରାଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲ୍ଲାକୁ ସ୍ୱଚ୍ଛ ଓ ସୁନ୍ଦର କରି ଗଢ଼ି ତୋଳିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ଅଭିଯାନ ଆରମ୍ଭ ହୋଇଛି। ଅଭିଯାନର ଲକ୍ଷ୍ୟ ହେଉଛି ଗଞ୍ଜାମ ଜିଲ୍ଲାକୁ ପ୍ଲାଷ୍ଟିକ୍ ମୁକ୍ତ କରିବା। ରାୟଗଡ଼ା ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ସିଏମ୍ ଟ୍ରଫି 2026 ଓଡ଼ିଶା କ୍ରୀଡ଼ା ମହାକୁମ୍ଭ ପ୍ରତିଭା ଅନେକ ଲକ୍ଷ୍ୟ 1 ପଡ଼ିଆରୁ ପୋଡ଼ିୟମ୍ର ଆନ୍ତଃଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପିଏମ୍ଶ୍ରୀ ଜିସିଡି ଉଚ୍ଚ ବିଦ୍ୟାଳୟରେ ସମ୍ପନ୍ନ ହୋଇଛି। ଫୁଟବଲ ବାଳିକା ବିଭାଗରେ ମାଝିଗୁରି ଏଫ୍ସି, ବାଳକ ବିଭାଗରେ ଏମ୍ଏମ୍ଜି ଏଫ୍ସି ଚାମ୍ପିୟନ୍ ହୋଇଥିବାବେଳେ କବାଡ଼ି ବାଳକ ବିଭାଗରେ ବିଜାପୁର ଓ ବାଳିକା ବିଭାଗରେ ପାହାଡ଼ିଆନ ଦଳ ଚାମ୍ପିୟନ୍ ହୋଇଛି। ଖୋଖୋ ବାଳକ ବିଭାଗରେ ଗୋପବନ୍ଧୁ ଟିମ୍, ବାଳିକା

ବିଭାଗରେ ମା ମାଝିଗୌରୀ ଟିମ୍ ଏବଂ ଭଲିବଲ ପ୍ରତିଯୋଗିତାର ଉଭୟ ବାଳକ ଓ ବାଳିକା ବିଭାଗରେ ହାଲୁଆ ଏସ୍ଏସ୍ ବିଜେତା ହୋଇଛନ୍ତି। ପାଣିପାଗ, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରାଜ୍ୟର ପଶ୍ଚିମ ଭାଗରେ ଗ୍ରୀଷ୍ମ ପ୍ରବାହର ପ୍ରକୋପ ଅଧିକ ରହୁଛି। ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳଗୁଡ଼ିକରେ ଗ୍ରୀଷ୍ମ ପ୍ରବାହ ସହିତ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଚଳିତ ସପ୍ତାହ ଶେଷ ସୁଦ୍ଧା ତାପମାତ୍ରା ଆହୁରି 2-3 ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଓଡ଼ିଶାରେ ପୁଞ୍ଜିନିବେଶ ଓ ଶିଳ୍ପାୟନ କ୍ଷେତ୍ରରେ ଜାପାନ ଅଧିକ ସହଯୋଗ କରିବ କହିଲେ ମୁଖ୍ୟମନ୍ତ୍ରୀ। ଯୁକ୍ତ 2 ପରୀକ୍ଷା ଫଳରେ 85.85% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ। ରାଜ୍ୟରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ଏବଂ ଚଳିତ ସପ୍ତାହ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ 2-3 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗର ଅନୁମାନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ସମସ୍ତ ରିଲେ କରି ପ୍ରଚାର କରୁଥିଲୁ ଆକାଶବାଣୀ କଟକ, ଆକାଶବାଣୀ ଦିଲ୍ଲୀ ତଥା ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ ଆକାଶବାଣୀ କେନ୍ଦୁଝର ଏଥର ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ମିଡିୟମ୍ ୱେଭ୍‌ରେ 199.3 meter ତଥା 1584 kHz ମାଧ୍ୟମରେ, ପୁଣି ଏଫ୍ଏମ୍ ବ୍ୟାଣ୍ଡରେ 101 ଟ୍ୟୁନ୍ କରି ଶୁଣିପାରୁଛନ୍ତି ଆମ କେନ୍ଦ୍ରକୁ। ଆହୁରି ବି ନ୍ୟୁଜ୍ ଅନ୍ AIR ଆପ୍କୁ ନିଜ ମୋବାଇଲ୍ରେ ଉତ୍ତରି ଶୁଣିପାରୁଛନ୍ତି ଆମ କାର୍ଯ୍ୟକ୍ରମ ଆକାଶବାଣୀ କେନ୍ଦୁଝର କେନ୍ଦ୍ରକୁ। ହଁ ଶ୍ରୋତା ବନ୍ଧୁ, ଏଥର ଆମ କାର୍ଯ୍ୟକ୍ରମ ସ୍ୱର ସରିତର ମୂର୍ଚ୍ଛନା ଇନ୍ଦ୍ରଧନୁ।

ନମସ୍କାର ଶ୍ରୋତା ବନ୍ଧୁ, ଆକାଶବାଣୀର ଏହି ସୁରିଲା ଆସର ସ୍ୱର ସରିତର ମୂର୍ଚ୍ଛନା ଇନ୍ଦ୍ରଧନୁକୁ ଆପଣଙ୍କୁ ଜଣାଉଛି ହୃଦୟଭରା ସ୍ୱାଗତ। ଆଜିର ଏହି ସଙ୍ଗୀତ ସନ୍ଧ୍ୟାରେ ରହିଛି ପ୍ରେମର ମୃଦୁ ସ୍ପନ୍ଦନ, ସ୍ମୃତିର ନିରବ ଅନୁରଣନ ଓ ଭାବନାର କିଛି ମନଛୁଆଁ ସ୍ୱର। ତେବେ ଆସନ୍ତୁ ଆଜିର ପ୍ରଥମ ଗୀତଟି ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ଆଶିକର ଅତ୍ୟନ୍ତ ଲୋକପ୍ରିୟ ପ୍ରେମ ଗୀତ ତୁମ୍ ହି ହୋ।

ବନ୍ଧୁଗଣ, ସଙ୍ଗୀତ ହୃଦୟର ଏମିତି ଏକ ଭାଷା ଯାହା ନିରବ ଭାବନାକୁ ମଧ୍ୟ ସୁରରେ ସଜାଇ ଦିଏ। ଏବେ ଶୁଣିବା ଓଡ଼ିଆ ଆଲବମ୍ ଜଗତର ଗୋଟିଏ ମନମୁଗ୍ଧକର ଗୀତ, ଯାହା ଯୁବ ହୃଦୟର ଭାବନାକୁ ଅତ୍ୟନ୍ତ ସୁନ୍ଦର ଭାବେ ପ୍ରକାଶ କରେ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଶ୍ରୋତା ବନ୍ଧୁ, ଏବେ ସମୟ ଓଡ଼ିଆ ଚଳଚ୍ଚିତ୍ର ଅଭିମାନର ଅତ୍ୟନ୍ତ ମଧୁର ଓ ଲୋକପ୍ରିୟ ଗୀତ ଚୁପି ଚୁପି ଗୋରି କାନେ। ଏହି ଗୀତର ସ୍ୱର ଆଜି ବି ସଙ୍ଗୀତ ପ୍ରେମୀଙ୍କ ମନରେ ସତେଜ ହୋଇ ରହିଛି।

0: শেষ হলো সরাসরি তারা মূর্ছনা ইন্দ্রধনু আকাশবাণী কেন্দুঝর এথর যুববাণী আকাশবাণী কটক কেন্দ্রর রিলে করে প্রচার করছু কার্যক্রম অল্পক্ষণ ভিতরে।
1: ପ୍ରଚାରିତ ହେଉଛି 308.6 মিটার ତଥା 972 କିଲୋହର୍ଟ୍ଜ ଯୋଗେ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
5: କଣ ରିମା, ଘରେ ସୋଲାର ଲଗେଇଦେଲ?
6: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
5: ଚିନ୍ତା ନାହିଁ ମାନେ?
6: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
5: ସତରେ?
6: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
7: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
8: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
9: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
8: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ, ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
9: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
8: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
9: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
8: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
9: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 155333 ଯୋଗାଯୋଗ କରନ୍ତୁ।
8: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
1: ଯୁବବାଣୀ।

0: ପୁଅ ବାହାରି ପଡ଼େ ଦରିଆ ଭିତରକୁ। କିନ୍ତୁ ବନ୍ଧୁ, ଭାଗ୍ୟ କେବେ କେବେ ମଣିଷ ସହ ଏମିତି ଖେଳେ ଯାହାକୁ ଶୁଣିଲେ ହୃଦୟ କାନ୍ଦି ଉଠେ।
1: ବାପାଙ୍କ ନିକଟକୁ ପହଞ୍ଚୁଥିବା ବେଳେ ସେ ହତ୍ୟାର ଶିକାର ହୋଇଯାଏ। ବାପା ଫେରି ଆସନ୍ତି, ହେଲେ ତାଙ୍କୁ ଫେରାଇ ଆଣିବାକୁ ଯାଇଥିବା ପୁଅ ମୃତ ଏବଂ ଭାଙ୍ଗିଯାଏ ଗୋଟେ ମାର ସମସ୍ତ ସ୍ୱପ୍ନ।
0: ତେବେ କ'ଣ ଥିଲା ପିତାଙ୍କ ନିଖୋଜ ହେବାର ରହସ୍ୟ? ଗୁଡ୍ଡୁର ମୃତ୍ୟୁର କାରଣ କ'ଣ? ବାପା ଓ ପୁଅର ଏହି ସମ୍ପର୍କର ଶେଷ କୋଉଠି? ଶ୍ରୋତାବନ୍ଧୁ, ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଆପଣମାନଙ୍କ ମନରେ ମଧ୍ୟ ଉତ୍କଣ୍ଠା ବଢ଼ିଯିବଣି।
1: ତେବେ ଚାଲନ୍ତୁ ଶ୍ରୋତାବନ୍ଧୁ, ଡେରି ନ କରି ଶୁଣିବା ଆଜିର ହୃଦୟସ୍ପର୍ଶୀ ନାଟକ ମଝି ଦରିଆରେ ସ୍ୱପ୍ନ,
0: ଯାହାକୁ ରଚନା କରିଛନ୍ତି ସନ୍ତୋଷ କୁମାର ସାହୁ, ପରିଚାଳନାରେ ଅଛନ୍ତି ତ୍ରିନାଥ ବାରିକ।
1: ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଛନ୍ତି ମୃତ୍ୟୁଞ୍ଜୟ ବିଶ୍ୱାଳ,
0: ସୂର୍ଯ୍ୟସ୍ମିତା ବେହୁରା,
1: ଲିପ୍ସିତା ପଣ୍ଡା,
0: ସୁମନ ପ୍ରତିହାରୀ
1: ଏବଂ ବିରଜା ପ୍ରସାଦ ସର।

0: ବନ୍ଧୁ, ସବୁ ସ୍ୱପ୍ନ କେବେ ପାଇନଥାଏ ବାସ୍ତବତାର କୂଳ କି କିନାରା। କିଛି ସ୍ୱପ୍ନ ଏମିତି ବି ଥାଏ ଯାହାର ନା ଥାଏ ଦିଗ, ନା ଥାଏ ଦିଗନ୍ତ। ବିସ୍ତୀର୍ଣ୍ଣ ସାଗରରେ ଏକ ଅସମ୍ପୂର୍ଣ୍ଣ ଆଶାକୁ ଜାବୁଡ଼ି ଧରି ସେ ଭାସୁଥାଏ। ଆପଣ ଭାବୁଥିବେ ସାଗର, ସ୍ୱପ୍ନ, ବିସ୍ତୀର୍ଣ୍ଣ ଜଳରାଶି, ଏ ସମ୍ବନ୍ଧରେ ମୁଁ ଆପଣମାନଙ୍କୁ କାହିଁକି କହୁଛି? ହଁ ବନ୍ଧୁ, ଏ ସମ୍ବନ୍ଧରେ ଜାଣିବାକୁ ହେଲେ ଆପଣମାନଙ୍କୁ ମୋ ସହିତ ଯିବାକୁ ପଡ଼ିବ ଭବାନୀଗଞ୍ଜ। ଭବାନୀଗଞ୍ଜ ପୂର୍ବ ବଙ୍ଗୋପସାଗରକୁ ଲାଗି ରହିଥିବା ଗୋଟିଏ ଛୋଟ ନୋଳିଆ ବସ୍ତି। ପାଖାପାଖି 30 ଖଣ୍ଡେ ପରିବାର ସେଠି ରୁହନ୍ତି। ସମସ୍ତଙ୍କ ମନ ଯେମିତି ଗୋଟିଏ ଡୋରିରେ ବନ୍ଧା, ହେଲେ ସେଠାକାର ସବୁ ଲୋକଙ୍କ ମନରେ ରହିଥାଏ ଗୋଟିଏ ଭୟ, ଆଉ ଗୋଟିଏ ଚିନ୍ତା। ଭୟ ଦାନବ ଶୁକ୍ଳା ଠାକୁର, ଆଉ ଚିନ୍ତା ଦେବକୀ ମାଝି, ମାନେ ନାନି ମାର।
1: ନାନିମା, ନାନିମା, ଗୁଡୁ ଆମ କାହା କଥା ଶୁଣୁନି। ନାନିମା, ନାନିମା, ସେ ଦରିଆ ଭିତରକୁ ଯାଉଛି, ତାକୁ ଟିକେ ଅଟକାଅ। ନାନିମା, ତାକୁ ଟିକେ ଅଟକାଅ।
2: ଧନରେ ଏ ଧନ, ଗୁଡୁ, ମୋ ବାପାଟା ପରା ସିଆଡେ ଯାଆନି। ଏ ଗୁଡୁ,
3: ଏ ଗୁଡୁ, ଗୁଡୁ, ଆରେ ପଳେ, ଆରେ ପଳେ, ଯା, ଏ ଗୁଡୁ, ଯା, ଯା, ଗୁଡୁ, ଗୁଡୁ, ଗୁଡୁ।
0: ଦେଖ ପୁଅ, ତୁ କାହିଁ ଏ ସାଗର ଭିତରକୁ ଯାଉଛୁ? ଆରେ ଏଇଟା ବହୁତ ବଡ଼ରେ ଥଳ କୂଳ କିଛି ପାଏନି।
1: ହେଲେ ମୋର ବା ଯାଇଛି ନା, ତାକୁ ଦେଖା କରିବାକୁ ମୁଁ ଯିବି। ମତେ ଛାଡ଼ ଦାଦା, ମତେ ଛାଡ଼, ମୁଁ ନିଶ୍ଚୟ ଯିବି।
2: ସନାତନ, କଣ ହେଇଛି ମୋ ପୁଅର? ଗୁଡୁ, ଗୁଡୁ, ମୋ ଧନ, ଧନ, ତୁ କାହିଁ ଏମିତି ହଉଛୁ ରେ? ତୁ ଯାହା ମାଗି ମୁଁ ସବୁ ଦେମି ରେ। ହେଲେ ହେଲେ ତୁ କେବେ ବି ଏ ଦରିଆ ଭିତରକୁ ଯିବୁନି, କେବେ ଯିବୁନି ମୋ ଧନ, କେବେ ବି ଯିବୁନି।
0: ହଉ ହଉ ମା, ତମେ ଗୁଡୁକୁ ନେଇକି ଘରକୁ ଯାଅ।
4: ଆରେ ଗୌର, ଏ ଗୌର, ଆରେ ପୁରୀ ଡଙ୍ଗାଟା କାଢ଼, ଲାଗୁଛି ଆଜି ବଢିଆ ମାଛ ପଡ଼ିବେ। ହଁ ହଁ, କାଢ଼ କାଢ଼ କାଢ଼ କାଢ଼।

0: ମୋତେ ଛାଡି ଦିଅନ୍ତୁ ଠାକୁର ଆଜ୍ଞା, ମୋତେ ଛାଡି ଦିଅନ୍ତୁ, ମୁଁ ଆପଣଙ୍କର କି ଦୋଷ କରିଛି ଆଜ୍ଞା? କି ଦୋଷ
1: କରିଛୁ ନା ଜରୁର କରିଛୁ, ଏଇ ଇଲାକାର ରାଜା ମୁଁ, ଆଉ ମୋର ଫାଇଦା ପାଇଁ ତୁ ମୋ ବସ୍ତି ଲୋକଙ୍କୁ ସେଠି ବସେଇଛୁ, ତାକି ତୁମେ ମାଛ ଧରି ଆଣିଲେ ମୁଁ ତାକୁ ସପ୍ଲାଏ କରିବି, ଆଉ ମୋ ବେପାର ବଢ଼େଇବି। ଆଉ ସେଇ ଆଶାରେ ମୁଁ ସହରଠୁ ଏତେ ଦୂରରେ ଏଇ ଦ୍ୱୀପରେ ରହୁଛି, ହେଲେ ତୁ ମୋ ଆଶାକୁ ମାଟିରେ ମିଶେଇ ଦେବାକୁ ବସିଥିଲୁ। ଲୋକଙ୍କୁ ଏକଜୁଟ କରିବୁ, ନେତା ହବୁ ନାଇଁ ମୁଖିଆ ହବୁ, ଆଉ ପୁଣି ତୁମ ସାଙ୍ଗରେ ଲଢ଼ିବୁ, ଏବେ ଏଇ ଚାରି କାନ୍ଥ ଭିତରେ ତୋର ନେତାଗିରି ଚଢ଼ାଇବି। ହଁ ଟିକେ
0: ମୁଁ କଥା ଦଉଛି ଆଜ୍ଞା, ମୁଁ କଥା ଦଉଛି ଆଜ୍ଞା, ଆପଣଙ୍କର ସବୁ ସର୍ତ୍ତ ମୁଁ ରଖିବି, ହେଲେ ମୋତେ ଛାଡ଼ି ଦିଅନ୍ତୁ ଆଜ୍ଞା, ମୋ ସ୍ତ୍ରୀ ପିଲାଙ୍କ ପାଖକୁ ମୁଁ ଯିବି ଆଜ୍ଞା।
1: ନାଇଁ ରେ ବାପା ନାଇଁ, ଯୋଉ ଗଛରେ ଥରେ ଫୁଲ କଣିଲାଣି ସେଇ ଗଛ ଆଉ ଫଳନ୍ତି ହବାକୁ କେତେ ଦୂର, ଠିକ ସେମିତି ତୁ ମନରେ ଥରେ ମୁଖିଆ ହେବାର ଆଶା ବାନ୍ଧିଲାଣି ମାନେ ତୁ କଣ ମୋ କଥାକୁ ଆଉ ଶୁଣିବୁ ରେ?
0: ନିଶ୍ଚୟ ଶୁଣିବି ଆଜ୍ଞା, ନିଶ୍ଚୟ ଶୁଣିବି ଆଜ୍ଞା, ନିଶ୍ଚୟ ଶୁଣିବି, ମୋତେ ଛାଡ଼ି ଦିଅନ୍ତୁ, ଦେଖିବେ ଆପଣ ପ୍ରତ୍ୟେକ କଥା ମୁଁ ଶୁଣିବି ଆଜ୍ଞା, ମୁଁ ଆଉ ସେ ମେଳି ଗଢ଼ିବିନି, ଆପଣଙ୍କ ଅନୁଶାସନ ରହିବି, ମୋତେ ଛାଡ଼ି ଦିଅନ୍ତୁ ଆଜ୍ଞା।
1: ନାଇଁ ରେ ବାପା, କୁକୁର ମାଙ୍କଡ଼ ହେଇଥିଲେ ବିଶ୍ୱାସ ଯାଇଥାନ୍ତି, ସେ ମଣିଷ ଜାତି ପରା ବିଶ୍ୱାସ ପାଉନି ରେ, ବିଶ୍ୱାସ ପାଉନି। ତୁ ଏଇଠି ତା ଏଇଠି ତା
2: ନାନିମା। ଆରେ ମୁଁ ନାନିମା କାହିଁ ଡାକିଲି, ମୁଁ ବି ମା ଡାକିବି। ମା
3: ଆରେ ତୁ କେତେବେଳେ ମା ଡାକୁଛୁ କେତେବେଳେ ନାନିମା ଡାକୁଛୁ, ହଉ ଯାହା ଡାକିବ ଗୋଟେ ଡାକେ।
2: ଦେଖ ନାନିମା, ଏ ସାରା ବସ୍ତିରେ ତୁମକୁ ନାନିମା ନାନିମା କହିକି ଡାକନ୍ତି, ମୁଁ ବି ସେଇଆ ଡାକେ, ହେଲେ ଗୋଟେ କଥା କହିବି?
3: ହଁ କହୁନୁ।
2: ଗୁଡ଼ୁ ଯଦି ଚାହିଁବ ମୁଁ ତୁମକୁ ନାନିମାରୁ ମା ଡାକି ପାରିବି।
3: ଦେଖ
2: ଆଚ୍ଛା ମତେ କହିଲ ଗୁଡ଼ୁ କାହିଁ?
3: ସେ କଣ ଘରେ ଥିବ, ଦେଖେ କୁଆଡେ ଯାଇଥିବ ବସ୍ତି ଆଡେ।
2: ମୁଁ ତାହେଲେ ଆସୁଛି ମା। ନାଇଁ ଆସୁଛି ନାନିମା।
3: ପାଗେଳିଟା
4: ମା ନମସ୍କାର।
3: ଆରେ ସନା ଆସ ବସ। ଆଉ ସନାତନ, ତୁମ ଭାଇଙ୍କର କିଛି ଖବର ଆସିଲା?
4: ନାଇଁ ମା, କାଲି ମାଛ ଧରା ହେଇ ଆସିବ, ଆଉ କାଲି ସନ୍ଧ୍ୟାରେ ଠାକୁରର ଲୋକମାନେ ବି ମାଛ ନେବା ପାଇଁ ଆସିବେ, ତାଙ୍କ ଠାରୁ ଯାହା ଖବର ରଖିବା।
3: ଗୁଡ଼ୁଟା ବି ଜମା ବୁଝୁନି, ଖାଲି ବାରମ୍ବାର ପଚାରୁଛି ବା କାଇଁ ବା କାଇଁ, କଣ କହି ତାକୁ ବୁଝେଇବି ମୁଁ ନିଜେ ବି ଜାଣିପାରୁନି। ଏଡ଼ିକି ଟିକିଏ ହେଇଥିଲା ଯେ ତାକୁ ଆଣି ବରୁଣ ଦିଅ ମୋ କୋଳରେ ଦେଲା, ହେଲେ ସତ କହୁଛି ରେ ସନା, କେବେ ବି ତାକୁ ମୁଁ ଅନୁଭବ କରିବାକୁ ଦେଇନି କି ମୁଁ ତାର ଜନ୍ମ କଲା ମା ନୁହେଁ ବୋଲି। ଯେତେବେଳେ ମତେ ଯାହା ମାଗିଛି ମୁଁ ତାକୁ ଦେଇଛି, ହେଲେ ସେ ଆଜି ତା ବାକୁ ମାଗୁଛି, ମୁଁ କୋଉଠୁ ଆଣିବି ରେ ସନା, କଣ କହି ତାକୁ ମୁଁ ବୁଝେଇବି କହ।
4: ତମେ କାନ୍ଦନି ମା, ଭବାନୀ ମା ତମର କଥା ନିଶ୍ଚୟ ବୁଝିବେ, ମୁଁ ଆସୁଛି ମା, ମୁଁ ଆସୁଛି।

0: ଲୁଚୁଛି ମୋର ନଜର, ହେଲେ ଏଇଠି ମୋର ନଗର।
1: ଏ ପୂଜା, ତୁ ତୋ ବାଟରେ ଯା, ମୁଁ ମୋ ବାଟରେ ଯାଉଛି, ତୁ କାଇଁ ମୋତେ ଅଟକଉଛୁ, ମୋ ବାଟରେ କାଇଁ ଗଳୁଛୁ, ଯା ଯା ଯା ନାଗର ଚାଲ।
0: ହାଏ ହାଏ, ବସ୍ତି ଲୋକଙ୍କର ଏତେ ସାରା କାମ କରୁଛୁ, ହେଲେ ମୋ ପାଇଁ ଟିକେ ବି ସମୟ ନାହିଁ।
1: ଦେଖ ପୂଜା, ମୋର ବାଟଟା ପୁରା ଅଲଗା, ମୋର ମକସଦ ପୁରା ଅଲଗା, ତୁ ମୋ ସାଥିରେ ଚାଲିପାରିବୁନି।
0: କାହିଁକି ଚାଲିପାରିବିନି, ତୁ ଥରେ ହାତରେ ହାତ ରଖ ଗୁଡୁ, ଦେଖିବୁ ମରିବା ଯାଏ ତୋର ସାଥେ ରହିବି ରେ।
1: ନାଇଁ ପୂଜା, ତୋର ହାତେ ମୁଁ ହାତ ଦେଇପାରିବିନି ଲୋ, ମୋର ବାକେ ମୋତେ ଖୋଜିବାର ଅଛି, ଆଉ ସେଇଟା ହିଁ ମୋର ମକସଦ, ତାକୁ ଖୋଜିବା ପାଇଁ ମୁଁ ସବୁକିଛି କରିଦେବି ଲୋ, ତାକୁ ଛାଡ଼ି ମୋର ଆଉ କିଛି ଦରକାର ନାହିଁ। ଆଉ ଶୁଣ ନା, ତୁ ଏ ବସ୍ତିର ସବୁଠୁ ଭଲ ଝିଅ, ଦେଖିବୁ ତୋର ଲାଗି ଗୋଟେ ରାଜକୁମାର ଭଳିଆ ବରଟି ଆସିବ, ଘୋଡ଼ା ଚଢ଼ିକରି ଆସିବ, ଆଉ ତତେ ନେଇ ପଳେଇବ।
0: ନାଇଁ ରେ, ମୋର ତୁଇ ଦରକାର, ତୁଇ ମୋର ହିରୋ, ତୁଇ ମୋର ରାଜକୁମାର।
1: ଏ ଛାଡ଼, ମତେ ଆଶ୍ରା କରିବୁ ତ ସାରା ଜୀବନ, ବାଡୁ ହୋଇ ରହିବୁ ଲୋ ଝିଅ, ବାଡୁ ହୋଇ ରହିବୁ।
0: କୁଆଡ଼େ ଯିବୁ ମତେ ଛାଡ଼ି, ତୁଇ ଢୋଲ ହେଲେ ମୁଇଁ ତୋର ବାଡ଼ି।

0: ମାଛ ବୋଟାକୁ ଠିକ ଜାଗାରେ ରଖିଦେଇଛ ତ?
1: ହଁ ଆଜ୍ଞା, କହିବା ମୁତାବକ ଠିକ ଜାଗାରେ ରଖିଦେଇଛି।
0: ଠିକ ଅଛି, ଏଇତ ବୋଟ ଲାଇଟ ଦେଖା, ସେମାନେ ଆସିଗଲେଣି ବୋଧେ। କୁଟୁ ଯେମିତି ଏ ବିଷୟରେ କିଛି ନ ଜାଣେ, ନହେଲେ ଅସୁବିଧା ହେଇଯିବ, ବୁଝିଲ? ଏଇତ ସେମାନେ ଆସିଗଲେଣି।

0: ଗଲା ଏକ ମୁଟୁଆ ହେଇଛି କଣ କରୁଛି ସବୁ ଭୁଲ ହେଇଯିବ
1: ଆରେ ଗୁଟୁ ସବୁ ତ ଗଡ଼ବଡ଼ ହେଇଗଲା ସବୁ ତ ଗଡ଼ବଡ଼ ହେଇଗଲା
2: ଅରେ ଓ ସନାତନ ବାହାର ଆଓ କାହାଁ ଛୁପ ଗଏ
1: ଆଜ୍ଞା ହଜୁର ଏଥର ଟିକେ କମ୍ ମାଛ ଆମଦାନୀ ହେଇଛି 2 କ୍ୱିଣ୍ଟାଲ ସେ ଟ୍ୟାଙ୍କରରେ ଫୁଲ କରିଦେଇଛୁ ଆଜ୍ଞା ଫୁଲ କରିଦେଇଛୁ
2: ଦୟା କରୁଛୁ ନା କଣ ବେ ସନାତନ 2 କ୍ୱିଣ୍ଟାଲ ନେଇ କଣ ଭାଜିବୁ ଆମକୁ ଦରକାର 5 କ୍ୱିଣ୍ଟାଲ ପରେ ମାଲ ଆଉ ବେପାର କରିବା ସାଙ୍ଗରେ ମୁଁ କିଛି ଶୁଣେନି ଆଉ ଠାକୁର ଫୁଟେଇ ଦବ ମତେ ଲାଗୁଛି ତମ ବସ୍ତି ପାଇଁ ନୂଆ ଆଇନ କାନୁନ କରିବାକୁ ପଡିବ ଯିଏ ମାଛ କମ୍ ଦବ ଠକି ଦବୁ ଆସିଲାରେ ଏମାନେ କି ଏ ତ ଆମର କମାଇ ଏମାନେ କାହିଁ ନେବେ ଦାଦା ଏମାନେ କାହିଁ ନେବେ
3: ଆମେ ଛୋଟ ପରି କଣ ପଚାରୁଛୁ ଏ ଯାଇ କରି ତୋର ମା କୁ ପଚାର ତୋର ବା କାହିଁ ଆ ତୋର ବା କାହିଁ ପଚାର ତ ଯାଇକେ
2: ଚାଲିଲୁ ସନାତନ ଚାଲିଲୁ

0: ତମେ ତମେ ସତରେ ଆସିଛ?
1: ହେ ମା ଭବାନୀ, ହେଇଟି ମୁଣ୍ଡିଆ ମାରିଲି ନ ମା। ହେ ମା ଭବାନୀ, ଭବାନୀ ମା ମୋ ଡାକ ଶୁଣିଛନ୍ତି। ହେ ମା,
0: ହେଲେ ତମେ ଆସିଲ, ହେ ସନା ବି ଆସିଲେ, ଆଉ ଗୁଡୁ,
1: ମୋ ଗୁଡୁ କାଇଁ, ମୋ ଧନ କାଇଁ? ଆରେ ଆରେ, ତମେ ମାନେ ନିରବ କଣ ପାଇଁ ରହୁଛ? ମୋ ପୁଅ କାହିଁ? ଜବାବ ଦିଅ, ଏ ସନା, ମୋ ଗୁଡୁ କାଇଁ? କାନ୍ଦୁଛ?
2: ପାରିଲିନି ମା, ମୁଖିଆ ଆଜ୍ଞାକୁ ଆଣିଲି ହେଲେ ଗୁଡ଼କୁ ଆଣିପାରିଲିନି ମା।
3: ହଁ ଦେବକୀ, ସେଇ ମଝି ଦରିଆରୁ ସାଉଁଠି ଆଣିଥିବା ସ୍ୱପ୍ନଟା ଦରିଆକୁ ଚାଲିଗଲା। ଦେବକୀ ଦରିଆକୁ ଚାଲିଗଲା
1: ମାନେ?
2: ବା, ସେ ଦାନବଟାକୁ ମାରୁ ମାରୁ ଆମ ଡୁବ ବି ଚାଲିଗଲା। ରେ ବା, ଚାଲିଗଲା।
1: ମୋର ସାରା ଜନମ ତତେ ପୂଜିବାର ଫଳ କଣ ଏଇଆ? ମୋ ଗିରସ୍ତକୁ 20 ବର୍ଷ ବନ୍ଦୀରେ ରଖିଲୁ, ଆଉ ଯାହା ମୁହଁ ଯାଇ ସବୁ ଦୁଃଖ ଭୁଲି ଯାଇଥିଲି ତାକୁ ବି ଚଢେଇ ନେଲୁ। ହେ ଭରିର ଦିଅ, ମୋ ପୁଅକୁ ଫେରେଇ ଦେ, ମୋ ପୁଅକୁ ଫେରେଇ ଦେ।

0: ଦେବକୀ ଯେତେ ଛାତି ବାଡ଼େଇ କାନ୍ଦିଲେ ବି ଗୁଡୁ ଆଉ ଫେରିବନି, କାହିଁକି ନା ଏଇ ଗୁଡୁ ରୂପକ ସ୍ୱପ୍ନଟାକୁ ଦିନେ ସେ ଛାଣି ଆଣିଥିଲା ସେଇ ଦରିଆରୁ, ଆଉ ଆଜି ସେ ସ୍ୱପ୍ନଟା ଆପଣା ଛାଇଁ ସେ ଦରିଆରେ ଭାସିଗଲା। ହେଲେ ସ୍ୱପ୍ନ ଆସିଲା ଆଉ ଚାଲିଗଲା ସିନା, ହେଲେ ନୋଳିଆ ବସ୍ତିରୁ ଶୁକ୍ଳା କବଳରୁ ରକ୍ଷା କରି ଦେଇଗଲା ଢେର ସାରା ଖୁସିର ଭେଟି, ଆଉ ସେଇ ଖୁସିରେ ସେମାନେ ନାଚିଲେ ବି ଆଉ ଗାଇଲେ।
1: ତେବେ ଶ୍ରୋତାବନ୍ଧୁ, ଆପଣମାନେ ଶୁଣୁଥିଲେ ନାଟକ ମଝି ଦରିଆରେ ସ୍ୱପ୍ନ, ଯାହାକୁ ରଚନା କରିଥିଲେ ସନ୍ତୋଷ କୁମାର ସାହୁ, ପରିଚାଳନାରେ ଥିଲେ ତ୍ରିନାଥ ବାରିକ,
2: ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ମୃତ୍ୟୁଞ୍ଜୟ ବିଶ୍ୱାଳ, ସୁଚିସ୍ମିତା ବେଉରା, ସୁମନ ପ୍ରତିହାରୀ, ଲିପ୍ସିତା ପଣ୍ଡା ଏବଂ ବିରଜା ପ୍ରସାଦ ସର।
1: ତେବେ ଶ୍ରୋତାବନ୍ଧୁ, ଆଜିର ଆଇନା ଅଗଣାରେ ଆପଣଙ୍କୁ ନାଟକଟି କେମିତି ଲାଗିଲା, ଆପଣଙ୍କର ମିଠା ମିଠା ମତାମତ ଆମ ପାଖକୁ ଚିଠି ଏବଂ ମେଲ୍ ମାଧ୍ୟମରେ ଲେଖି ପଠାଇବାକୁ ଆଦୌ ଭୁଲିବେ ନାହିଁ।
2: ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବପାଣି ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 7530001,
1: ଏବଂ ଆମର ମେଲ୍ ଆଇଡିଟି ହେଉଛି yv.aircitc@gmail.com।
2: ତେବେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଇ ରହୁଛୁ। ମୁଁ ଥିଲି ଆପଣଙ୍କ ସାଥୀ ସ୍ୱାତି,
1: ଆଉ ମୁଁ ଥିଲି ତେଜସ୍ୱିନୀ।
2: ରହୁଛୁ, ନମସ୍କାର।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ଏଥର ଉପସ୍ଥାପନ କରୁଛୁ ଆଗକୁ ପ୍ରଚାର ହେବାକୁ ଥିବା ଆମ କାର୍ଯ୍ୟକ୍ରମର ସୂଚୀପତ୍ର। ଶ୍ରୋତା ବନ୍ଧୁ, ଆଜି ସନ୍ଧ୍ୟା 6:02ରେ ନିବେଦନ କରିବୁ ସୁର ବନସୁରଭି। ଶୁଣିବେ ସାନ୍ତାଳୀ ଗୀତ, ପରିବେଷଣ କରିବେ ଶିଳ୍ପୀ ପରିମୋହନ ସୋରେନ ଏବଂ ସାଥୀ। ସନ୍ଧ୍ୟା 7:00ରେ ଆଲବମ୍ ଗୀତ, 7:30ରେ ଆମ ଚାଷବାସ। ମହୁ ଚାଷ ବିଷୟରେ କହିବେ ଆୟୁର୍ଦେହୀ ମିଶ୍ର। 8:00ରେ ବେତାର ବିବରଣୀ ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ବେତାର ବିବରଣୀଟି ଭୁବନେଶ୍ୱରଠାରେ କୃଷି ଏବଂ କୃଷକମାନଙ୍କ ଉପରେ ଅନୁଷ୍ଠିତ ହୋଇଥିବା ପୂର୍ବ କ୍ଷେତ୍ରୀୟ ସମ୍ମିଳନୀର ପ୍ରତ୍ୟକ୍ଷ ବିବରଣୀ ଉପରେ ଆଧାରିତ। 8:30ରେ ପାରମ୍ପରିକ ଗୀତ, 10:00ରେ ସଞ୍ଜୀବନୀ, 10:30ରେ ସିନେ ତରଙ୍ଗ। ଏଥିଲା ଆଗକୁ ପ୍ରଚାର ହେବାକୁ ଥିବା ଆମ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସାମାନ୍ୟ ସୂଚନା।

ଆକାଶବାଣୀ କେନ୍ଦୁଝର ଏଥର ନିବେଦନ କରୁଛୁ, ଜନଜୀବନ ସଙ୍ଗୀତର ଆସର ବନସୁରଭି। ଆଜି ଏଥିରେ ସାନ୍ତାଳୀ ଗୀତ ପରିବେଷଣ କରୁଛନ୍ତି ଶିଳ୍ପୀ ପ୍ୟାରିମୋହନ ସୋରେନ ଏବଂ ସାଥୀ।

ନିବେଦନ କଲୁ। ଜନଜାତି ଜୀବନ ସଙ୍ଗୀତର ସୁରଭି ବନସୁରଭି ପରିବେଷଣ କଲେ ସାନ୍ତାଳୀ ଗୀତ ଶିଳ୍ପୀ ପ୍ୟାରିମୋହନ ସୋରେନ ଏବଂ ସାଥୀ। ଆକାଶବାଣୀ କେନ୍ଦୁଝର, ସମୟ ସନ୍ଧ୍ୟା 6:10 ହେବାକୁ ଯାଉଛି। ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀରାମଚରିତ ମାନସ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ପିଲାମାନଙ୍କ ଭିତରେ ସଚେତନତା ବୃଦ୍ଧି ପାଉଛି। ଆମେ ମଧ୍ୟ ଲକ୍ଷ୍ୟ କରୁଛୁ ଧୀରେ ଧୀରେ ସ୍କୁଲ ପରିସର ସହିତ ସେମାନେ ମଧ୍ୟ ଏହାକୁ ଭଲ ଭାବରେ ଗ୍ରହଣ କରୁଛନ୍ତି। ପ୍ରତ୍ୟେକ ଶ୍ରେଣୀ ଶିକ୍ଷକ ମାନେ ଯେଉଁମାନେ ରହିଛନ୍ତି ସେମାନେ ସେମାନଙ୍କର ଚେକ୍ କରନ୍ତି। ବିଶେଷ କରି ଆମର ପିଟି ସାର୍ ଯିଏ ଅଛନ୍ତି ସିଏ ପ୍ରତ୍ୟେକ ଶନିବାର ପିଲାଙ୍କର ଚେକ୍ କରନ୍ତି। ତା ସହିତ କ୍ଲାସରୁମ୍ରେ ଆମେ ନିୟମିତ ଭାବେ ପାଠ୍ୟକ୍ରମ ପଢିଲା ସମୟରେ ଯଦି ସେଇ ଟପିକ କିଛି ଆସୁଛି ଆମେ ପିଲାମାନଙ୍କୁ ସେ ବିଷୟରେ ମଧ୍ୟ କହିଥାଉ। ଯଦି କୌଣସି ସମୟରେ କୌଣସି ପିଲା ଆମ ସହିତ ସାକ୍ଷାତ ହୁଏ ସ୍କୁଲ ପରିସରରେ ଅପରିଷ୍କାର ଦେଖାଯାଏ ଆମକୁ ଲାଗେ ଅପରିଷ୍କାର କୌଣସି ଧୂଳି ଛୋଟ ପିଲା ଯେହେତୁ ଧୂଳି ମଳି ଖେଳକୁଦରେ ହୁଅନ୍ତି ତେବେ ତାଙ୍କୁ ଆମେ କହିଥାଉ ନିୟମିତ ଭାବରେ ଆମେ ତାଙ୍କୁ ସଚେତନ କରିବୁ ଯେ ତମେ ପରିଷ୍କାର ରୁହ ଭଲ କପଡା କାଲି ଚେଞ୍ଜ କରି ପିନ୍ଧିକି ଆସିବ ମା କହିବ ସଫା କରିଦେବେ ଆଉ ଶୁଖେଇକି ଶୁଖିଲା ପିନ୍ଧିକି ଆସିବ ଆଉ ତା ସମୟରେ ଆମ ସ୍କୁଲରେ କ୍ୟାମ୍ପସ ଡ୍ରାଇଭ ଯେତେବେଳେ କ୍ଲିନନେସ ଡ୍ରାଇଭ କରାଯାଏ ସ୍କୁଲ ପରିସର ମଧ୍ୟ ଆମେ ସେଇଭଳି ଭାବରେ କୋଉଠି ପଲିଥିନ ପଡିଛି କଣ ପଡିଛି ତାକୁ ନେଇ ଡଷ୍ଟବିନ୍ରେ ପକେଇବା ଏସବୁ ଶିକ୍ଷା ଆମେ ବାରମ୍ବାର ପିଲାମାନଙ୍କୁ ଦେଇ ଆସୁଛୁ।
1: ତେବେ ସାର୍ ଆଉ ଗୋଟେ ଜିନିଷ ବି ଆମେ ଶୁଣୁଛୁ ଯେ ବିଦ୍ୟାଳୟ ମାନଙ୍କର ସବୁ ହାତ ଧୁଆ ବା ହ୍ୟାଣ୍ଡୱାସ ଏ ସମ୍ପର୍କରେ ମଧ୍ୟ କୁହାଯାଉଛି ତ ସେଟା କଣ ସାର୍ କେମିତି କଣ କରିବେ ପିଲାମାନେ କେମିତି ସେମାନଙ୍କୁ ବୁଝା ହଉଛି?
0: ହାତ ଧୁଆ ଯୋଉ କରାଯାଇଛି କାରଣ ହାତ ହଉଛି ଆମର ସବୁଥିରେ ବ୍ୟବହାର ଲାଗୁଥାଏ ଯାହାଫଳରେ ହାତରେ ଜୀବାଣୁ ଶୀଘ୍ର ଆମ ଶରୀରକୁ ଆମେ ହାତ ମାଧ୍ୟମରେ ଖାଇଥାଉ ତେଣୁ ଶୀଘ୍ର ଆମ ଶରୀରକୁ ପଳେଇଯିବାର ସମ୍ଭାବନା ଥାଏ। ସେଥିପାଇଁ ଗୋଟେ ହାତ ଧୁଆ ଦିବସ ଆମର ପ୍ରତ୍ୟେକ ବିଦ୍ୟାଳୟରେ ପାଳନ କରାଯାଏ। ପିଲାମାନେ ହାତକୁ କିଭଳି ଭାବରେ ତାର ଗୋଟେ ପ୍ରକ୍ରିୟା ଅଛି ସମସ୍ତେ ଜାଣିଛନ୍ତି ମଧ୍ୟ ଭଲ ଭାବରେ ହାତକୁ ସାବୁନରେ ପରିଷ୍କାର ଭାବେ ଧୋଇବା ଯୋଉ କରୋନା ସମୟରେ ମଧ୍ୟ ବିଭିନ୍ନ ସମୟରେ ଚିତ୍ର ସବୁଆଡେ ମରାଯାଇଛି କିଭଳି ଭାବରେ ଆମେ ହାତକୁ ପରିଷ୍କାର ରଖିବା ଯାହାଦ୍ୱାରା ଯୋଉ ବାହାର ଜୀବାଣୁ ଆମ ଶରୀରକୁ ଯିବେ ନାହିଁ କାହିଁକି ନା ହାତଟା ଆମର ଡାଇରେକ୍ଟ କଣ୍ଟାକ୍ଟରେ ଆମେ ଆଖିରେ ହାତ ମାରୁଛେ ପାଟିରେ ଆମେ ଖାଉଛେ ହାତ ଦ୍ୱାରା ଯାହାଦ୍ୱାରା ସେ ହାତ ଧୁଆ ଦିବସଟା ପିଲାମାନେ ପାଳନ କରନ୍ତି। 20 ସେକେଣ୍ଡ ପର୍ଯ୍ୟନ୍ତ ହାତକୁ ରଗଡି ରଗଡି ସାବୁନରେ ସଫା କଲୁ ହାତର ଯୋଉ ଆମର ଆଙ୍ଗୁଠି ଅଛି ଆଙ୍ଗୁଠି ସନ୍ଧି ଭିତରେ ଭଲ ଭାବରେ ପରିଷ୍କାର ଭାବରେ ହାତକୁ ଘଷିଲୁ ଏବଂ ତାପରେ ଆମେ ହାତକୁ ପରିଷ୍କାର ଭାବରେ ଧୋଇକି ତାପରେ ପୋଛିଲୁ।
1: ଆପଣ ଯାହା ଶିଖେଇଛନ୍ତି ସେମାନେ କରୁଛନ୍ତି?
0: ଆଜ୍ଞା ମ୍ୟାଡାମ ନିଶ୍ଚିତ ଭାବେ ଆଚରଣ ଏବଂ ଉଚ୍ଚାରଣ ଆମେ କହିବା ଏବଂ କାର୍ଯ୍ୟରେ କରିବା ଏ ଦୁଇଟା ଜିନିଷ ନିହାତି ଭାବରେ ଆମର ମାନେ ଜାଣିବା ଦରକାର। ତା ସହିତ ମୁଁ ମଧ୍ୟ ପିଲାମାନଙ୍କ ଘରକୁ ବହୁତ ଥର ଯାଇଛି ଏବଂ ତାଙ୍କ ପରିବେଶ ମଧ୍ୟ ବହୁତ ସୁନ୍ଦର ଆପଣ ଯଦି ଆସିବେ ନିଶ୍ଚିତ ଭାବେ ଦେଖିବେ ସେମାନେ କୋଉଭଳି ସୁନ୍ଦର ପରିବେଶରେ ସେମାନେ ଅଛନ୍ତି। ନିଶ୍ଚିତ ଭାବେ ଏହା ପ୍ରଭାବ ସମସ୍ତଙ୍କ ଉପରେ ପକଉଛି ସ୍ୱଚ୍ଛତା ଗୋଟେ ଭଲ ଜିନିଷ ଏବଂ ସମସ୍ତେ ଗ୍ରହଣ କରୁଛନ୍ତି। ସାନମାନେ ଟିକେ ଡେରିରେ ଗ୍ରହଣ କରନ୍ତି କାରଣ ଛୋଟ ପିଲା ଯେହେତୁ ସେ ଜାଣନ୍ତି ନାହିଁ କିନ୍ତୁ ସେମାନେ ଗ୍ରହଣ କରୁଛନ୍ତି ବୋଲି ଆମେ ନିଜେ ଲକ୍ଷ୍ୟ କରୁଛୁ ମଧ୍ୟ ଆମେ ବାରମ୍ବାର ଏ ବିଷୟରେ ବିଭିନ୍ନ କାର୍ଯ୍ୟକ୍ରମ ଆମେ ସ୍କୁଲ ସ୍ତରରେ କରୁଅଛୁ। ସ୍ୱଚ୍ଛତା ଆମର ପରିବେଶ ଏବଂ ଆମ ଶାରୀରିକ ମାନସିକ ତିନି ପ୍ରକାର ଆମେ ମହାତ୍ମା ଗାନ୍ଧୀ ମଧ୍ୟ ଏ ବିଷୟରେ ଲେଖିଛନ୍ତି ଯେ ପ୍ରଥମେ ଆମର ଗାଁ ଗହଳି ସେ ରାସ୍ତାଘାଟ ଏସବୁ ସଫା ସୁତୁରା ରଖିବାକୁ ସେ ପ୍ରାଧାନ୍ୟ ଦେଉଥିଲେ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଯିଏକି ଆମର ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ କରିଛନ୍ତି ତାଦ୍ୱାରା ମଧ୍ୟ ସ୍କୁଲରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି। ପିଲାମାନେ ସୁସ୍ଥ ରହିବାକୁ ହେଲେ ଗୋଟେ ସୁସ୍ଥ ଶରୀର ସବୁକିଛି କରିପାରିବେ ତେଣୁ ସୁସ୍ଥ ଶରୀର ରହିବାକୁ ହେଲେ ଆମେ ସୁଷମ ଖାଦ୍ୟ ଖାଇବା ସହିତ ବିଶୁଦ୍ଧ ପାଣି ପିଇବା ଦରକାର ତା ସହିତ ଆମର ପରିବେଶକୁ ସଫାସୁତୁରା ରଖିବା ସହିତ ନିୟମିତ ବ୍ୟାୟାମ କରିବା ଦରକାର। ତେଣୁ ଆମେ ପିଲାମାନଙ୍କୁ ଯୋଉ ଶିକ୍ଷା ଦଉଛୁ ତା ସହିତ ଆମେ ପିଲା କେମିତି ସୁସ୍ଥ ସୁଷମ ଖାଦ୍ୟ ଖାଇବ ତା ସହିତ ବିଶୁଦ୍ଧ ପାଣି ପିଇବ ସେଥିପାଇଁ ଆମର ମଧ୍ୟ ସ୍କୁଲ ସ୍ତରରେ ବିଶୁଦ୍ଧ ପାଣିର ବ୍ୟବସ୍ଥା କରାଯାଉଛି ସେ ଗୋଟେ ସୁସ୍ଥ ସମାଜର ଅଂଶ ହେଇପାରିବେ। ଶେଷରେ ଗୋଟେ କଥା କହିବି ଦେଖନ୍ତୁ ଆମେ ପରିଷ୍କାର ପରିଚ୍ଛନ୍ନ ରହିବା ଯେମିତି ଆମେ ଆଲୋଚନା କରିଥିଲେ ଶାରୀରିକ ଭାବେ ପରିବେଶକୁ ସଫା କରିବା ସହିତ ଶାରୀରିକ ପରିଷ୍କାର ପରିଚ୍ଛନ୍ନ ଏବଂ ମାନସିକ ଭାବେ ଆମେ ଯଦି ପରିଷ୍କାର ରହିବା ମାନେ ସୁସ୍ଥ ରହିବା ତାହେଲେ ଆମେ ଗୋଟେ ସୁନ୍ଦର ଜୀବନ ଆମେ ବଞ୍ଚିପାରିବା। ତେଣୁ ଏହି ପରିପ୍ରେକ୍ଷୀରେ ମୁଁ ସମସ୍ତଙ୍କୁ କହିବି ଆମେ ଯେତେବେଳେ ସଫା ଥିବ ସେ ଆମ ପରିବେଶ ହଉ କିମ୍ବା ଆମ କପଡା ଥିବ ଯେକୌଣସି ଜିନିଷ ହଉ ଆମେ ଯେତେବେଳେ ସଫା ଥିବ ସେତେବେଳେ ଆମେ ସଫା ନ କରି ଯେତେବେଳେ ଅତ୍ୟଧିକ ମଇଳା ହେଇଯିବ ଆମେ ସେତେବେଳେ ହିଁ ସଫା କରିଥାଉ। ତେଣୁ ଏ କଥାକୁ କେତେ ଦୂର କିଏ ବୁଝନ୍ତି ମୁଁ ଜାଣିନି ମୁଁ ପିଲାମାନଙ୍କୁ ମଧ୍ୟ କହେ ଯେତେବେଳେ ଆମେ ଆଜି ସଫା କଲେ ପୁରା ପରିଷ୍କାର ଅଛି କାଲି ମଧ୍ୟ ଆମେ ନିୟମିତ ଭାବେ କିଛି ସମୟ ଦେବା ଆମ ପରିବେଶ ପାଇଁ ଆମ ଶରୀର ପାଇଁ ଏବଂ ଆମର ମନ ପାଇଁ ମାନସିକ ଭାବେ ସୁସ୍ଥ ରହିବା କିଛି ଆମେ ବ୍ୟାୟାମ କରିବା ପ୍ରାଣାୟମ କରିବା ଯୋଗ କରିବା ଶରୀର ସୁସ୍ଥ ରହିବା ସହିତ ମନ ସୁସ୍ଥ ରହିବ କିଛି ନିୟମିତ ଭଲ ମ୍ୟାଗାଜିନ୍ ଯୋଉଟା ଆମର ପତ୍ରପତ୍ରିକା ପଢିବା ସେ ବିଷୟରେ ଆମେ ଜାଣିବା ଏବଂ ମାନସିକ ଭାବେ ସୁସ୍ଥ ରହିବା ଆମ ପରିବେଶ ଆମେ ଯୋଉଠି ରହୁଛେ ଆମ ଆଖପାଖ ଅଞ୍ଚଳ ଯଦି କୋଉଠି ଆମେ ଦେଖୁଛେ ବହୁତ ଥର ବି ଆମେ ବିଦ୍ୟାଳୟରେ ମୁଁ ଦେଖେ ଯେତେବେଳେ ମୁଁ ଦେଖିଲି ଗୋଟେ ଜରିଟ ପଡିଛି ଏବଂ ସେ ରାସ୍ତାରେ ପଡିଛି ମୁଁ ଯଦି ତାକୁ ଉଠେଇ ଫୋପାଡ଼ି ଦେବି ତା ନିଶ୍ଚିତ ଭାବେ ଆଉ ଜଣଙ୍କୁ କଷ୍ଟ କରିବାକୁ ପଡିବ ନାହିଁ କିମ୍ବା ପରିବେଶର ମଇଳା ହବ ନାହିଁ।
1: ତା ସହିତ ସାର୍ ଆପଣ କରିବା ଦେଖିକି ହୁଏତ ଆଉ ଜଣେ ମଧ୍ୟ ଶିଖିବ ଯେ ମୁଁ ବି ମଧ୍ୟ କରିବି ସେମିତି ବୋଲି।
0: ଆଜ୍ଞା ଆମେ ସମସ୍ତେ ସ୍ୱଚ୍ଛ ରହିବା ସୁସ୍ଥ ରହିବା ଏବଂ ଆମର ଯୋଉ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଚାଲିଛି ସେଥିରେ

0: ଅଂଶଗ୍ରହଣ କରିବା, ଆମେ ସଫା ରହିବା ସହିତ ଆମର ଏଇ ଯୋଉ ପରିବେଶକୁ ଆମେ ସଫା ରଖିବା। ସମସ୍ତେ ସୁସ୍ଥ ରହିଲେ ଦେଶ ସୁସ୍ଥ ରହିବ, ସମସ୍ତେ ନିରୋଗ ରହିଲେ ଦେଶ ନିରୋଗ ରହିବ ଏବଂ ସମସ୍ତେ ଭଲରେ ରହିବେ।
1: ଯା ହଉ ସାର୍, ଆଜି ଆପଣ ବିଦ୍ୟାଳୟରେ ସ୍ୱଚ୍ଛତା ଶିକ୍ଷା ଏ ସମ୍ପର୍କରେ ଆମ ଶ୍ରୋତାମାନଙ୍କୁ କହିଲେ, ସେଥିପାଇଁ ଆପଣଙ୍କୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ।
2: ପ୍ରକୃତରେ ବିଦ୍ୟାର ଗନ୍ତାଘର ବିଦ୍ୟାଳୟ। ଏହି ବିଦ୍ୟାଳୟରେ ବିଦ୍ୟା ଶିକ୍ଷା କରି ଆମେ ସମସ୍ତେ ଅନେକ କଥା ଜାଣିପାରୁ। ତେବେ ସମସ୍ତେ ସବୁବେଳେ ଶିଖିଥିବା କଥାକୁ କାମରେ ଲଗାଇବା ଏବଂ ନିଜେ ସୁସ୍ଥ ଏବଂ ସ୍ୱଚ୍ଛ ରହିବା ସହିତ ଲୋକଙ୍କୁ ବି ସଚେତନ କରାଇବା।
3: ଶୁଣୁଥିଲେ ଆକାଶବାଣୀ ଜୟପୁର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ସଞ୍ଜୀବନୀ ସୁଧା ପଟ୍ଟନାୟକ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
4: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
5: ଗାଁରୁ ସହର ଯାଏ ସବୁ ସ୍ଥାନରେ
4: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
5: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
4: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା କରିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି କ୍ୟାବିନେଟ୍ ବୈଠକ, ଯୁକ୍ତ ଦୁଇ ପରୀକ୍ଷା ଫଳରେ 85% ଛାତ୍ରଛାତ୍ରୀ କୃତକାର୍ଯ୍ୟ, ଜୁଲାଇ ମାସ ପ୍ରଥମ ସପ୍ତାହରେ ଇନ୍ଷ୍ଟାଣ୍ଟ ଓ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ପାଇଁ ଆରମ୍ଭ ହେବ ଆବେଦନ, ଚାନ୍ଦିପୁରରୁ ରକେଟ୍ ଲଞ୍ଚର ପ୍ରଣାଳୀ ସୂର୍ଯ୍ୟାସ୍ତର ସଫଳ ପରୀକ୍ଷଣ ଏବଂ ଝାରସୁଗୁଡ଼ାଠାରେ ରାଜ୍ୟରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା 46°C ରେକର୍ଡ। ବିସ୍ତୃତ ସମ୍ବାଦ, ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଆଜି କେନ୍ଦ୍ରୀୟ ସୁରକ୍ଷା ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଶ୍ରୀ ପ୍ରଧାନ ଅଧ୍ୟକ୍ଷତା କରିଛନ୍ତି। ଏଥିରେ ବେନାମୀ ଅନ୍ଲାଇନ୍ ଗୋଷ୍ଠୀଗୁଡ଼ିକ ଦ୍ୱାରା ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ପର୍କିତ ଭୁଲ ସୂଚନାର ବ୍ୟାପକ ପ୍ରସାରଣ ଉପରେ ମଧ୍ୟ ଚିନ୍ତା ପ୍ରକଟ କରାଯାଇଛି। ଏପରି ନେଟୱାର୍କଗୁଡ଼ିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ବିଭାଗର କେତେକ ପ୍ରସ୍ତାବ ଅନୁମୋଦନ ଲାଭ କରିବାର ସମ୍ଭାବନା ରହିଛି। କୋଲକାତାରେ ଅବସ୍ଥାପିତ ଜାପାନର କନସୁଲ ଜେନେରାଲ ଇସିକାୱା ଓସିହିସା ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଜାପାନ ଓ ଓଡ଼ିଶା ମଧ୍ୟରେ ସହଭାଗିତା ବୃଦ୍ଧି ପାଇଁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଆଗାମୀ ଦିନରେ ଜାପାନ ଓଡ଼ିଆରେ ଅଧିକ ନିବେଶ କରିବା ସହ ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା ପ୍ରକାଶ କରିଥିଲେ। ଜାପାନ କନସୁଲ ଜେନେରାଲ ଓଡ଼ିଶାର ସାମାଜିକ ଓ ଆର୍ଥିକ ବିକାଶରେ ଜାପାନ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି କହିଥିଲେ। ବୈଠକରେ ନିଷ୍ପତ୍ତି ଅନୁଯାୟୀ ଜାପାନର ଏକ ରାଜ୍ୟ ତୋତୋରି ଏବଂ ଓଡ଼ିଶା ମଧ୍ୟରେ ସହଭାଗିତା ହେବା ସହ ଉଭୟ ରାଜ୍ୟ ସିଷ୍ଟର ଷ୍ଟେଟ୍ ଭାବେ କାର୍ଯ୍ୟ କରିବେ। ବୈଠକରେ ରାଜ୍ୟର ଯୁବକମାନେ ଜାପାନରେ ନିଯୁକ୍ତି ପାଇବା ନେଇ ଆଲୋଚନା ହେବା ସହ ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରଯୁକ୍ତିବିଦ୍ୟା, ପର୍ଯ୍ୟଟନ କ୍ଷେତ୍ରରେ ସମ୍ପର୍କ ଆହୁରି ସୁଦୃଢ଼ କରିବା ନେଇ ନିଷ୍ପତ୍ତି ହୋଇଥିଲା। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି। ଏଥିସହ ଗତ ମଧ୍ୟରାତ୍ରିରୁ ପୁରୁଣା ଭୋଟର ତାଲିକାକୁ ରଦ୍ଦ କରାଯାଇଛି। ଆଜିଠାରୁ ପରିଗଣନା ଫର୍ମ ମୁଦ୍ରଣ କାର୍ଯ୍ୟ ଆରମ୍ଭ ହୋଇଛି। ରାଜ୍ୟର 3,40,00,000 ଅଧିକ ଭୋଟରଙ୍କ ପାଇଁ ସମାନ ସଂଖ୍ୟକ ପରିଗଣନା ବା ଏନ୍ୟୁମରେସନ ଫର୍ମ ମୁଦ୍ରଣ କାର୍ଯ୍ୟ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର କହିଛନ୍ତି। ଏହି ଫର୍ମ ମୁଦ୍ରଣ ହେବା ପରେ ଚଳିତ ମାସ 30 ତାରିଖରୁ ବୁଥ୍ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ପ୍ରତ୍ୟେକ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରିବେ। ଆବଶ୍ୟକ ସ୍ଥଳେ ସମ୍ପୃକ୍ତ ଭୋଟରଙ୍କ ଅନୁପସ୍ଥିତିରେ ବୁଥ୍ସ୍ତରୀୟ ଅଧିକାରୀମାନେ ସର୍ବାଧିକ 3 ଥର ଭୋଟରମାନଙ୍କ ନିକଟକୁ ଯିବେ। ସୂଚନା ଅନୁଯାୟୀ ଏହି ଫର୍ମରେ ଭୋଟରଙ୍କ ଫଟୋ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ରହିଛି।
1: ଯୋଉ ଏନ୍ୟୁମେରେସନ ଫର୍ମ ଗୁଡ଼ିକ ବର୍ତ୍ତମାନ ଡାଉନଲୋଡ୍ ହେଇଗଲାଣି, ସବୁ ଜିଲ୍ଲାରେ ସବୁ କନଷ୍ଟିଚୁଏନ୍ସି ପାଇଁ ଡାଉନଲୋଡ୍ ହେଇଯାଇଛି। ଆମେ ତାପରେ ୟାକୁ ତାର ଯୋଉ ପ୍ରିଣ୍ଟିଂ କାମ ସାରିବ ତାକୁ ଆମେ ମୁଦ୍ରଣ କରିବୁ। ଏଇଟା ସରିସାରିଲା ପରେ 30/5 ଆରମ୍ଭ କରିକି 28/6 ପର୍ଯ୍ୟନ୍ତ ପାଖାପାଖି ଗୋଟେ ମାସ ଆମର ଯୋଉ ବିଏଲ୍ଓ ମାନେ ବୁଥ୍ ସ୍ତରୀୟ ଅଧିକାରୀମାନେ ଅଛନ୍ତି ସେମାନେ ଘରକୁ ଘର ଯାଇ ଏଇ ଯୋଉ ଫର୍ମ ଗୁଡ଼ିକ

0: ବିତରଣ କରିବେ, ସେଇ ଫେଜ୍ଟି ଆମ ପାଇଁ ବହୁତ କ୍ରୁସିଆଲ୍ ଅଛି। ଆମେ ଚେଷ୍ଟା କରୁଛୁ ସେଇଠି ଯେମିତି କୌଣସି ପ୍ରକାର ଅସୁବିଧା ନହେଇକି ସମସ୍ତଙ୍କ ପାଖକୁ ସେମାନେ ପହଞ୍ଚି ପାରିବେ। ସେ ଯେଉଁ ବିଏଲ୍ଓ ମାନେ ଅଛନ୍ତି ସେମାନେ ଅନ୍ତତଃ 3ଟାରୁ 4ଟା ପର୍ଯ୍ୟନ୍ତ ତାଙ୍କର ବୁଥ୍ରେ ସେମାନେ ରହିବେ ଯଦି କୌଣସି କାରଣ।
1: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ CHSE ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଚଳିତ ବର୍ଷ 85.85% ବିଦ୍ୟାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। କଳା ପାଠ୍ୟକ୍ରମରେ 84.5%, ବିଜ୍ଞାନରେ 88.82%, ବାଣିଜ୍ୟରେ 88.07% ଓ ଧନ୍ଦାମୂଳକ ପାଠ୍ୟକ୍ରମରେ 77.62% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସମ୍ବଲପୁର ଜିଲ୍ଲାରେ ସର୍ବାଧିକ 99.48% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରଛାତ୍ରୀମାନେ results.odisha.gov.in ଏବଂ results.digilocker.gov.in ରେ ଲଗ୍ଇନ୍ କରି ପରୀକ୍ଷା ଫଳ ଜାଣିପାରିବେ। ମୁଖ୍ୟମନ୍ତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆସନ୍ତାକାଲିଠାରୁ ଡିଜିଲକର୍ରୁ ମାର୍କସିଟ୍ ଡାଉନ୍ଲୋଡ଼୍ କରାଯାଇପାରିବ। ଜୁଲାଇ ପ୍ରଥମ ସପ୍ତାହରେ ଇନ୍ଷ୍ଟାଣ୍ଟ ପରୀକ୍ଷା ଏବଂ ଇମ୍ପ୍ରୁଭ୍ମେଣ୍ଟ ପରୀକ୍ଷା ପାଇଁ ଆବେଦନ ଆରମ୍ଭ ହେବ। ଚଳିତ ବର୍ଷ 3,98,000 ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୁକ୍ତ 2 କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଥିଲେ। ରାଜ୍ୟ ସରକାର ସମସ୍ତ ସହରାଞ୍ଚଳର ବସ୍ଷ୍ଟାଣ୍ଡଗୁଡ଼ିକୁ ଅଟଳ ବସ୍ଷ୍ଟାଣ୍ଡ ଯୋଜନାରେ ସାମିଲ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗରେ ଥିବା ବସ୍ଷ୍ଟାଣ୍ଡଗୁଡ଼ିକୁ ବାଣିଜ୍ୟ ଓ ପରିବହନ ବିଭାଗକୁ ହସ୍ତାନ୍ତର କରାଯାଇଛି। ସମସ୍ତ ବସ୍ଷ୍ଟାଣ୍ଡକୁ ଆଧୁନିକ ଢାଞ୍ଚାରେ ଗଢ଼ିତୋଳିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସୂର୍ଯ୍ୟାସ୍ତ ୟୁନିଭର୍ସାଲ୍ ରକେଟ୍ ଲଞ୍ଚର ପ୍ରଣାଳୀର ସଫଳ ପରୀକ୍ଷଣ ହୋଇଛି। ଏହି ଅତ୍ୟାଧୁନିକ ରକେଟ୍ ପ୍ରଣାଳୀର ଲଗାତାର 2 ଦିନ ଧରି ପରୀକ୍ଷଣ ପରେ ଏହା ସମସ୍ତ ସାମରିକ ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ହୋଇଛି। ସୂଚନା ଅନୁସାରେ ପରୀକ୍ଷଣରେ ସୂର୍ଯ୍ୟାସ୍ତ ରକେଟ୍ର 2 ଭିନ୍ନ ଭିନ୍ନ ସଂସ୍କରଣର ବ୍ୟବହାର ମଧ୍ୟ କରାଯାଇଥିଲା। 300 କିଲୋମିଟର ଦୂରଗାମୀ ଏହି ରକେଟ୍ ମାତ୍ର 2 ମିଟରର ସୂକ୍ଷ୍ମ ବ୍ୟବଧାନରେ ଶତ୍ରୁପକ୍ଷର ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଛି। ଜ୍ୟେଷ୍ଠମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେଉଛି। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ପ୍ରାୟ ସନ୍ଧ୍ୟା 6ରୁ ରାତି 10 ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ। ବନକଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ 4 ଘଣ୍ଟା ପାଇଁ ବନ୍ଦ ରହିଥିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନୟାଗଡ଼ ଜିଲ୍ଲା ପରିଷଦର ସଭାଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିୟନ୍ତ୍ରଣ କକ୍ଷ ଖୋଲିବା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଅଚଳ ନଳକୂପ ମରାମତି, ସାଟେଲାଇଟ୍ ଫୋନ୍, ଏନ୍ଡିଆର୍ଏଫ୍ ଏବଂ ଏସ୍ଡିଆର୍ଏଫ୍ ଦଳ ନିୟୋଜିତ କରିବା, ଜେନେରେଟର ବ୍ୟବସ୍ଥା, ଜରୁରୀକାଳୀନ ଔଷଧ ମହଜୁଦ ରଖିବା ସହିତ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନିୟୋଜିତ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକରେ 2 ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଅଭିଯାନ 2026 ଏବଂ ଜିଲ୍ଲା ପ୍ରଶିକ୍ଷଣ ବର୍ଗ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳୀୟ କର୍ମୀ, କାର୍ଯ୍ୟକର୍ତ୍ତା ଏବଂ ଅନ୍ୟାନ୍ୟ ପଦାଧିକାରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ। ବୁଥ୍ ସ୍ତରରେ ଦଳୀୟ ସଂଗଠନକୁ ସୁଦୃଢ଼ କରାଯିବା ନେଇ ରୂପରେଖ ମଧ୍ୟ ପ୍ରସ୍ତୁତ ହୋଇଥିଲା। ନବରଙ୍ଗପୁର ଜିଲ୍ଲାର ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷା, ଜୀବିକା, କୃଷି ଓ ଗମନାଗମନର ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନାରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ଆଲୋଚନା ହୋଇଥିଲା। ପୃଥିବୀରେ ସନ୍ତୁଳନ ବଜାୟ ରଖିବାରେ ମହୁମାଛିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସେମାନେ ସମ୍ମୁଖୀନ ହେଉଥିବା ଅନେକ ଆହ୍ୱାନର ମୁକାବିଲା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ମହୁମାଛି ଦିବସ ପାଳନ କରାଯାଉଛି। ପରାଗରେଣୁ ବହନକାରୀ ଭାବରେ ମହୁମାଛିର ମହତ୍ୱ, ସମାଜରେ ସନ୍ତୁଳନ ରକ୍ଷାକାରୀ ଭାବେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ସାଧାରଣ ସଭା ପକ୍ଷରୁ 2018 ଆଜିର ଦିନକୁ ବିଶ୍ୱ ମହୁମାଛି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମହୁମାଛି ସହିତ ଏକାଠି ଲୋକଙ୍କ ପାଇଁ ପୃଥିବୀ, ଏହି ସହଭାଗିତା ଆମ ସମସ୍ତଙ୍କୁ ବଞ୍ଚାଇ ରଖେ। ମନୁଷ୍ୟ ଓ ପରିବେଶର ମଙ୍ଗଳ ପାଇଁ ହଜାର ହଜାର ବର୍ଷ ଧରି ମହୁମାଛି ଚାଷର ପାରମ୍ପରିକ ଜ୍ଞାନ ସହିତ ଆଧୁନିକ ପ୍ରଯୁକ୍ତିର ମିଶ୍ରଣ ଦ୍ୱାରା ଉଭୟ ମହୁମାଛି ଓ ମଣିଷ ଲାଭବାନ ହୋଇପାରିବେ ବୋଲି ଚଳିତ ବର୍ଷର ବାର୍ତ୍ତା ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଆମ ପରିବେଶତନ୍ତ୍ରରେ ସନ୍ତୁଳନ ବଜାୟ ରଖିବାରେ ମହୁମାଛିମାନେ ବିଶେଷ ଗୁରୁତ୍ୱ ବହନ କରନ୍ତି। ଏହି ଅବସରରେ ମହୁମାଛିଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ଝାରସୁଗୁଡ଼ାଠାରେ ସର୍ବାଧିକ ତାପମାତ୍ରା 46 ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମଲହରୀ ଜାରି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ଗୁଳୁଗୁଳି ଓ ଗରମ ବୃଦ୍ଧି ପାଇବା ନେଇ 21 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା କରିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି କ୍ୟାବିନେଟ୍ ବୈଠକ। ଯୁକ୍ତ 2 ପରୀକ୍ଷା ଫଳରେ 85% ଛାତ୍ରଛାତ୍ରୀ କୃତକାର୍ଯ୍ୟ। ଜୁଲାଇ ମାସ ପ୍ରଥମ ସପ୍ତାହରେ ଇନ୍ଷ୍ଟାଣ୍ଟ ଓ ଇମ୍ପ୍ରୁଭ୍ମେଣ୍ଟ ପରୀକ୍ଷା ପାଇଁ ଆରମ୍ଭ ହେବ ଆବେଦନ। ଚାନ୍ଦିପୁରରୁ ରକେଟ୍ ଲଞ୍ଚର ପ୍ରଣାଳୀ, ସୂର୍ଯ୍ୟାସ୍ତର ସଫଳ ପରୀକ୍ଷଣ ଏବଂ ଝାରସୁଗୁଡ଼ାଠାରେ ରାଜ୍ୟରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା 46 ଡିଗ୍ରୀ ସେଲସିୟସ୍ ରେକର୍ଡ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଶୁଣନ୍ତୁ ଆଜିର ପ୍ରସଙ୍ଗ।
3: ଆଜିର ପ୍ରସଙ୍ଗ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଆଶୁତୋଷ ପତି। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀକୁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଉଦ୍ଘାଟନ କରିଥିଲେ। ଏଥିରେ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ ଓ ପଶ୍ଚିମବଙ୍ଗର କୃଷିମନ୍ତ୍ରୀ, ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ପୂର୍ବ ଭାରତରେ କୃଷି ପରିବର୍ତ୍ତନ ସମ୍ପର୍କିତ ପ୍ରସଙ୍ଗକୁ ନେଇ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଡାଲି ଓ ତୈଳବୀଜ ଉତ୍ପାଦନ ବୃଦ୍ଧି କରିବା, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ସମନ୍ୱିତ କୃଷି, ରସାୟନ ସାର ବ୍ୟବହାରକୁ ହ୍ରାସ କରିବା ଓ ଜୈବିକ କୃଷିକୁ ଅଧିକରୁ ଅଧିକ ଆପଣାଇବା ଆଦି ପ୍ରସଙ୍ଗ ଉପରେ ମତ ବିନିମୟ ହୋଇଛି। ଏଥିସହ ଚାଷୀ ପଞ୍ଜୀକରଣ, ଉଦ୍ୟାନ କୃଷି, କୃଷିକ୍ଷେତ୍ର ପାଇଁ ଋଣ ସହାୟତା, ବଜାର ପ୍ରସଙ୍ଗ, ନକଲି ସାର ବିକ୍ରି ଓ ବ୍ୟବହାର ଉପରେ ନିୟନ୍ତ୍ରଣ ଏବଂ ଚାଷୀଙ୍କ ଆୟ ବୃଦ୍ଧି ନେଇ ମଧ୍ୟ ସମ୍ମିଳନୀରେ କୃଷି ବିଶେଷଜ୍ଞ ସେମାନଙ୍କର ମତ ଉପସ୍ଥାପନ କରିଛନ୍ତି। ପୂର୍ବ ଭାରତ ଅଞ୍ଚଳରେ କୃଷି ଓ କୃଷକଙ୍କ ଜୀବିକା ଏବଂ ଆଞ୍ଚଳିକ କୃଷି ରଣନୀତି ପ୍ରସ୍ତୁତି ପାଇଁ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିଛି। ଉର୍ବର ଜମି, ପ୍ରଚୁର ଜଳସମ୍ପଦ, ବିବିଧ ଜଳବାୟୁ ପରିସ୍ଥିତି ଏବଂ ଉତ୍ସର୍ଗୀକୃତ କୃଷିଜୀବୀଙ୍କ ଉପଯୋଗ ମାଧ୍ୟମରେ ପୂର୍ବ ଭାରତରେ କୃଷି ବିକାଶ ଉପରେ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି। ଏହାଦ୍ୱାରା ଭାରତରେ କୃଷି ବିକାଶର ଅଧିକ ଅଭିବୃଦ୍ଧି ସମ୍ଭବ ହୋଇପାରିବ। ଚାଷୀଙ୍କୁ ଅନ୍ନଦାତା ସହ ଜୀବନଦାତା ଭାବେ ବର୍ଣ୍ଣନା କରି କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ଚୌହାନ କହିଥିଲେ, ଦେଶର ବିକାଶ ଯାତ୍ରାର ମେରୁଦଣ୍ଡ ହେଉଛି କୃଷି। ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା, ପୁଷ୍ଟିକର ଖାଦ୍ୟ ଯୋଗାଣ ଏବଂ କୃଷକଙ୍କ ଆୟ ବୃଦ୍ଧିକୁ ସରକାର ସର୍ବଦା ପ୍ରାଥମିକତା ପ୍ରଦାନ କରିଆସୁଛନ୍ତି। କୃଷିକ୍ଷେତ୍ର କେବଳ ଧାନ ଏବଂ ଗହମ ମଧ୍ୟରେ ସୀମିତ ରହିନାହିଁ। ଏବେ ଡାଲି, ତୈଳବୀଜ, ଫଳ, ପନିପରିବା ଏବଂ ଅନ୍ୟାନ୍ୟ ଅର୍ଥକରୀ ଫସଲ ଉପରେ ଧ୍ୟାନ ଦିଆଯାଉଛି। ବିଶେଷକରି ପୂର୍ବ ଭାରତ ଅଞ୍ଚଳରେ ଏହିସବୁ ଚାଷ ପାଇଁ ବ୍ୟାପକ ସମ୍ଭାବନା ରହିଛି। ସମନ୍ୱିତ କୃଷିକୁ ବ୍ୟବହାରିକ ଏବଂ କ୍ଷେତ୍ରୀୟ ସ୍ତରରେ ମଡେଲ ଭାବେ ଗ୍ରହଣ କରାଯିବା ଉଚିତ। ଉଦ୍ୟାନ କୃଷି, ମତ୍ସ୍ୟ ପଶୁପାଳନ, ପ୍ରାଣୀ ସମ୍ପଦ, ମହୁମାଛି ପାଳନ ଏବଂ କୃଷି ବନୀକରଣ ସହିତ ଫସଲ ଚାଷକୁ ସମନ୍ୱିତ କରାଗଲେ କ୍ଷୁଦ୍ର ଚାଷୀଙ୍କର ଆୟ ଯଥେଷ୍ଟ ବୃଦ୍ଧି ପାଇପାରିବ। ସମନ୍ୱିତ କୃଷି ମଡେଲଗୁଡ଼ିକୁ ପ୍ରେରଣାଦାୟୀ ତଥା ବ୍ୟବହାରିକ ଭାବରେ ଚାଷୀଙ୍କୁ ପ୍ରଦର୍ଶନ କରିବା ପାଇଁ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଚୌହାନ ରାଜ୍ୟ କୃଷିମନ୍ତ୍ରୀ ଓ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି। ସନ୍ତୁଳିତ ସାର ବ୍ୟବହାର ମାଧ୍ୟମରେ ମାଟିର ସ୍ୱାସ୍ଥ୍ୟ ସୁରକ୍ଷା ସମ୍ଭବ ହୋଇପାରିବ। ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷା ନ କରି ସାରର ବହୁଳ ବ୍ୟବହାର ଇନ୍ପୁଟ୍ ଖର୍ଚ୍ଚ ବଢ଼ାଉଥିବା ବେଳେ ମାଟିର ଉର୍ବରତାକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ। ତେଣୁ ବୈଜ୍ଞାନିକ ପଦ୍ଧତିରେ ଆବଶ୍ୟକତା ଅନୁଯାୟୀ ସାର ବ୍ୟବହାର ଉପରେ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି। ଜୈବିକ କୃଷି ଆପଣାଇବାକୁ ମଧ୍ୟ ଚାଷୀଙ୍କୁ ଆହ୍ୱାନ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ମାସ ପହିଲାରୁ ଦେଶବ୍ୟାପୀ କ୍ଷେତ ବଞ୍ଚାଅ ଅଭିଯାନ କାର୍ଯ୍ୟକାରୀ କରାଯିବ। 15 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ସନ୍ତୁଳିତ ସାର ବ୍ୟବହାର, ମୃତ୍ତିକା ସ୍ୱାସ୍ଥ୍ୟ, ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ ସହିତ କୃଷିକ୍ଷେତ୍ର ପାଇଁ ରହିଥିବା କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନତା ବୃଦ୍ଧି ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ନକଲି ସାର, ନିମ୍ନମାନର ବିହନ ଏବଂ ନକଲି କୀଟନାଶକ ବିକ୍ରି ଓ ଉପଯୋଗକୁ ଏକ ଗମ୍ଭୀର ଅପରାଧ ଭାବେ ସରକାର ବିବେଚନା କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଏହାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଦେଶ ବ୍ୟାପୀ ଏକ ବଡ଼ ଅଭିଯାନ ଆରମ୍ଭ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିପାଇଁ ରାଜ୍ୟଗୁଡ଼ିକ ମଧ୍ୟ କଠୋର ଆଇନ ପ୍ରଚଳନ କରିବା ସହିତ ସମୟ ଉପଯୋଗୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ଫସଲ ଉତ୍ପାଦନ ଏବଂ ଏହାର ବିକ୍ରି ନେଇ ବ୍ୟବସ୍ଥିତ ପଦକ୍ଷେପ ଉପରେ ସମ୍ମିଳନୀରେ ଗୁରୁତ୍ୱ ପ୍ରଦାନ କରାଯାଇଛି। କୃଷିକ୍ଷେତ୍ର ଆଧାରରେ ପୂର୍ବ ଭାରତରେ ଆତ୍ମନିର୍ଭରଶୀଳ ଅଭିଯାନ ପାଇଁ ବ୍ୟାପକ ସୁଯୋଗ ରହିଛି। ବଜାର କ୍ଷେତ୍ରକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି, ଫଳରେ ବିଭିନ୍ନ ଫସଲ ଉତ୍ପାଦ ବୃଦ୍ଧି ପାଇପାରିବ। ଏହାଦ୍ୱାରା ଚାଷୀଙ୍କର ଆୟ ମଧ୍ୟ ଅଧିକ ହେବ ବୋଲି ସମ୍ମିଳନୀରେ ମତ ପ୍ରକାଶ ପାଇଛି। କୃଷିକ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବାକୁ ହେଲେ ଗବେଷଣାଲବ୍ଧ ଜ୍ଞାନ ସିଧାସଳଖ ଚାଷୀଙ୍କ ପାଖରେ ପହଞ୍ଚିବାର ଆବଶ୍ୟକତା ରହିଛି। ଏଥିପାଇଁ ଏକ ବ୍ୟବସ୍ଥିତ ରୂପରେଖ ପ୍ରସ୍ତୁତ କରିବାକୁ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି। କୃଷି ଆତ୍ମନିର୍ଭରଶୀଳତା ଏବଂ କୃଷକଙ୍କ ସମୃଦ୍ଧି ପାଇଁ ଏହି ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।
4: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ଏଥର ନିବେଦନ କରୁଛୁ ଓଡ଼ିଆ ଆଲବମ୍ ଗୀତ, ଶାନ୍ତିରାଜ ଖୋସଲାଙ୍କ ସଙ୍ଗୀତ କଳ୍ପନା ଏବଂ ନିଜାମଙ୍କ ଲେଖାରୁ। ପ୍ରଥମେ ଶିଳ୍ପୀ ସୁଭାଶିଷ।

0: विरासत की, उम्मीदें नए भारत की। महीने के आखिरी रविवार का रहता है इंतजार मलयाचल के आंचल से विंध्याचल के आंगन तक, ब्रह्मपुत्र के घाट से हिमालय के विस्तार तक। होती है मन की बात प्रधानमंत्री के साथ। तो सुनिए इस महीने 31 मई सुबह 11 बजे मन की बात आकाशवाणी, दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। माननीय प्रधानमंत्री के प्रसारण के तुरंत बाद मन की बात का प्रादेशिक भाषाओं में अनुवाद आप सुन सकते हैं आकाशवाणी और दूरदर्शन से संबद्ध प्रादेशिक चैनलों पर। मन की बात के प्रादेशिक भाषाओं में अनुवाद का पुनः प्रसारण आप सुन सकते हैं रात 8 बजे आकाशवाणी और दूरदर्शन के सभी प्रादेशिक चैनलों पर। तो याद रखें रविवार 31 मई सुबह 11 बजे मन की बात।
1: शेष होला एल्बम गीत, शिल्पी थिले सुभाषिष, शक्ति मिश्र एवं समीर। संगीतर कल्पना करथिले शांतिराज खोसला एवं गीत रचना करथिले निजाम। आकाशवाणी के नजर पर
2: ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଇଟାଲୀ ଓ ଭାରତର ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ସହଭାଗିତାରେ ପରିଣତ କରିବାକୁ ଉଭୟ ଦେଶର ଗୁରୁତ୍ୱ। ଆମେରିକା ଇରାନ ସଂଘର୍ଷ ସତ୍ତ୍ୱେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇ ରହିବ, ଜାତିସଂଘର ଆକଳନ। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଇବୋଲା ପ୍ରକୋପକୁ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଭାବେ ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଏବଂ ଆଇପିଏଲ୍ କ୍ରିକେଟର ଆଜିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା କୋଲକାତା ନାଇଟ୍ ରାଇଡର୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀ ଗସ୍ତର ଦ୍ୱିତୀୟ ଦିନରେ ରୋମ୍ଠାରେ ତାଙ୍କ ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କ ସହ ପ୍ରତିନିଧିସ୍ତରୀୟ ବୈଠକ କରିଛନ୍ତି। ଉଭୟ ପକ୍ଷ ମଧ୍ୟରେ ବାଣିଜ୍ୟ, ନିବେଶ, ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ସ୍ୱଚ୍ଛ ଶକ୍ତି ଏବଂ ରଣନୈତିକ ସହଭାଗିତା କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ଆଲୋଚନା ହୋଇଛି। ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ତଥା ବୈଷୟିକ ବିକାଶ ଉପରେ ମଧ୍ୟ ଉଭୟ ନେତା ମତ ବିନିମୟ କରିଛନ୍ତି। ପ୍ରତିନିଧି ମଣ୍ଡଳୀସ୍ତରୀୟ ଆଲୋଚନା ପରେ ଉଭୟ ନେତା ଏକ ପ୍ରେସ୍ ବିବୃତ୍ତିରେ ଏହା ପ୍ରଦାନ କରିଥିଲେ। ଭାରତ ଏବଂ ଇଟାଲୀ ସେମାନଙ୍କର ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ସ୍ୱତନ୍ତ୍ର ରଣନୈତିକ ସହଭାଗିତାକୁ ଉନ୍ନୀତ କରିବାକୁ ନିଷ୍ପତ୍ତି ନେଇଥିବା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଘୋଷଣା କରିଛନ୍ତି। ସେ କହିଛନ୍ତି ଭାରତ ଇଟାଲୀ ପ୍ରତିରକ୍ଷା ଶିଳ୍ପ ରୂପରେଖ ସାମରିକ ହାର୍ଡୱେୟାର୍ର ମିଳିତ ବିକାଶ ଏବଂ ଉତ୍ପାଦନ ପାଇଁ ପଥ ଉନ୍ମୁକ୍ତ କରିଛି। ଏଥିସହ ସାମୁଦ୍ରିକ କ୍ଷେତ୍ରରେ ଉଭୟ ଦେଶ ଜାହାଜ ଚଳାଚଳ, ବନ୍ଦର ଆଧୁନିକୀକରଣ, ପରିବହନ ଓ ରେଳ ଅର୍ଥନୀତି ଏକତ୍ର କାମ କରିବା ପାଇଁ ସହମତ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସମ୍ପ୍ରତି ପଶ୍ଚିମ ଏସିଆ, ୟୁକ୍ରେନ୍ ଏବଂ ଅନ୍ୟାନ୍ୟ ବୈଷୟିକ ଉତ୍ତେଜନା ପରିସ୍ଥିତି ସମ୍ପର୍କରେ ଦୁଇ ଦେଶ ନିରନ୍ତର ଯୋଗାଯୋଗରେ ରହିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଅନ୍ତର୍ଜାତୀୟ ବିବାଦ ପ୍ରସଙ୍ଗରେ ଭାରତର ଭୂମିକାକୁ ଦୋହରାଇ ସେ ସମସ୍ତ ପ୍ରସଙ୍ଗ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମାଧାନ କରାଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଉଭୟ ଦେଶ ଆତଙ୍କବାଦକୁ ମାନବତା ପାଇଁ ଏକ ବଡ଼ ବିପଦ ବୋଲି ଅଭିହିତ କରିବା ସହ ଆତଙ୍କୀ ପାଣ୍ଠି ଯୋଗାଣ ବିରୁଦ୍ଧରେ ସେମାନଙ୍କର ମିଳିତ ପ୍ରୟାସ ଏକ ବୈଷୟିକ ଉଦାହରଣ ସୃଷ୍ଟି କରିଛି ବୋଲି ଶ୍ରୀ ମୋଦି କହିଛନ୍ତି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ନେତୃତ୍ୱରେ ଦ୍ୱିପକ୍ଷୀୟ ସମ୍ପର୍କ ବୃଦ୍ଧି ପାଇବା ସହ ନୂତନ ଗତି ଏବଂ ଆତ୍ମବିଶ୍ୱାସ ପ୍ରାପ୍ତ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି।
3: ୟେ ଭାରତ ଅର୍ ଇଟାଲୀ କେ ବିଚ୍ କରିବୀ ସହଯୋଗ ଅର୍ ସାମଞ୍ଜସ୍ୟକୁ ଦର୍ଶାତା ହେ। ଉନକେ ନେତୃତ୍ୱ ମେ ହମାରେ ସମ୍ବନ୍ଧକୁ ନଈ ଗତି, ନଈ ଦିଶା ଅର୍ ନୟା ଆତ୍ମବିଶ୍ୱାସ ମିଲା ହେ। ମୁଝେ ଖୁସି ହେ କି ହମ ଅପନେ ସମ୍ବନ୍ଧକୁ ଅପଗ୍ରେଡ କରତେ ହୁଏ ସ୍ପେଶାଲ ଷ୍ଟ୍ରାଟେଜିକ ପାର୍ଟନରସିପ କି ଘୋଷଣା କର ରହେ ହେଁ।
2: ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି କହିଛନ୍ତି ଉଭୟ ଦେଶ ମଧ୍ୟରେ ବନ୍ଧୁତା, ସମ୍ମାନ ଏବଂ ପାରସ୍ପରିକ ବିଶ୍ୱାସ ଉପରେ ଆଧାରିତ। ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଜାହାଜ ଚଳାଚଳ ସ୍ୱାଧୀନତା ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଉଭୟ ପକ୍ଷ ଭାରତ ଇଟାଲୀ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ବ୍ୟାପକ ବିଚାର ବିମର୍ଶ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମେଲୋନି କହିଛନ୍ତି। ଶ୍ରୀ ମୋଦି ଭାରତ ଓ ୟୁରୋପୀୟ ସମ୍ପର୍କକୁ ସଶକ୍ତ କରିବା କ୍ଷେତ୍ରରେ ଇଟାଲୀର ସମର୍ଥନକୁ ଉଚ୍ଚ ପ୍ରଶଂସା କରିବା ସହିତ ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ବିନିର୍ମାଣ ଏବଂ ନିରନ୍ତର ବିକାଶ କ୍ଷେତ୍ରରେ ସହଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଆମେରିକା ଓ ଇରାନ ସଂଘର୍ଷ ଯୋଗୁଁ ସୃଷ୍ଟ ବୈଷୟିକ ଅନିଶ୍ଚିତତା ସତ୍ତ୍ୱେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇ ରହିବ ବୋଲି ଜାତିସଂଘ ଆକଳନ କରିଛି। ଚଳିତ ବର୍ଷ ଅଭିବୃଦ୍ଧି ହାର 6.4% ରହିପାରେ ବୋଲି ଜାତିସଂଘ କହିଛି। ବିଶ୍ୱ ଅର୍ଥନୈତିକ ପରିସ୍ଥିତି ଏବଂ ସମ୍ଭାବନା ସଂକ୍ରାନ୍ତ ପ୍ରକାଶିତ ରିପୋର୍ଟ ଉପରେ ଆଲୋକପାତ କରି ଗଣମାଧ୍ୟମକୁ ସୂଚନା ଦେଇ ଜାତିସଂଘର ବରିଷ୍ଠ ଅର୍ଥନୀତିଜ୍ଞ ଇଙ୍ଗୋ ପିଟ୍ରେ ଦୃଢ଼ ଖାଉଟି ଚାହିଦା

0: ନିବେଶ ଏବଂ ସେବା ରପ୍ତାନୀରେ ଅଭିବୃଦ୍ଧି ଭାରତର ଅର୍ଥନୀତିକୁ ସଶକ୍ତ କରୁଛି ବୋଲି କହିଛନ୍ତି। ଜାତିସଂଘ ଅର୍ଥନୈତିକ ବିଶ୍ଳେଷଣ ଏବଂ ନୀତି ବିଭାଗ ନିର୍ଦ୍ଦେଶକ ଶାନ୍ତନୁ ମୁଖାର୍ଜୀ ଭାରତର ବିବିଧ ଅର୍ଥନୀତି, ଢାଞ୍ଚାଗତ ସଂସ୍କାର ଏବଂ ଉନ୍ନତ ଟିକସ ରାଜସ୍ୱକୁ ଏକ ପ୍ରମୁଖ ଶକ୍ତି ଭାବେ ଅଭିହିତ କରିଛନ୍ତି। ଏଥିସହ ଭାରତର ବିବିଧ ଶକ୍ତି ଉତ୍ସ, ଦୃଢ଼ ବିଶୋଧନ କ୍ଷମତା, ବୃହତ୍ ବୈଦେଶିକ ମୁଦ୍ରାଭଣ୍ଡାର ଏବଂ ଆର୍ଥିକ ନମନୀୟତା ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁଁ ବର୍ଦ୍ଧିତ ତୈଳ ମୂଲ୍ୟ ପ୍ରଭାବକୁ ହ୍ରାସ କରିବାରେ ସାହାଯ୍ୟ କରିବ ବୋଲି ଜାତିସଂଘ ରିପୋର୍ଟରେ ପ୍ରକାଶ ପାଇଛି। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଏବଂ ନିରପେକ୍ଷ ଭାବେ ପରିଚାଳନା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଆଜି କେନ୍ଦ୍ରୀୟ ସୁରକ୍ଷା ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ପ୍ରଧାନ ଏହା କହିଛନ୍ତି। ବୈଠକରେ ବେନାମୀ ଅନ୍ଲାଇନ୍ ଗୋଷ୍ଠୀଗୁଡ଼ିକ ଦ୍ୱାରା ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ପର୍କିତ ଭୁଲ୍ ସୂଚନାର ବ୍ୟାପକ ପ୍ରସାର ଉପରେ ମଧ୍ୟ ଚିନ୍ତା ପ୍ରକଟ କରାଯାଇଛି। ଏପରି ନେଟୱର୍କଗୁଡ଼ିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡ଼ିକ ଶିକ୍ଷା ମନ୍ତ୍ରାଳୟ, ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଏବଂ ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉଚିତ ବୋଲି ଶ୍ରୀ ପ୍ରଧାନ ମତ ଦେଇଛନ୍ତି। ଏଥିସହ ସେ କହିଛନ୍ତି ଏହାଦ୍ୱାରା ଭୁଲ୍ ସୂଚନାର ପ୍ରସାରଣକୁ ଶୀଘ୍ର ରୋକାଯାଇପାରିବା ସହ ପରୀକ୍ଷା ପରିଚାଳନା ସୁବ୍ୟବସ୍ଥିତ ହୋଇପାରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ଏବଂ ସମାଜକୁ ପ୍ରଗତିର ଶୀର୍ଷରେ ପହଞ୍ଚାଇବା ପାଇଁ ଭାରତୀୟ ପ୍ରଶାସନିକ ଅଧିକାରୀମାନଙ୍କୁ ସମସ୍ତ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରି ଆଗକୁ ବଢ଼ିବାକୁ ପଡ଼ିବ। ରାଷ୍ଟ୍ରପତି ଭବନରେ ଆଜି 2024 ବ୍ୟାଚ୍ର ଭାରତୀୟ ପ୍ରଶାସନିକ ସେବା ଅଧିକାରୀମାନଙ୍କୁ ଶ୍ରୀମତୀ ମୁର୍ମୁ ଭେଟିଥିଲେ। ଅଧିକାରୀମାନେ ଭବିଷ୍ୟତରେ ବିଭିନ୍ନ କ୍ଷେତ୍ରରେ କାମ କରିବା ଏବଂ ବିଶେଷଜ୍ଞ ଦଳର ନେତୃତ୍ୱ ନେବାର ଅନନ୍ୟ ଅଭିଜ୍ଞତା ହାସଲ କରିବେ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ଜନସ୍ୱାର୍ଥ କ୍ଷେତ୍ରରେ ପ୍ରତିଷ୍ଠିତ ସରକାରୀ ବ୍ୟବସ୍ଥା ସହ ସମନ୍ୱୟ ରଖି ଠିକ୍ ନିଷ୍ପତ୍ତି ନେବା ଉପରେ ରାଷ୍ଟ୍ରପତି ପ୍ରଶାସନିକ ସେବା ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଅଟଳ ନବସୃଜନ ଅଭିଯାନରେ ନୀତି ଆୟୋଗ ଜାମ୍ମୁ ଏବଂ କାଶ୍ମୀରରେ 500 ନୂତନ ଅଟଳ ଟିଙ୍କରିଂ ଲ୍ୟାବ୍ ଏଟିଏଲ୍ ପ୍ରତିଷ୍ଠା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଏହି ପଦକ୍ଷେପ ଜାମ୍ମୁ କାଶ୍ମୀରର ବିଦ୍ୟାଳୟ ଶିକ୍ଷା ବିଭାଗ ଏବଂ କାଶ୍ମୀର ବିଶ୍ୱବିଦ୍ୟାଳୟ ସହ ମିଳିତ ଭାବେ କାର୍ଯ୍ୟକାରୀ କରାଯାଉଛି। ଏକ ବିବୃତ୍ତିରେ ନୀତି ଆୟୋଗ କହିଛି 500 ନୂତନ ଅଟଳ ଟିଙ୍କରିଂ ଲ୍ୟାବ୍ ଭୌଗୋଳିକ ଭାବେ ଆହ୍ୱାନପୂର୍ଣ୍ଣ ଅଞ୍ଚଳଗୁଡ଼ିକରେ ଏକ ଅନ୍ତର୍ଭୁକ୍ତିପୂର୍ଣ୍ଣ ନବସୃଜନ ଇକୋସିଷ୍ଟମ ନିର୍ମାଣ କରିବା କ୍ଷେତ୍ରରେ ପ୍ରମୁଖ ଉପାଦାନ ହେବ। ଏହି ଅବସରରେ ଅଟଳ ନବସୃଜନ ଅଭିଯାନର ନିର୍ଦ୍ଦେଶକ ଦୀପକ ବାଗ୍ଲା କହିଛନ୍ତି ଏହି ପ୍ରୟୋଗଶାଳାଗୁଡ଼ିକ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ, ପରୀକ୍ଷଣ ଏବଂ ବାସ୍ତବ ଦୁନିଆର ଆହ୍ୱାନଗୁଡ଼ିକୁ ସମାଧାନ କରିବା ପାଇଁ ସଶକ୍ତ କରିବ। ଏଟିଏଲ୍ ପାଇଁ ଆବେଦନରେ ସରକାରୀ, ବେସରକାରୀ ତଥା ଅନୁଦାନପ୍ରାପ୍ତ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ସେନା ଗୁଡ଼ୱିଲ୍ ସ୍କୁଲ୍ ଏବଂ ଜବାହର ନବୋଦୟ ବିଦ୍ୟାଳୟ ଭଳି ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଏଥିରେ ଅନ୍ତର୍ଭୁକ୍ତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଦକ୍ଷିଣ କୋରିଆ ରାଜଧାନୀ ସିଓଲରେ ସେଠାକାର ପ୍ରତିରକ୍ଷା ଅଧିଗ୍ରହଣ କାର୍ଯ୍ୟକ୍ରମ ପ୍ରଶାସନ ମନ୍ତ୍ରୀ ଲି ୟୋଙ୍ଗ ଚୁନ୍ଙ୍କୁ ଭେଟିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସିଂ କହିଛନ୍ତି ବୈଠକରେ ଉଭୟ ପକ୍ଷ ମିଳିତ ବିକାଶ, ଉତ୍ପାଦନ ଏବଂ ରପ୍ତାନୀ ପାଇଁ ଏକମତ ହୋଇଛନ୍ତି। ଦୁଇ ଦେଶର ନବସୃଜନ ଇକୋସିଷ୍ଟମକୁ ସମନ୍ୱିତ କରିବା ପାଇଁ ମହତ୍ୱାକାଂକ୍ଷୀ କାଇଣ୍ଡ ଏକ୍ସ ପଦକ୍ଷେପ ସମ୍ଭାବନାକୁ ଉନ୍ନତ କରିବା ସକାଶେ ରୂପରେଖ ପ୍ରସ୍ତୁତ କରିବା ନେଇ ମଧ୍ୟ ବିଚାର ବିମର୍ଶ ହୋଇଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡବ୍ଲ୍ୟୁଏଚ୍ଓ କହିଛି କଙ୍ଗୋ ଏବଂ ଉଗାଣ୍ଡାରେ ଇବୋଲା ଭୂତାଣୁ ବ୍ୟାପିବା ଜାତୀୟ ଏବଂ ଆଞ୍ଚଳିକ ସ୍ତରରେ ଅଧିକ ହୋଇଥିବା ବେଳେ ବିଶ୍ୱସ୍ତରରେ କମ୍ ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଇବୋଲା ପ୍ରକୋପକୁ ଅନ୍ତର୍ଜାତୀୟ ସ୍ତରରେ ଏହାକୁ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ବୋଲି ଘୋଷଣା କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରସ୍ ଅଧସନମ୍ ଘେବ୍ରେୟସ୍ କହିଛନ୍ତି ଯେ କଙ୍ଗୋରେ 51 ମାମଲା ଏବଂ ଉଗାଣ୍ଡାରେ 2 ଇବୋଲା ଭୂତାଣୁ ଚିହ୍ନଟ ମାମଲା ନିଶ୍ଚିତ ହୋଇଥିବା ବେଳେ 66 ଘଟଣା ସନ୍ଦିଗ୍ଧ ଭୂତାଣୁଜନିତ ମାମଲା ଓ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ କଙ୍ଗୋରେ କାର୍ଯ୍ୟରତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦଳର ଅଧିକାରୀ କହିଛନ୍ତି ଇବୋଲା ପ୍ରକୋପରେ ସେଠାରେ ଏପର୍ଯ୍ୟନ୍ତ 134 ସନ୍ଦିଗ୍ଧ ମୃତ୍ୟୁ ହୋଇଛି। ପାଣିପାଗ ଉତ୍ତର ଏବଂ ମଧ୍ୟ ଭାରତରେ ଗ୍ରୀଷ୍ମ ପ୍ରକୋପ ବୃଦ୍ଧି ପାଇଛି। ଆଜି ବିଭିନ୍ନ ସ୍ଥାନରେ ଦିନର ତାପମାତ୍ରା 44 ଅତିକ୍ରମ କରିଛି। ରାଜସ୍ଥାନର 16 ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରାଯାଇଛି। ପଞ୍ଜାବ ଏବଂ ହରିୟାଣାରେ ମଧ୍ୟ ପ୍ରବଳ ଗ୍ରୀଷ୍ମ ଲହରୀର ସମ୍ଭାବନା ନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଆଗାମୀ ଏକ ସପ୍ତାହ ମଧ୍ୟରେ ଉତ୍ତର ପଶ୍ଚିମ ଏବଂ ମଧ୍ୟ ଭାରତରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଖେଳ ଖବର ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଅନୁଷ୍ଠିତ ହେବ। କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଇଟାଲୀ ଓ ଭାରତର ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ସହଭାଗିତାରେ ପରିଣତ କରିବାକୁ ଉଭୟ ଦେଶର ଗୁରୁତ୍ୱ। ଆମେରିକା ଇରାନ ସଂଘର୍ଷ ସତ୍ତ୍ୱେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇ ରହିବ। ଜାତିସଂଘର ଆକଳନ। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଇବୋଲା ପ୍ରକୋପକୁ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଭାବେ ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା କୋଲକାତା ନାଇଟ୍ ରାଇଡର୍ସ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର ଡଟ୍ ଜିଓଭି ଡଟ୍ ଆଇଏନ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ଅନୁଗୁଳ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଅନୁଗୁଳ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସାମ୍ବାଦିକ ସମରେଶ ନାଥ, ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଅନୁଗୁଳ ଗସ୍ତରେ ଆସି ସହରର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ନୂତନ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ସେ ଶୈଳଶ୍ରୀ କ୍ଷେତ୍ର ପରିଦର୍ଶନ କରି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲେ। ପରେ ଆହାର କେନ୍ଦ୍ର ପରିଦର୍ଶନ କରି ଖାଦ୍ୟର ମାନ ଓ ପରିମଳ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ତାମଡ଼ାର 29ତମ ପ୍ରାଧିକରଣ ବୈଠକରେ ଯୋଗଦେଇ ତାମଡ଼ାର ରାଜସ୍ୱ କାର୍ଯ୍ୟକାରିତା ଓ ବିଭିନ୍ନ ସମସ୍ୟା ସହ ମାର୍କେଟ୍ କମ୍ପ୍ଲେକ୍ସ ଏବଂ କଲ୍ୟାଣ ମଣ୍ଡପର ଉନ୍ନତିକରଣ ଉପରେ ଆଲୋଚନା କରିଥିଲେ। ସହରର ଖାଲି ସ୍ଥାନଗୁଡ଼ିକୁ ଉନ୍ନୟନ ଯୋଜନାରେ ସାମିଲ କରିବାକୁ ସେ ଗୁରୁତ୍ୱ ଦେଇଥିଲେ। ମନ୍ତ୍ରୀ ପ୍ରାୟ 5,40,000,000 ବ୍ୟୟରେ 17 ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରି କହିଥିଲେ,
3: ତାମଡ଼ାର ଡେଭଲପମେଣ୍ଟ ଅଥରିଟି ଯୋଉ ଅଛି, ଆମେ ପୁଙ୍ଖାନୁପୁଙ୍ଖ ଆଲୋଚନା କଲୁ। ତାମଡ଼ାର ଯେତିକି ଡେଭଲପମେଣ୍ଟ ହବା କଥା, ଏରିଆ ଯେତିକି ବଢିଛି, ଏରିଆ ଅନୁଯାୟୀ ଯାହା ଡେଭଲପମେଣ୍ଟ ହବା କଥା ତାହା ହେଇପାରେ। ତେଣୁ ତାପରେ ଆମେ ବହୁ ଗୁରୁତ୍ୱ ଆରୋପ କରିଛେ ଏଫୋର୍ଡେବଲ୍ ହାଉସିଂ, ମଲ୍ଟିପର୍ପଜ୍ ମାର୍କେଟ୍ କମ୍ପ୍ଲେକ୍ସ କେମିତି ବନିପାରିବ। ଯେଉଁ ମାର୍କେଟ୍ କମ୍ପ୍ଲେକ୍ସ ଏବେ ଅଛି ସିଏ 30-40 ତଳର, ସିଏ ନଷ୍ଟ ହବା ପରିସ୍ଥିତିରେ ଯାଇଛି। ଆଗକୁ କେମିତି ଆମେ ଆର ବୃଦ୍ଧି କରିବୁ ଏବଂ ଏରିଆକୁ ବଢ଼େଇବୁ, ଯେଉଁ ଏରିଆକୁ ନେଇଛୁ ସେଠି କେମିତି ଟାଉନ୍ ଯେଉଁଟା ଟିପି ସ୍କିମ୍ରେ ଆମେ ଅଧିକରୁ ଅଧିକ ଡେଭଲପ୍ କରିବୁ ଲ୍ୟାଣ୍ଡକୁ ଏବଂ ଲୋକଙ୍କୁ ସୁବିଧାରେ ଯୋଗାଇ ଦେବୁ, ତା ପାଇଁ ମଧ୍ୟ ଆମେ ପ୍ଲାନିଂ କରୁ ଏବଂ ଏଫୋର୍ଡେବଲ୍ ହାଉସ୍ ଅଧିକରୁ ଅଧିକ କରିବୁ ଏବଂ ରେଣ୍ଟାଲ୍ ହାଉସ୍ ମଧ୍ୟ ଏଠି କେମିତି କରିପାରିବୁ। ଯେଉଁମାନେ ସର୍ଭିସ୍ କରିବାକୁ ଆସୁଛନ୍ତି ବା କାମ କରିବାକୁ ଆସୁଛନ୍ତି, ଯେଉଁମାନେ କି ବସ୍ତି ଗଢ଼ି ଉଠୁଛି, ଯେଉଁପଟେ ସ୍ଲମ୍ ଏରିଆ ଗଢ଼ୁଛି, ତେଣୁ ସେୟାକୁ କମେଇବା ପାଇଁ ଆମେ ରେଣ୍ଟାଲ୍ ହାଉସ୍, ଏଫୋର୍ଡେବଲ୍ ରେଣ୍ଟାଲ୍ ହାଉସ୍ ମଧ୍ୟ କରିବା ପାଇଁ ପ୍ଲାନିଂ କରିଛୁ ଏବଂ PPP ମୋଡ଼ରେ ମଲ୍ଟିପର୍ପଜ୍ ମାର୍କେଟ୍ କମ୍ପ୍ଲେକ୍ସ କରିବା ଏବଂ ବିଭିନ୍ନ ପ୍ରକାର ଦୋକାନ ଘରଠାରୁ ଆରମ୍ଭ କରି ରାସ୍ତାଘାଟର କଥା, ବିଜୁଳିର କଥା, ଏସବୁ କଥା ଯାହା ଆବଶ୍ୟକତା ଅଛି ତାକୁ କରିବା ପାଇଁ ଆଜି ମାନ୍ୟବର ବିଧାୟକମାନେ ମଧ୍ୟ ବିଭିନ୍ନ ପ୍ରସ୍ତାବ ଦେଲେ, ଚେୟାରମ୍ୟାନ୍ ମାନେ ମଧ୍ୟ କିଛି ପ୍ରସ୍ତାବ ଦେଲେ। ଏ ପ୍ରସ୍ତାବକୁ ଆଜି ଆମେ ପାରିତ କରିଛୁ ଏବଂ ଆଗାମୀ ଦିନରେ ତାମଡ଼ାର ଅଫିସ୍ ସହିତ ନୂତନ ଅଫିସ୍ ଗୃହ ମଧ୍ୟ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।
2: ଅନୁଗୁଳ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକମାନଙ୍କୁ ଦେଶର ପ୍ରକୃତ ବିନ୍ଧାଣୀ ବୋଲି କହିଥିଲେ। ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ସରକାରଙ୍କ ବିଭିନ୍ନ ଜନମଙ୍ଗଳକାରୀ ଯୋଜନା ବିଷୟରେ ଅବଗତ କରାଇଥିଲେ। କାର୍ଯ୍ୟକ୍ରମରେ 652 ଜଣ ହିତାଧିକାରୀଙ୍କୁ ମୋଟ 3,61,35,800 ଟଙ୍କାର ସହାୟତା ରାଶି ବଣ୍ଟନ କରାଯାଇଥିଲା। ଏଥିରେ ଶିକ୍ଷା, ବିବାହ, ପ୍ରସୂତିକାଳୀନ, ମୃତ୍ୟୁ ଓ ଅନ୍ତ୍ୟେଷ୍ଟି ସହାୟତା ସାମିଲ ରହିଥିଲା। ସେହିପରି 100 ଜଣ ନିର୍ମାଣ ଶ୍ରମିକ ଓ 200 ଜଣ ଅଣସଂଗଠିତ ଶ୍ରମିକଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା। ଜନଗଣନା ଉପନିର୍ଦ୍ଦେଶକ ପବିତ୍ର କୁମାର ମହଲା ଦୁଇଦିନିଆ ଅନୁଗୁଳ ଗସ୍ତରେ ଆସି ଜିଲ୍ଲାରେ ଚାଲିଥିବା ଜନଗଣନା କାର୍ଯ୍ୟର ସମୀକ୍ଷା କରିଛନ୍ତି। ପ୍ରଥମ ଦିନରେ ସେ ବଅଁରପାଳ ତହସିଲ ଅଧୀନ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ। ଦ୍ୱିତୀୟ ଦିନରେ ଶ୍ରୀ ମହଲା ଜିଲ୍ଲାର 13 ଚାର୍ଜର ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକ କରିଥିଲେ। ପରେ ସେ ଜିଲ୍ଲାପାଳ ଅବଦାଲ ମୁହମ୍ମଦ ଅଖତର, ଓ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ପ୍ରତାପ ପ୍ରୀତିମୟଙ୍କ ସହ ସାକ୍ଷାତ କରି ଜନଗଣନା କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କମିଟି ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ

0: ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନଙ୍କ ସମେତ ବିଭିନ୍ନ ଜନପ୍ରତିନିଧି ଓ ଅଧିକାରୀ ଯୋଗ ଦେଇଥିଲେ। ବୈଠକରେ ବର୍ଷାଋତୁ ପୂର୍ବରୁ ନାଳନର୍ଦ୍ଦମା ସଫା, ଆଶ୍ରୟସ୍ଥଳର ପ୍ରସ୍ତୁତି, ଶୁଖିଲା ଖାଦ୍ୟ ଓ ଔଷଧ ମହଜୁଦ, ଯନ୍ତ୍ରଚାଳିତ ବୋଟ୍ ସଜାଗ ରଖିବା, କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ କରିବା ଏବଂ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ଉପରେ ଆଲୋଚନା ହୋଇଥିଲା। ଜିଲ୍ଲା ରେଡ୍କ୍ରସ୍ ଶାଖା ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିଶ୍ୱ ରେଡ୍କ୍ରସ୍ ଦିବସ 2026 ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସେବା ଓ ମାନବିକ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ଅଧିକାରୀଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ଏଥର କୃଷି ଏବଂ କୃଷି ଜୀବନର କଥା, ଆମ ଚାଷବାସ, କିନ୍ତୁ ପ୍ରଥମେ ଅବସର ବିଜ୍ଞାପନର।
2: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
3: ଅଂଶୁଘାତ ନ ହେବା ପାଇଁ ଦିନ 11:00 ଅପରାହ୍ନ 3:00 ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
2: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
3: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
2: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
3: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟେ ଜିଭ ପଦାକୁ ବାହାରି ଆସେ।
2: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
3: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1553333 ଯୋଗାଯୋଗ କରନ୍ତୁ।
2: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
4: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ୍।
5: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
4: କନକ ଜୁଏଲାରୀ, ବିଏସ୍ ମଲ, ଧୋବାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।
6: ସାବିତ୍ରୀ, ମୋ ଅଫିସ ଯାଉଛି।
7: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
6: ବାପରେ, ଏତେ ଟଙ୍କା!
7: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
6: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
7: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
8: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

0: ଭାଇ ସେଇଥିପାଇଁ ଆଜି ଆମେ ସୂଚାଇ ଦେବା ପାଇଁ ଚାହିଁବା ଯୋଉ ଆସନ୍ତାକାଲି ପାଳନ କରାଯାଉଛି ପୁରା ଅନ୍ତର୍ଜାତୀୟ ସ୍ତରରେ ଇଣ୍ଟରନ୍ୟାସନାଲ ଟି ଡେ।
1: ଆଉ ଗୋଟିଏ ଖବର ଗୌରା ଭାଇ,
0: କୋଉ କଥା ଭାଇ?
1: ପୃଥିବୀରେ ଯେତିକି ଚାହା ଉତ୍ପାଦନ କରାଯାଏ
0: ହଁ
1: ପ୍ରଥମ ଦେଶ ହେଲା ଚୀନ,
0: ହଁ
1: ତା ତଳକୁ ଭାରତ।
0: ହଁ ହଁ
1: ମାନେ ଏଇ ଦୁଇ ଦେଶ ମିଶିକି ପୃଥିବୀରେ ଯାହା ଚାହା ଉତ୍ପାଦନ ହେଉଛି ତାର 60% ଏମାନେ ଯୋଗେଇଥାନ୍ତେ।
0: ହଁ
1: ଅର୍ଥାତ୍ ଚାହା ଚାଷ କରିକି ମଧ୍ୟ ଆମ ଭାରତ ଦେଶ
0: ହଁ
1: ବେଶ ଆତ୍ମନିର୍ଭରଶୀଳ।
0: ହଁ ହଁ
1: ଆଉ ତୁମେ ଶୁଣିକି ଆଶ୍ଚର୍ଯ୍ୟ ହେବ, ଆମ କେନ୍ଦୁଝର ମାଟି ପାଣି ପବନ ଉତ୍ତମ ଚାହା ଚାଷ ପାଇଁ ମଧ୍ୟ
0: ପ୍ରଯୁଜ୍ୟ ରହୁଛି ଆଉ।
1: ପ୍ରଚୁର୍ଯ୍ୟ ରହୁଛି। ଏମିତି ତ ଆମ ତର୍ମାକାନ୍ତରେ
0: ହଁ
1: ଚାହା ଚାଷ,
0: ବାଂଶପାଳ ବ୍ଲକର ହଁ
1: ହଁ
0: ହଁ
1: ଏମିତି ତ ଆମ ବାଂଶପାଳ ବ୍ଲକର ତର୍ମାକାନ୍ତ ଅଞ୍ଚଳ ଚାହା ଚାଷ ପାଇଁ ବେଶ ପ୍ରସିଦ୍ଧି ଲାଭ
0: ହଁ
1: କରିଥିଲା,
0: ଚା
1: କିନ୍ତୁ
0: ବାଗାନ
1: ତାର
0: ଅଛି ନା ଆଉ।
1: ହଁ ରକ୍ଷଣାବେକ୍ଷଣରେ କ'ଣ ଟିକେ ଅସୁବିଧା ହେଲା ବୋଲି ସିନା ସେଇଟା ବର୍ତ୍ତମାନ ପଡ଼ିଆ ପଡ଼ିଗଲା,
0: ହଁ ହଁ
1: କିନ୍ତୁ ମାନେ ବେସରକାରୀ ଭାବରେ ବର୍ତ୍ତମାନ ମଧ୍ୟ ଚାହା ଚାଷ ଆମ ଜିଲ୍ଲାରେ ମଧ୍ୟ ହେଉଛି।
0: ହଉଛି ସେଇ କଥା, ସେଇ କଥା ମାଧ୍ୟ ଭାଇ। ତେବେ ସେଇ କଥା ତ ଆମେ ଆଲୋଚନା କରିଲେ, ହେଲେ ଦେଖ ଆଜି ଆଜି ହଉଛି ମେ ମାସର 20 ତାରିଖ, ଆଜି ପୁରା ବିଶ୍ୱ ସ୍ତରରେ ପାଳନ କରାଯାଉଛି ୱାର୍ଲଡ ବି ଡେ ବା
1: ହଁ
0: ବିଶ୍ୱ
1: ହଁ
0: ମହୁମାଛି ଦିବସ।
1: ଗୌରା ଭାଇ,
0: ହଁ ଭାଇ
1: ବୈଜ୍ଞାନିକ ମାନେ ଆମକୁ ସୂଚାଇ ଦେଇ ସାରିଛନ୍ତି, ଯୋଉଦିନ ମହୁମାଛି
0: ହଁ
1: ଏ ପୃଥିବୀରେ ଦେଖାଯିବ ନାହିଁ
0: ହୁଁ
1: ସେଇଦିନ ଏ ମଣିଷ ସମାଜ ମଧ୍ୟ ରହିବ ନାହିଁ।
0: ହଁ ଏ କାହିଁକି ସେଇ କଥା କେମିତି କ'ଣ ହେଲା ମୁଁ କିଛି ବୁଝିପାରୁନି ତ।
1: ହଁ ତମେ ନୂଆ ନୂଆ ଚାଷରେ ହାତ ଦେଇଛ, ଏତେ ଗହିରକୁ ତୁମର ଚାଷ
0: ପଶି
1: ନାହିଁ।
0: ନାହିଁ
1: ହଁ
0: ହଁ
1: ହଁ
0: ହଁ
1: ତେବେ ବୈଜ୍ଞାନିକ ମାନେ ଏଇଟା ଆଶା କରୁଛନ୍ତି,
0: ହଁ ହଁ
1: ଯେକୌଣସି ଫସଲ ଉତ୍ପାଦନ ପାଇଁ
0: ହଁ
1: ତାର ପରାଗ ସଙ୍ଗମ ନିହାତି ଦରକାର,
0: ଦରକାର ଠିକ
1: ଆଉ
0: କଥା,
1: ପରାଗ ସଙ୍ଗମ ପାଇଁ ମହୁମାଛି
0: ମହୁମାଛି
1: ହେଲା
0: ନିହାତି ଦରକାର।
1: ନିହାତି ଦରକାର।
0: ହଁ ମାଧ୍ୟ
1: ଆଉ
0: ଭାଇ
1: ଯୋଉଦିନଠୁ ମହୁମାଛି ପରାଗ ସଙ୍ଗମ କରିବ ନାହିଁ
0: ହଁ
1: ଏ ଚାଷୀ କୂଳକୁ କାହିଁକି ସମଗ୍ର ମାନବ ଜାତିକୁ ଖାଇବା ପାଇଁ ମିଳିବ ନାହିଁ।
0: ଆଉ ସେଇ ଅନୁଯାୟୀ ଆମେ ମାନେ ଯଦି ଚାଷ ନ କରିବା, ମହୁମାଛିର ଚାହିଦା ନ ରଖିବା, ତାହେଲେ ଯୋଉ ଖାଦ୍ୟ ସମସ୍ୟା ନିହାତି ଭାବରେ ଆମେ ଅସୁବିଧାର ସମ୍ମୁଖୀନ ହେବା ଆଉ।
1: ବୈଜ୍ଞାନିକ ପଦ୍ଧତିକୁ ଆମେ ଚାଷ କ୍ଷେତ୍ରରେ ପ୍ରୟୋଗ କଲେ ମଧ୍ୟ
0: ହଁ
1: କିନ୍ତୁ
0: ହଁ
1: ମହୁମାଛିର ଆବଶ୍ୟକତା
0: ହଁ
1: ରହିଥିଲା, ରହିଛି ଆଉ ରହିଥିବ ମଧ୍ୟ,
0: ମଧ୍ୟ
1: କିନ୍ତୁ ମହୁମାଛି ରହିବା ପାଇଁ ଉପଯୁକ୍ତ ପରିବେଶ ଆମେ ସମସ୍ତେ ଦେଖିଛେ,
0: ହଁ ହଁ
1: ଗଛ ଡାଳ ଉପରେ
0: ହଁ
1: କୋଉ ପଥର ସନ୍ଧିରେ କିମ୍ବା ଉଚ୍ଚା ଉଚ୍ଚା
0: ଜାଗାରେ
1: ମନ୍ଦିର ଜାଗାରେ
0: ହଁ ହଁ
1: ଏମିତି ଜାଗାରେ
0: ତାର ବସା ବାନ୍ଧିଥାଏ,
1: ମହୁମାଛି ତାର ବସା ବାନ୍ଧିଥାଏ
0: ହଁ
1: ଆଉ ତାକୁ ଅତି ନିରାପଦ ଜାଗା ହେଇଥିବ
0: ହଁ
1: ଯେଉଁଠିକି ଲୋକବାକ ସହଜରେ ପହଞ୍ଚି ପାରୁନଥିବେ।
0: ହଁ
1: ଏମିତି ପରିବେଶ ହେଲେ ମହୁମାଛି ତାର ବଂଶ ବିସ୍ତାର ଭଲ ଭାବରେ କରିଥାଏ।
0: ହଁ
1: ଆଉ ବର୍ତ୍ତମାନ ସମୟରେ ଦେଖ ଆମର କଳକାରଖାନା ଗଢ଼ି ଉଠୁଛି, ଘୋଡ଼ା ଗାଡ଼ି ଦିନରାତି ଘୁଁ ଘୁଁ ଚାଲୁଛି, ସେଥିପାଇଁ ଯଥାସମ୍ଭବ ଆମର ଯେଉଁ ଗଛ କଟା ତାକୁ ପ୍ରତିହତ କରିବା, କିନ୍ତୁ କଳକାରଖାନା ଗଢ଼ିବା ପାଇଁ ତ ଗଛ କଟା ହେବ, ହେଲେ ମହୁମାଛିଙ୍କ ରହଣି ପାଇଁ ଯେମିତି ପରିବେଶ ସୃଷ୍ଟି ହେଇପାରିବ ସେଥିପାଇଁ ପର୍ଯ୍ୟାପ୍ତ ଗଛ ରୋପଣ କରିବାର ମଧ୍ୟ ଆବଶ୍ୟକତା ରହିଛି
0: ରହିଛି ସେଇ କଥା ମାଧ୍ୟ ଭାଇ। ଆଜି ଯୋଉ ଆମେ ପାଳନ କରୁଛନ୍ତି ବିଶ୍ୱ ମହୁମାଛି ଦିବସ,
1: ହଁ
0: ତମେ ମାଧ୍ୟ ଭାଇ ଜାଣିଲେ ଖୁସି ହେବ, ଦେଖ ମଣିଷ ଜୀବନରେ ଆମର ମଧୁ ବା ମହୁର ଯଥେଷ୍ଟ ଭାଇ ଗୁରୁତ୍ୱ ରହିଛି।
1: ଏ ଛୁଆଟି ଯେତେବେଳେ ଜନ୍ମ ହୁଏ
0: ହଁ ବା
1: ଅନେକ ପ୍ରଥମେ ତାକୁ ମହୁ ଟିକେ ଚଟେଇ ଦିଅନ୍ତି,
0: ଆହୁରି ମଧ୍ୟ ଦେଖ ମାଧ୍ୟ ଭାଇ ଆମର ମହୁକୁ ଶାସ୍ତ୍ରରେ ଅମୃତ ସବି ଭାଇ ତୁଳନା କରାଯାଇଛି ପୁରା।
1: ସେଇବା କହିଲି, ଛୁଆ ଜନ୍ମ ହେଲା ମାତ୍ରେ ପ୍ରଥମେ ତାକୁ ପୂର୍ବରୁ ମହୁ ଚଟେଇ ଦିଆ ହଉଥିଲା,
0: ହଁ
1: କିନ୍ତୁ ବର୍ତ୍ତମାନ ଆମର ବିଜ୍ଞାନ କହିଲାଣି
0: ହଁ
1: ମହୁରେ ମଧ୍ୟ ଛୋଟ ପିଲା ପାଇଁ କ'ଣ କିଛି ବିପଦ
0: ଥାଇପାରେ,
1: ଥାଇପାରେ ସେଥିପାଇଁ କଷ କ୍ଷୀର ହେଲା
0: ମା କ୍ଷୀର ଯୋଉ କଷ କ୍ଷୀର,
1: ହଁ ହଁ
0: ହଁ
1: ସେଇଟା ହେଲା ନବଜାତ ଶିଶୁ ପାଇଁ ଅମୃତ।
0: ହଁ ଆଉ ମାଧ୍ୟମେ ଦେଖ ଏମିତି ତ ମହୁମାଛି ମହୁ ଚାଷ ଆମର ଚାଷୀ ଭାଇ ଓ ଭଉଣୀ ମାନେ ବହୁତ ମାତ୍ରାରେ ବି କରୁଛନ୍ତି, ଆଉ ପ୍ରାୟତଃ ଦେଖିବ ସମସ୍ତଙ୍କ ଘରେ ଟିକେ ଟିକେ ମହୁ ରହିଥିବ ନିଶ୍ଚିତ ଭାବରେ, ଖାସ କରିକି ଏଇ ଥଣ୍ଡା ଦିନରେ।
1: ଥଣ୍ଡା ଦିନରେ କ'ଣ ବର୍ଷ ସାରା ମଧ୍ୟ ରହୁଛି,
0: ହଁ
1: ଥଣ୍ଡା ଦିନେ ଇଆର ଉପଯୋଗ ବେଶୀ,
0: ହଁ
1: କାହିଁକି ନା
0: ହଁ
1: ଏ ଥଣ୍ଡା ସର୍ଦ୍ଦି ଟିକେ ହେଇଗଲା,
0: ହଁ
1: ମା ତୁଳସୀ ପତ୍ର ରସ,
0: ହଁ ହଁ
1: ଅଦା ରସ,
0: ହଁ
1: ମହୁ ଏଗୁଡ଼ାକ ମିଶେଇକି ଯଦି ଛୋଟ ପିଲାଙ୍କୁ ସେ ଚାଟିବା ପାଇଁ ମଧ୍ୟ ଦେଇ ଦେଉଛି, ସେଇ ସେତିକିରେ ଥଣ୍ଡା କାଶ ସବୁ
0: ଟଳିଯିବ,
1: ଟଳି ଯାଉଛି।
0: ସେଇ କଥା ମାଧ୍ୟ ଭାଇ। ହେଲେ ସବୁଠାରୁ ବଡ଼ କଥା ହେଉଛି ଆମେ ଯୋଉ ମହୁମାଛି କଥା ଆମେ ଆଲୋଚନା କରୁଛନ୍ତି, ସେଇ ମହୁ ଚାଷ ଆମେ କେମିତି କରିବା, କୋଉ ଉପାୟରେ କଲେ ଯାଇକି ଭଲ 2 ପଇସା ଲାଭବାନ ହେଇପାରିବା, ସେଇ ବିଷୟରେ ତ ଜାଣିବା ଦରକାର କି ନାହିଁ କହିଲ ଦେଖିବା।
1: ଆଜି ଯେତେବେଳେ ସମଗ୍ର ପୃଥିବୀରେ ମହୁ ଦିବସ ପାଳନ
0: ପାଳନ
1: କରାଯାଉଛି,
0: କରାଯାଉଛି ହଁ
1: ସେଥିପାଇଁ ମହୁ କେମିତି କାଳ କାଳ ପାଇଁ ବଞ୍ଚି ରହିବ
0: ହଁ
1: ଏକଥା ତ ସମସ୍ତେ ଚିନ୍ତା କରିବା ଉଚିତ
0: ଉଚିତ ହଁ।
1: ହେଲେ ଗୌରା ଭାଇ
0: ମୂଳ କଥା ହଉଛି କେମିତି ଆମେ କରିବା,
1: କେମିତି କରିବା?
0: ସେଇ କଥା ମାଧ୍ୟମ ଭାଇ ହେଲେ ବୈଠକ ଘର ତ ଆମର ଟିକେ ଗାନ ବଜଣା ଭାଗେ ହୁଏ, ପ୍ରଭୁଙ୍କର ନାଁ ଟିକେ କାର୍ଯ୍ୟକ୍ରମରେ ନେବା, ତାପରେ କାର୍ଯ୍ୟକ୍ରମ ଯୋଉ ମହୁ ଚାଷ ତମେ କେମିତି କଣ ଆମେ କରିପାରିବା ସେଇ ବିଷୟରେ ଆଜି ବ୍ୟବସ୍ଥା ମୁଁ କରିଛି ବୈଠକ ଘରେ।
1: ହେଲା ହେଲା, ତାହେଲେ ତମେ ଠାକୁରଙ୍କ ନାଁ ମାନେ ସର୍ବନିୟନ୍ତା, ତାଙ୍କରି ହାତରେ ତ ସବୁକିଛି ରହିଲା,
0: କିଛି ସମସ୍ତଙ୍କୁ
1: ଚାହିଁବେ ରଖିବେ ତାହେଲେ ତାରିବେ। ତାଙ୍କରି ନାଁ ପ୍ରଥମେ କାର୍ଯ୍ୟକ୍ରମରେ ଶୁଣି ନେବା।

0: ମାଧିଆ ଭାଇ ଦେଖ, ପ୍ରଭୁଙ୍କର ନାଁ ତ କାର୍ଯ୍ୟକ୍ରମ ନେଲେ ହେଲେ ମୂଳରୁ ଯୋଉ ପ୍ରଶ୍ନବାଚୀ ସୃଷ୍ଟି ହେଇଛି, ଯୋଉ ମହୁ ଚାଷ ଆମେ କେମିତି କଣ କରିବା, ଆଜି ଯୋଉ ପାଳନ କରାଯାଉଛି ବିଶ୍ୱ ମହୁମାଛି ଦିବସ, ଏଇ ବିଷୟରେ ବି ଆମ ଚାଷୀ ଭାଇ ଓ ଭଉଣୀମାନେ ବି ଜାଣିବା ଦରକାର। ମହୁ ଚାଷକୁ କେମିତି କଣ ଆମେ କୋଉ ଉପାୟରେ ଚାଷ କଲେ ଭଲ ଦୁଇ ପଇସା ଲାଭବାନ ହେଇପାରିବା, ସେଇ ବିଷୟରେ ବି ଅନେକ ଥର ଆମେ ବୈଠକ ଘରେ ଚାଷୀ ଭାଇ ଭଉଣୀମାନଙ୍କୁ ଶୁଣେଇଛନ୍ତି।
1: ଭାଇ ଏମିତି ତ ଆମ କେନ୍ଦୁଝର ବଣ ପାହାଡ଼ ଘେରା ଅଞ୍ଚଳ ଅନେକଟା ଅଛି,
0: ହଁ,
1: ଏଇଠୁ ଜଣାପଡ଼ୁଛି ଆମ କେନ୍ଦୁଝରରେ ମହୁମାଛି ମଧ୍ୟ ନିଶ୍ଚୟ ଭଲ ଭାବରେ ପାଳନ ହେଇପାରିବ। ବଡ଼ କଥା ହେଲା ମହୁମାଛି କେମିତି ପାଳନ କରିବା, ସେ ବାବଦରେ ଯଦି ଆମର କିଛି ଅଭିଜ୍ଞତା ଥିବ କିମ୍ବା କାହା ପାଖରୁ ତାଲିମ ପାଇଲେ ଆମେ ଏତକ କରିପାରିବା, ସେଇ ସେତକ ଯଦି ସୂଚନା ଆମେ ପାଇପାରିଲେ ତାହେଲେ ମହୁ ଚାଷ ମଧ୍ୟ ନିଶ୍ଚୟ
0: କରାଯାଇପାରିବ। ସେଇ କଥା ମାଧ୍ୟ ଭାଇ, ଆଜି ଯୋଉ ପାଳନ କରାଯାଉଛି ୱାର୍ଲଡ ବି ଡେ ବା ବିଶ୍ୱ ମହୁମାଛି ଦିବସ, ସେଇ ମହୁ ଚାଷ ସମ୍ପର୍କରେ ଆଜି ବୈଠକ ଘରେ ଆଲୋଚନା ଟିକେ ଶୁଣିବା। ଆଉ ଏଇ ବିଷୟରେ ଆଲୋଚନା କରୁଛନ୍ତି ଡକ୍ଟର ଆୟୁର୍ଦେହୀ ମିଶ୍ର। ଆପଣ
1: ତାହେଲେ ମହାଶୟ ତ ଆସି ପହଞ୍ଚି ଗଲେଣି, ଏଥର ସେ ଆଲୋଚନା କରନ୍ତୁ ମହୁ ଚାଷ ସମ୍ପର୍କରେ, ଆମେ ଦୁଇ ଭାଇ ଏଠି ଶୁଣିବା।
2: ମହୁ ମାଛି ପାଳନ ବର୍ଷ କରାଯାଇଥାଏ, କିନ୍ତୁ ମହୁ ଯୋଉଟା ପାଇବା ପାଇଁ ତାର ଗୋଟେ ଯୋଉ ସମୟ ଅଛି ସେଇଟା ହଉଛି ବସନ୍ତ ଋତୁ। ମୁଖ୍ୟତଃ ଆମେ ବର୍ଷକୁ ଚାରି ଭାଗରେ ଆମେ ବିଭକ୍ତ କରିଥାଉ, ସେ ଗୋଟିଏ ହେଲା ବସନ୍ତ ଋତୁ, ଗ୍ରୀଷ୍ମ ଋତୁ, ବର୍ଷା ଋତୁ ଏବଂ ଶୀତ ଋତୁ। ଜାନୁଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ବସନ୍ତ ଋତୁ କୁହାଯାଏ, ଏପ୍ରିଲରୁ ମଇ ମାସ ପର୍ଯ୍ୟନ୍ତ ଗ୍ରୀଷ୍ମ ଋତୁ, ଜୁନରୁ ସେପ୍ଟେମ୍ବର ବର୍ଷା ଋତୁ, ଅକ୍ଟୋବରରୁ ଡିସେମ୍ବର ଶୀତ ଋତୁ। ଆଉ ଏଇ ବର୍ଷ ଯାକ ଆମେ ମହୁମାଛି ପାଳନ କରିବା, କିନ୍ତୁ ମହୁ ପାଇବା ପାଇଁ ଜାନୁଆରୀରୁ ମାର୍ଚ୍ଚ ମାସ ହେଉଛି ଉତ୍କୃଷ୍ଟ ସମୟ, ତେଣୁ ଏହି ସମୟରେ ଆମେ ମହୁ ମାଛିଠୁ ମହୁ ପାଇପାରିବା। ସେଥିପାଇଁ ଏହି ସମୟରେ ମହୁ ବାକ୍ସରେ ଯେହେତୁ ମହୁ ସଂଗ୍ରହ ମହୁମାଛିମାନେ କରିଥାନ୍ତି, ତେଣୁ ଏ ଗୋଟିଏ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ସମୟ। ଏହି ସମୟରେ ମହୁମାଛି ସକ୍ରିୟ ହୋଇଥାନ୍ତି ଏବଂ ସେମାନଙ୍କର ଦଳ ମଧ୍ୟ ବିଭାଜିତ ହୋଇଥାଏ, ତେଣୁ ମହୁ ବାକ୍ସର ଉପଯୁକ୍ତ ରକ୍ଷଣାବେକ୍ଷଣ ନକଲେ ମହୁମାଛି ମହୁ ବାକ୍ସ ଛାଡ଼ି ଚାଲିଯିବାର ସମ୍ଭାବନା ଥାଏ। ଏଥିପାଇଁ କେତେଗୁଡ଼ିଏ ସତର୍କତା ଗ୍ରହଣ କରିବା। ଏହି ସମୟରେ ଆମେ ଗଛରେ ଅଧିକ ଫୁଲ ଫୁଟୁଥିବାରୁ ମହୁମାଛି ମହୁ ସଂଗ୍ରହ କରିବାରେ ଅଧିକ ସକ୍ରିୟ ହୋଇଉଠନ୍ତି ଏବଂ ପରିବେଶ ଅନୁକୂଳ ଥିବାରୁ ମହୁ ବାକ୍ସରେ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ, ମହୁ ବାକ୍ସର ସ୍ଥାନଭାବ ଦେଖାଯାଇଥାଏ ଏବଂ ମହୁ ବାକ୍ସ ମଧ୍ୟରେ ଉତ୍ତାପ ମଧ୍ୟ ବୃଦ୍ଧି ପାଇଥାଏ, ଫଳରେ ମହୁମାଛିମାନେ ମହୁ ବାକ୍ସ ଛାଡ଼ି ଉଡ଼ିଯିବାର ସମ୍ଭାବନା ଥାଏ କିମ୍ବା ରାଣୀ ଖୋପ ସୃଷ୍ଟି କରି ଦଳର ବିଭାଜନ ହେବାର ସମ୍ଭାବନା ଥାଏ। ତେଣୁ ମହୁ ବାକ୍ସର ଉତ୍ତାପ ହ୍ରାସ କରିବା ପାଇଁ ଅଣ୍ଡା ଥାକ ଉପରେ ଗୋଟିଏ କିମ୍ବା ଆବଶ୍ୟକ ତଳେ ଦୁଇଟି ମହୁ ଥାକ ରଖନ୍ତୁ, ଫଳରେ

ମହୁବାକ୍ସ ମଧ୍ୟରେ ଉତ୍ତାପ ହ୍ରାସ ପାଇଥାଏ ଏବଂ ମହୁମାଛିମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ପାଏ। ଦ୍ୱିତୀୟରେ ସବଳ ମହୁମାଛି ଦଳରେ ଅଣ୍ଡା ଥାକ ଥିବା ଫ୍ରେମ୍ରୁ ମାଛି ଝାଡ଼ି ଅନ୍ୟ ଦୁର୍ବଳ ମହୁମାଛି ଥିବା ମହୁବାକ୍ସରେ ରଖନ୍ତୁ ଏବଂ ସେହି ସ୍ଥାନରେ ଗୋଟିଏ ଖାଲି ଫ୍ରେମ୍ ଦିଅନ୍ତୁ। ତୃତୀୟରେ ଅଣ୍ଡା ଥାକରେ ଥିବା ପୁରୁଣା ଫେଣା କାଟି ମହୁ ଥାକରେ ଲଗାନ୍ତୁ ଓ ସେହି ସ୍ଥାନରେ ଖାଲି ଫ୍ରେମ୍ ଦିଅନ୍ତୁ। ଏହାଫଳରେ ମହୁମାଛି ଶୀଘ୍ର ମହୁ ଥାକ ତିଆରି କରିଥାଏ ଏବଂ ମହୁ ସଂଗ୍ରହ କରି ରଖିଥାଏ। ଚତୁର୍ଥରେ ମହୁ ଥାକରେ ଥିବା ଫ୍ରେମ୍ ଗୁଡ଼ିକୁ ପରୀକ୍ଷା କରନ୍ତୁ, ବିଶେଷତଃ 7 ଦିନରେ ଥରେ ଏହି ସମୟରେ ପରୀକ୍ଷା କରିବା ଉଚିତ। ଏଥିରେ ମହମ ମୁଦ ଲାଗିଥିଲେ ମହମ ମୁଦକୁ କାଟିଦେବେ ଏବଂ ମହୁ ନିଷ୍କାସନ ଯନ୍ତ୍ର ସାହାଯ୍ୟରେ ମହୁ ନିଷ୍କାସନ କରନ୍ତୁ। ସବୁବେଳେ ମନେ ରଖନ୍ତୁ, ମହୁ ନିଷ୍କାସନ ଯନ୍ତ୍ର ସାହାଯ୍ୟରେ ମହୁ ନିଷ୍କାସନ କଲେ ଉତ୍କୃଷ୍ଟ ଧରଣର ମହୁ ମିଳିଥାଏ ଏବଂ ମହୁ ଫେଣା ନଷ୍ଟ ହୋଇନଥାଏ। କିନ୍ତୁ ଆପଣ ଯଦି ଚୁପୁଡ଼ିକିରି କରିବେ ତାଦ୍ୱାରା ମହୁ ଫେଣା ନଷ୍ଟ ହୋଇଯିବା ସମ୍ଭାବନା, ତେଣୁ ମହୁ ଫେଣା କଦାପି ନଷ୍ଟ କରନ୍ତୁ ନାହିଁ। ମହୁ ଫେଣା ପାଇଁ ଯେଉଁ ମହୁ ନିଷ୍କାସନ ଯନ୍ତ୍ର ମିଳୁଛି ସେଥିରୁ ଆପଣ ମହୁ ନିଷ୍କାସନ କରନ୍ତୁ। ପଞ୍ଚମରେ, ଏହି ସମୟରେ ମହୁବାକ୍ସରେ କର୍ମୀ ମହୁମାଛିମାନେ ମହୁ ଫେଣାର ତଳଧାରରେ ରାଣୀ ଖୋପ ବା କୁଇନ୍ ସେଲ୍ ତିଆରି କରିଥାନ୍ତି। ଏହି ରାଣୀ ଖୋପ ସୃଷ୍ଟି ହେଲେ ମହୁବାକ୍ସରେ ଥିବା ରାଣୀ ମହୁମାଛିକୁ ବାହାର କରିଦିଅନ୍ତୁ ଏବଂ ଗୋଟିଏ ରାଣୀ ଖୋପ ରଖି ଅନ୍ୟଗୁଡ଼ିକୁ ନଷ୍ଟ କରିଦିଅନ୍ତୁ। ଏହାଦ୍ୱାରା ମହୁବାକ୍ସରେ ନୂଆ ରାଣୀ ଜନ୍ମ ହୋଇ ଅଧିକ ଅଣ୍ଡା ଦେଇଥାଏ ଓ ଦଳକୁ ସୁଦୃଢ଼ କରିଥାଏ। ଏହାଦ୍ୱାରା ମଧ୍ୟ ପ୍ରାକୃତିକ ଉପାୟରେ ଯେଉଁ ଦଳର ବିଭାଜନ, ତାଙ୍କ ଦଳ ଭିତରେ ଯେଉଁ ବିଭାଜନ ହେବାର ଥାଏ ତାହା ହୋଇନଥାଏ। ଆପଣ ମହୁବାକ୍ସ ମୁଁ ଯେଉଁ କହିଲି ପରୀକ୍ଷା କରିବା ପାଇଁ, ପ୍ରତି 7 ଦିନରେ ଥରେ ପରୀକ୍ଷା କରିବେ, ଯଦି ରାଣୀ ଖୋପ ତିଆରି ହେଲା ଜାଣିବେ ଯେ ଏମାନେ ଉଡ଼ିଯିବାର ସମ୍ଭାବନା ଅଛି, ଦଳ ବିଭାଜନ ହେବାର ସମ୍ଭାବନା। ସେ ଫେଣାର ତଳଭାଗରେ ବଙ୍କା ହୋଇକିରି ଆପଣ ବାହାରିଥିବ, ସେଥିରୁ ଜାଣିବେ ଯେ ଏମାନେ ରାଣୀ ଖୋପ ତିଆରି କରୁଛନ୍ତି ଏବଂ ବିଭାଜିତ ହୋଇକି ଚାଲିଯିବାର ସମ୍ଭାବନା ଅଛି। ସେହି ସମୟରେ ଆପଣ ରାଣୀ ଖୋପ ଗୁଡ଼ିକ ନଷ୍ଟ କରି ଗୋଟିଏ ରାଣୀ ଖୋପ ରଖନ୍ତୁ ଏବଂ ରାଣୀଟିକୁ ଯଦି ବାହାର କରିଦେବେ, ପୁରୁଣା ରାଣୀକୁ ବାହାର କରିଦେବେ, ସେଥିରେ ଆପେ ଆପେ ନୂଆ ରାଣୀ ସୃଷ୍ଟି ହେବ, ଅଧିକ ଅଣ୍ଡା ଦେଇ ଦଳ ସୁଦୃଢ଼ କରିବ। ତାପରେ ଦେଖନ୍ତୁ, ମହୁବାକ୍ସର ଉପରପଟାର ଯେଉଁ ତଳଭାଗରେ ଯଥେଷ୍ଟ ମହୁମାଛି ଲାଗିଲେ ଏହି ଦଳକୁ ଆମେ ସବଳ ଦଳ କହିଥାଉ। ତେଣୁ ଏହିପରି ଦଳକୁ ଆବଶ୍ୟକ ହେଲେ ଆମେ ଦୁଇ ଦଳରେ ବିଭାଜନ କରିପାରିବା ଏବଂ ଦଳ ବିଭାଜନ କରି ମଧ୍ୟ ନୂଆ ମହୁବାକ୍ସ ତିଆରି କରିପାରିବା, ସେଥିରେ ଏହି ଦଳକୁ ରଖିପାରିବା ଏବଂ ଏହାକୁ ବିକ୍ରି କରି, ଦଳକୁ ବିକ୍ରି କରି ବା ମହୁବାକ୍ସକୁ ବିକ୍ରି କରି ଆମେ ବେଶ 2 ପଇସା ପାଇପାରିବା। ତାପରେ ଏହି ସମୟରେ ଆବଶ୍ୟକ ସ୍ଥଳେ କୃତ୍ରିମ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରନ୍ତୁ ଏବଂ ତାକୁ ମହୁବାକ୍ସରେ ଦିଅନ୍ତୁ। କୃତ୍ରିମ ଖାଦ୍ୟ କିଭଳି ତିଆରି କରିବା ସେ ବିଷୟରେ ମୁଁ କହୁଛି। ସେଥିପାଇଁ ଆପଣ 500 ଗ୍ରାମ ଚିନି ନିଅନ୍ତୁ, 1 ଲିଟର ଫୁଟା ପାଣିକୁ ଥଣ୍ଡା କରିକି ସେଥିରେ 500 ଗ୍ରାମ ଚିନି ଗୋଳେଇ ଦିଅନ୍ତୁ ଏବଂ ଗୋଟେ ଦ୍ରବଣ ତିଆରି କରନ୍ତୁ, ସିରା ଭଳିଆ କରନ୍ତୁ, କିମ୍ବା 500 ଗ୍ରାମ ମହୁକୁ ନେଇ ସେଥିରେ 300 ମିଲିଲିଟର ପାଣିରେ ଗୋଳାଇ ଗୋଟିଏ ଦ୍ରବଣ ତିଆରି କରନ୍ତୁ। ତାପରେ ଏକୁ ନେଇ ଆପଣ ମହୁବାକ୍ସରେ ଦିଅନ୍ତୁ। ସେଇଟା ଦେବେ କିଭଳି ନା, ଗୋଟିଏ ଟିଣ ଡବା ହଉ ବା ଗୋଟେ ପ୍ଲାଷ୍ଟିକ ଡବା ହଉ, ଚଉଡ଼ା ମୁହଁ ଥିଲା ଭଳିଆ ଡବାଟେ ନିଅନ୍ତୁ, ତା ଠିପିଟି କାଢ଼ି ଦିଅନ୍ତୁ, ତା ଦେହରେ ଦ୍ରବଣ ରଖନ୍ତୁ ଏବଂ ମୁହଁଟିକୁ ମୋଟା କନାରେ ବାନ୍ଧି ଦିଅନ୍ତୁ। ତାପରେ ଆପଣ ଯେଉଁ ଅଣ୍ଡା ଥାକ ଅଛି, ଅଣ୍ଡା ଥାକ ଉପରେ ଯେଉଁ ଫ୍ରେମ୍ ଥିବ ସେ ଫ୍ରେମ୍ ଉପରେ 2 କାଠି ଦେଇଦିଅନ୍ତୁ। ତାପରେ ମୁହଁ ତଳକୁ କରିକି ରଖନ୍ତୁ, ତା ଉପରେ ଆପଣ ସୁପର ଚାମ୍ବର ବିନା ଫ୍ରେମ୍ରେ ଆପଣ ସୁପର ଚାମ୍ବର ଦେଇକରି ଘୋଡ଼ଣୀ ଦେଇଦିଅନ୍ତୁ, ଫଳରେ ତା ଦେହରୁ ମହୁ ସେମାନେ ଖାଇକରି ବଞ୍ଚିବେ। ଏହିଭଳି ଭାବରେ କୃତ୍ରିମ ଖାଦ୍ୟ ମହୁମାଛିମାନଙ୍କୁ ଦେଇପାରିବେ, ଯେମିତି ମଣିଷମାନଙ୍କୁ ରୋଗ ହେଉଛି ମହୁମାଛିକୁ ମଧ୍ୟ ସେହିଭଳି ରୋଗ ଦେଖାହୁଏ। ପୋକମାନେ କେତେବେଳେ ଅନିଷ୍ଟକାରୀ ପୋକ ମଧ୍ୟ ଅଛନ୍ତି, ଏ ମହୁମାଛିମାନଙ୍କୁ ଆକ୍ରମଣ କରନ୍ତି ଏବଂ ମହୁମାଛିକୁ ମାରିଦିଅନ୍ତି। ସେଥିପାଇଁ କେତେବେଳେ ରୋଗ ବିଷୟରେ ବର୍ତ୍ତମାନ ଆଲୋଚନା କରୁଛି, ଏହା ପ୍ରତି ଆପଣ ଟିକେ ଯତ୍ନବାନ ହେବେ। ଗୋଟିଏ ହେଲା ଥାଇସାକ୍ ବ୍ରୁଡ୍, ଏହାର ଲକ୍ଷଣ ହେଲା ମହୁମାଛିର ଶାବକ ଏକ ପ୍ରକାର ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି ଓ ସେଗୁଡ଼ିକ ଥଳି ସଦୃଶ ହୋଇଯାଆନ୍ତି, ଥାଇସାକ୍ ବ୍ରୁଡ୍ ରୋଗ କୁହାଯାଏ। ମୃତ ଶାବକ ମାଛିର ମୁଣ୍ଡପଟ କଳା ପଡ଼ିଯାଇଥାଏ ଓ ଖୋପର ମୁହଁରେ ରହିଥାଏ। ଆକ୍ରାନ୍ତ ମହୁ ଫଣାରେ ମହୁ ମୁଦ ଦବି ଯାଇଥାଏ କିମ୍ବା ସେଥିରେ ଛିଦ୍ର ସୃଷ୍ଟି ହୋଇଥାଏ। ଆକ୍ରାନ୍ତ ଶାବକ ଗୁଡ଼ିକ ହଳଦିଆ କିମ୍ବା ପାଉସିଆ ରଙ୍ଗର ହୋଇଯାଆନ୍ତି ଏବଂ କ୍ରମଶଃ କଳା ପଡ଼ି କାତି ସଦୃଶ ଖୋପର ତଳଭାଗରେ ରହିଯାଆନ୍ତି। ସେଥିପାଇଁ ପ୍ରତିକାର ବ୍ୟବସ୍ଥା ହେଲା, ଆକ୍ରାନ୍ତ କିମ୍ବା କଳା ପଡ଼ିଥିବା ଫେଣା ଗୁଡ଼ିକ ସଂଗ୍ରହ କରି ତାକୁ ପୋଡ଼ି ଦିଅନ୍ତୁ ବା ନଷ୍ଟ କରିଦିଅନ୍ତୁ। ତୃତୀୟରେ, ଦୁର୍ବଳ ଦଳଗୁଡ଼ିକୁ ମିଶ୍ରଣ କରି ଏକ ସବଳ ଦଳରେ ପରିଣତ କରନ୍ତୁ। ତୃତୀୟରେ, ଆକ୍ରାନ୍ତ ମାଛି ଦଳ ଥିବା ବାକ୍ସର ପ୍ରତ୍ୟେକ ଅଂଶକୁ ପଟାସିୟମ୍ ପରମାଙ୍ଗାନେଟ୍ ଦ୍ରବଣର ଯେଉଁ ପାଣି ତିଆରି କରନ୍ତୁ ଏବଂ ସେଥିପାଇଁ ଆପଣ 50 ଗ୍ରାମ ପଟାସିୟମ୍ ପରମାଙ୍ଗାନେଟ୍ 1 ଲିଟର ପାଣିରେ ତାକୁ ଗୋଳାଇ ତିଆରି କରନ୍ତୁ। 3-4 ଥର ବାକ୍ସର ବିଭିନ୍ନ ଅଂଶକୁ ବୁଡ଼ାଇକି ରଖନ୍ତୁ, ତାପରେ ତାକୁ ବାହାର କରିଦେଇକରି ସ୍ୱଚ୍ଛ ଜଳରେ 20-30 ମିନିଟ ପର୍ଯ୍ୟନ୍ତ ବୁଡ଼ାଇକିରି ସଫା କରିଦିଅନ୍ତୁ। ଏହାଦ୍ୱାରା ଆପଣ ମହୁ ବାକ୍ସର ବିଭିନ୍ନ ଅଂଶ ବିଶୋଧିତ ହୋଇଯିବ ଏବଂ ସେହି ଯେଉଁ ଭୂତାଣୁଟି ଆମର ମାଛକୁ ଆକ୍ରମଣ କରୁଛି ସିଏ ନଷ୍ଟ ହୋଇଯିବ। ତାପରେ ଆପଣ ତାକୁ ଧୋଇଦେଇକି ଖରାରେ ଟିକେ ଶୁଖେଇ ଦେଇକରି ତାପରେ ଆପଣ ପୁଣି ଯେମିତି ରଖିବା କଥା ସେମିତି ମହୁ ବାକ୍ସକୁ ରଖିଦିଅନ୍ତୁ।
আচ্ছা, এই ভূতাণু অষ্টপদী পোক দ্বারা বা গোটে মাইট দ্বারা ব্যাপি থাকে, তেমন এর প্রাদুর্ভাব নিয়ন্ত্রণ করা ফর্মিক এসিড ব্যবহার করতু, 100 ভাগ পাঁচ 85 ভাগ ফর্মিক এসিড।

ନେଇକିରି ଆପଣ ଗୋଟେ ସଲ୍ୟୁସନ୍ ତିଆରି କରନ୍ତୁ। ସେଥିରୁ 5 ମିଲିଲିଟର ହିସାବରେ ଗୋଟେ ତୁଳାରେ ଭିଜାଇ ବାକ୍ସ ମଧ୍ୟରେ 21 ଦିନ ପର୍ଯ୍ୟନ୍ତ ଦିଅନ୍ତୁ, ପୁଣି 21 ଦିନ ପରେ ଆଉ ଥରେ ଆପଣ ବଦଳେଇ ଦିଅନ୍ତୁ। ତାପରେ ଦ୍ୱିତୀୟରେ ଗୋଟିଏ ରୋଗ ହେଲା ଏକାରାଇନ୍ ରୋଗ। ଏହା ଗୋଟିଏ ଅଷ୍ଟପଦୀ ଦ୍ୱାରା ବ୍ୟାପିଥାଏ ଏହି ରୋଗ। ଏହି ଅଷ୍ଟପଦୀ ପୋକର ଆକ୍ରମଣରେ ମହୁବାକ୍ସର ମୁହଁରେ ହଳଦିଆ ରଙ୍ଗର ମଳ ପଡ଼ିବା ଦେଖାଯାଇଥାଏ। ତା ସହିତ ମହୁମାଛିମାନଙ୍କ ଡେଣା ମେଲା ହୋଇ ରହିଥାଏ ଏବଂ ରୋଗାକ୍ରାନ୍ତ ମହୁମାଛିଗୁଡ଼ିକ ଉଡ଼ିପାରିନଥାନ୍ତି, ଏଗୁଡ଼ିକ ତଳେ ଖସି ପଡ଼ନ୍ତି। ଅନେକ ସମୟରେ ଏଗୁଡ଼ିକ ଉପରପଟା କିମ୍ବା ଫ୍ରେମ୍ ଉପରେ କିମ୍ବା ମହୁବାକ୍ସର ଦ୍ୱାର ଭାଗରେ ରୁଣ୍ଡ ହୋଇକି ରହିଥାନ୍ତି। ଏମାନେ ଉଡ଼ିପାରନ୍ତି ନାହିଁ ଏବଂ ସେଠି ରୁଣ୍ଡ ହୋଇକି ରହିଥାନ୍ତି। ଯଦି ଏଇଭଳିଆ ପରିସ୍ଥିତି ଆପଣ ଦେଖିଲେ ମହୁମାଛିକୁ ରକ୍ଷା କରିବା ପାଇଁ ହେଣା ପ୍ରତି 1 ଗ୍ରାମ ଗନ୍ଧକ ଗୁଣ୍ଡ, ଯାହାକୁ ଆମେ ସଲ୍ଫର କହୁଛେ, ତାକୁ ନିଅନ୍ତୁ ଏବଂ ନଡ଼ିଆ କତାରେ ରଖି ତାକୁ ନିଆଁ ଦେଇ ତାର ଗୋଟେ ଧୂଆଁ ଦିଅନ୍ତୁ। 7-8 ଥର ଲେଖାଏଁ ବାକ୍ସ ଭିତରେ ଦେଲେ ଏଇ ସଲ୍ଫର ଧୂଆଁରେ ଆପଣଙ୍କର ଏଇ ଯେଉଁ ଅଷ୍ଟପଦୀ ପୋକଟି ନଷ୍ଟ ହୋଇଯିବ ଏବଂ ବାକ୍ସଟି ବିଶୋଧିତ ହୋଇଯିବ। ତାପରେ ଆଉ ଗୋଟିଏ ରୋଗ ଦେଖନ୍ତୁ, ଗୋଟିଏ ଝାଡ଼ା ରୋଗ। ବିଶେଷତଃ ବର୍ଷା ଦିନେ ଏଇଟା ବେଶୀ ହୋଇଥାଏ, ତଥାପି ଆପଣ ଯଦି ଏବେ ଏଇଭଳିଆ ରୋଗ ହେବାର ଦେଖୁଛନ୍ତି ମାଛିମାନଙ୍କର, ଦେଖିଲେ ତାର ପ୍ରତିକାର କରନ୍ତୁ। ସେଥିପାଇଁ ଆମର ପ୍ରତିକାର ହେଲା, ଏହି ରୋଗ ଦେଖାଦେଲେ 5 ମିଲିଗ୍ରାମ ମେଟ୍ରନ ଔଷଧକୁ 5 ମିଲିଗ୍ରାମ ମହୁ ସହିତ ଗୋଳାଇ ଦିଅନ୍ତୁ ଏବଂ 3 ଦିନ ପର୍ଯ୍ୟନ୍ତ ମହୁମାଛିମାନଙ୍କୁ ଖାଇବାକୁ ଦିଅନ୍ତୁ। ରୋଗ ପରେ ପୋକ, ଏହାର ଗୋଟିଏ ହେଲା ମହମ ସଲଭ ପୋକ, ଗୋଟିଏ ଅତି ମାରାତ୍ମକ ପୋକ। ଏହି ପୋକ ମାଛିମାନଙ୍କୁ ନଷ୍ଟ କରିଦେଇଥାଏ। ଏହାର ଲକ୍ଷଣ ହେଲା, ଏହା ମୁଖ୍ୟତଃ ଦୁର୍ବଳ ଦଳକୁ ଏହି ପୋକ ଗୁଡ଼ିକ ଆକ୍ରମଣ କରିଥାଏ। ଏହି ପୋକର ଯେଉଁ ପ୍ରଜାପତି, ଏଗୁଡ଼ିକ ମହୁବାକ୍ସର ତଳପଟା କିମ୍ବା ଫାଙ୍କ ଜାଗାରେ ଅଣ୍ଡା ଦେଇଥାନ୍ତି। ପୁରୁଣା କିମ୍ବା କଳା ପଡ଼ିଯାଇଥିବା ଫେଣାରେ ବିଶେଷତଃ ଏହି ଫେଣାକୁ ସେମାନେ ଆକ୍ରମଣ କରିଥାନ୍ତି। 3-4 ଫେଣା ଏହି ପୋକ ଦ୍ୱାରା ଆକ୍ରାନ୍ତ ହେଲେ ମହୁମାଛି ବାକ୍ସ ଛାଡ଼ି ଚାଲିଯାଇଥାନ୍ତି। ସେଥିପାଇଁ ଆପଣମାନେ ଟିକେ ସଚେତନ ହେବା ଦରକାର। ଆମେ ଯଦି ପ୍ରତି 7 ଦିନରେ ଥରେ ମହୁବାକ୍ସ ପରୀକ୍ଷା କରୁଥିବା, ତାହେଲେ ଆମେ ଜାଣିପାରିବା ମହମ ସଲଭ ପୋକ ଲାଗିଛି ନା ନାହିଁ। ଯଦି ଏଭଳି ପୋକର ଦେଖାଯାଏ, ଦୁର୍ବଳ ଦଳଗୁଡ଼ିକୁ ମିଶାଇ ସବଳ ଦଳ ତିଆରି କରନ୍ତୁ। ପ୍ରତିବର୍ଷ କେତୋଟି ନୂଆ ଫେଣା ତିଆରି କରନ୍ତୁ। ପୁରୁଣା ଫେଣାଗୁଡ଼ିକ ନଷ୍ଟ କରିଦେଇ ନୂଆ ଫେଣା କରିବା ପାଇଁ ମହୁମାଛିମାନଙ୍କୁ ଆପଣ ସେଭଳିଆ ପରିବେଶ ସୃଷ୍ଟି କରନ୍ତୁ, ଫଳରେ ସେମାନେ ନୂଆ ଫେଣା ଯେମିତି ତିଆରି କରିବେ। ପ୍ରତି 10-15 ଦିନ ଅନ୍ତରରେ ତଳପଟାକୁ ଗରମ ପାଣିରେ ଧୋଇ ଦିଅନ୍ତୁ କିମ୍ବା ସଫା କରି ସୂର୍ଯ୍ୟକିରଣରେ କିଛି ସମୟ ପାଇଁ ରଖିଦିଅନ୍ତୁ। ତାପରେ ମହୁବାକ୍ସରେ ପୁରୁଣା କଳା ପଡ଼ିଯାଇଥିବା ଫେଣାଗୁଡ଼ିକ ବାହାର କରି ନଷ୍ଟ କରିଦିଅନ୍ତୁ। ଏହି ପୋକ ଦାଉରୁ ରକ୍ଷା କରିବା ପାଇଁ ଆପଣ ଏହି ପ୍ରତିକାର ବ୍ୟବସ୍ଥା କରନ୍ତୁ। ଆଉ ଗୋଟିଏ ପୋକ ଦେଖନ୍ତୁ, ବିଶେଷତଃ ଯେଉଁଗୁଡ଼ିକ ଜଙ୍ଗଲିଆ ବା ପାହାଡ଼ିଆ ଜାଗା, ଆମର ଏ କେଉଁଝର ଭଳିଆ ଜାଗାରେ ଗୋଟିଏ ପୋକର ପ୍ରାଦୁର୍ଭାବ ଦେଖାଯାଏ, ସେ ହେଲା ବିରୁଡ଼ି ପୋକ। ଏମାନେ ଦ୍ୱିପହର ସମୟରେ ବିଶେଷତଃ 12-2 ଭିତରେ ସକ୍ରିୟ ହୋଇଥାନ୍ତି ଏବଂ ମହୁମାଛିମାନଙ୍କୁ ଆକ୍ରମଣ କରିଥାନ୍ତି। ସେଥିପାଇଁ ସେ ପ୍ରତିକାର ହେଲା, ଆପଣ ପାଚିଲା ପଣସ ହେଉ ବା କଦଳୀ ହେଉ, ସେଥିରେ 2-3 ଗ୍ରାମ ଦାନାଦାର ଔଷଧ, ଯେକୌଣସି ଦାନାଦାର ଔଷଧ, ଆପଣ ଫୁରାଡନ୍ ହେଉ ବା ଫୋରେଟ୍ ହେଉ, ଏଭଳିଆ ଔଷଧ ଆପଣ ସେଥିରେ ଦେଇ ଗୋଟେ ବିଷଥୋପ ତିଆରି କରନ୍ତୁ ଏବଂ ମହୁବାକ୍ସର ବାହାରେ ରଖିଦିଅନ୍ତୁ, ଫଳରେ ଏହି ବିଷଥୋପ ପ୍ରତି ଆକୃଷ୍ଟ ହୋଇ ବିରୁଡ଼ିଗୁଡ଼ିକ ମରିଯିବେ। ମହୁମାଛି ସେ ବିଶେଷତଃ ଆକୃଷ୍ଟ ହେବେ ନାହିଁ, କାରଣ ଏଇ ଯେଉଁ ଆମେ ବିଷଥୋପ କରିବା, ଏହା ପାଇଁ ସେମାନେ ବିରୁଡ଼ିମାନେ ବିଶେଷତଃ ଆକୃଷ୍ଟ ହୋଇଥାନ୍ତି। ତୃତୀୟରେ ବିଭିନ୍ନ ପ୍ରକାର ପୋକ ବା ଝିଟିପିଟି ହେଉ, ଏଣ୍ଡିଓ ହେଉ, ସେମାନେ ମଧ୍ୟ ପଶିଯିବାର ତା ଭିତରେ ସମ୍ଭାବନା ଥାଏ। ପିମ୍ପୁଡ଼ି ଏବେ ମଧ୍ୟ ଆକ୍ରମଣ କରିବାର ସମ୍ଭାବନା। ସେଥିପାଇଁ ଆପଣମାନେ ଯଦି ଆପଣ ପ୍ରତି 7 ଦିନରେ ମୁଁ ଥରେ କହିଲି, ଆପଣ ଏହି ସମୟ ଯେତେବେଳେ ମହୁବାକ୍ସ ଦେଖିବେ, ତା ଭିତରେ ଏଣ୍ଡୁଓ କିମ୍ବା ଝିଟିପିଟି ପଶିଛନ୍ତି, ତାକୁ ଜାଣିପାରିବେ ଏବଂ ସେ ତାକୁ ବାହାର କରିଦେବା ବ୍ୟବସ୍ଥା କରିବେ। ଆଉ ଦ୍ୱିତୀୟରେ ଆପଣ ପିମ୍ପୁଡ଼ି ରକ୍ଷା କରିବା ପାଇଁ ଆପଣ ଯେଉଁ ଷ୍ଟାଣ୍ଡ ତିଆରି କରିଛନ୍ତି, ଷ୍ଟାଣ୍ଡ ତଳେ ଆପଣ ଗୋଟେ କନା, ସରୁ କନା ବାନ୍ଧିଦେଇକିରି ତା ଦେହରେ ପୋଡ଼ା ମୋବିଲ୍ ଦିଅନ୍ତୁ ଏବଂ ତା ତଳଟି ପରିଷ୍କାର ରଖନ୍ତୁ। ଦରକାର ହେଲେ ତା ତଳେ ଆପଣ ଗୋବର ସହିତ ହଳଦୀ କିଛି ମିଶାଇ ଲିପି ଦିଅନ୍ତୁ, ଫଳରେ ଆଉ ପିମ୍ପୁଡ଼ି ଉପରକୁ ଉଠିବେ ନାହିଁ ବା ଜନ୍ଦା ପିମ୍ପୁଡ଼ି ଏସବୁ ଉଠିବେ ନାହିଁ। ବସନ୍ତ ଋତୁ ହେଉଛି ପ୍ରକୃଷ୍ଟ ସମୟ, କି ମହୁମାଛିଙ୍କ ସଂଖ୍ୟା ଅଧିକା ବଢ଼ିଥାଏ, କାରଣ ଫୁଲ ବେଶୀ ଫୁଟେ ଆଉ ସେମାନେ ମହୁ ମଧ୍ୟ ସଂଗ୍ରହ କରିକି ବସି ସକ୍ରିୟ ହୋଇପଡ଼ନ୍ତି, ଆଉ ଏହି ସମୟରେ ମଧ୍ୟ ଦଳର ବିଭାଜନ ହେବାର ସମ୍ଭାବନା ଥାଏ। ସେଥିପାଇଁ ମୁଁ କହିଲି, ଆପଣମାନେ ଯେତେବେଳେ କୁଇନ୍ ସେଲ୍ ଦେଖୁଛନ୍ତି, ସେତେବେଳେ ଗୋଟିଏ ରଖିକିରି ଆଉ ସବୁ ନଷ୍ଟ କରିଦିଅନ୍ତୁ ବା ଆପଣ ଡିଭିଜନ୍ କରନ୍ତୁ। ଯଦି ଆପଣ ନୂଆ ବାକ୍ସ କରିବାକୁ ଚାହୁଁଛନ୍ତି, ଦଳ ବିଭାଜନ କରିପାରିବେ। ଦଳ ବିଭାଜନ କରିକିରି ଆପଣ ମଧ୍ୟ ଦଳ ବିକିକିରି 2 ପଇସା ପାଇପାରିବେ। ଦଳ ବିଭାଜନ କରିକିରି ଏମାନଙ୍କ ସଂଖ୍ୟା ମଧ୍ୟ ବଢ଼େଇକିରି ଆପଣ ମହୁବାକ୍ସ ସଂଖ୍ୟା ମଧ୍ୟ ବଢ଼େଇ ପାରିବେ। ମହୁମାଛି ପାଳନ ଏକ ଲାଭଜନକ ବ୍ୟବସାୟ। ଆପଣ ଏଥିରେ ପ୍ରଥମ ବର୍ଷ ଯାହା ପଇସା ଖର୍ଚ୍ଚ କରିଥିବେ, ତାପରେ କେବଳ ଆପଣ ଯତ୍ନ ନେଲେ ଏଥିରୁ ବିନା ପରିଶ୍ରମରେ ଆପଣ 2 ପଇସା ପାଇପାରିବେ। ସେଥିପାଇଁ ଆପଣ ବାକ୍ସର ଯେଉଁ ବିଭିନ୍ନ ଯତ୍ନ ନେବା କଥା, ବାକ୍ସର ଯତ୍ନ ନିଅନ୍ତୁ ଏବଂ ମହୁମାଛିର ଯତ୍ନ ନିଅନ୍ତୁ, ଆପଣ ବେଶ 2 ପଇସା ପାଇପାରିବେ। ଆମେ ସାଧାରଣତଃ ମୁଖ୍ୟତଃ 2 ମାଛି ପାଳନ କରିଥାଉ,
ଗୋଟେ ହେଲା ଇଟାଲିଆନ ବା ପାଶ୍ଚାତ୍ୟ ମହୁମାଛି, ଆଉ ଗୋଟେ ହେଲା ଦେଶୀୟ ମହୁମାଛି ବା ସପ୍ତପଣି ମହୁମାଛି। ଆଉ ଦେଶୀ ମହୁମାଛି ବା ସପ୍ତପଣି ମହୁମାଛି କରୁ, ଚାଷ କରୁ, ସେଥିରୁ ଆମେ ହାରାହାରି 10-12 kg ମହୁ ଗୋଟିଏ ବର୍ଷ ଆମେ ପାଇପାରିବା। ଆଉ ଯଦି ଇଟାଲିଆନ ମହୁମାଛି ପାଳନ କରୁଛନ୍ତି ସେଥିରୁ ପ୍ରାୟ 30-35 kg ମଧ୍ୟ ମହୁ ମିଳିବାର ସମ୍ଭାବନା ଅଛି। ମହୁମାଛି ପାଇଁ ମହୁ ଅମଳ ସମୟ ମୁଁ କହିଲି ବସନ୍ତ ଋତୁ, ଏହି ସମୟରେ ଆପଣ ଯତ୍ନ ନେବେ, କାରଣ ବର୍ଷ ଯାକ ସେମାନେ ମହୁ ସଂଗ୍ରହ କରନ୍ତି କିନ୍ତୁ ସେମାନେ ବଞ୍ଚିବା ପାଇଁ ତାଙ୍କର ସଂଗ୍ରହ କରି ରଖନ୍ତି, ଅଣ୍ଡା ଥାକରେ ରହନ୍ତି। କିନ୍ତୁ ଏହି ସମୟରେ ଆମେ ଯେହେତୁ ଅଧିକା ମହୁମାଛି ସୃଷ୍ଟି ହୁଅନ୍ତି ବା ଅଧିକା ଫୁଲ ଦେଖାଯାଏ ସେମାନେ ମହୁ ସଂଗ୍ରହ କରନ୍ତି, ତେଣୁ ଆମେ ସୁପର ଚାମ୍ବର ଅଣ୍ଡା ଥାକ ଉପରେ ଯେଉଁଟା ସୁପର ଚାମ୍ବର କହୁଛେ ବା ମହୁ ଥାକ କହୁଛେ ଗୋଟିଏ ଲେଖାଏଁ ଦେବା, ଏବଂ ପୁରୁଣା ମହୁ ଅଣ୍ଡା ଥାକରୁ ମହୁ ଫେଣା କାଟିକିରି ଉପର ଥାକରେ ଦେଲେ ଆପଣ ଶୀଘ୍ର ମହୁ ଫେଣା ଗୁଡ଼ିକ ମହୁ ଥାକରେ ହେଇଯାଆନ୍ତି, ସଂଗ୍ରହ କରିବେ, ସେଇଟା ଶୀଘ୍ର ହୁଏ, ଶୀଘ୍ର ହେବା ଦ୍ୱାରା ମହୁମାଛି ସକ୍ରିୟ ହୁଅନ୍ତି ଏବଂ ମହୁ ଶୀଘ୍ର କରନ୍ତି। ଆପଣ ଦେଖନ୍ତୁ ସେଇ ଉପର ଯେଉଁ ସୁପର ଚାମ୍ବର ଦରକାର ପଡ଼ିଲେ 2 ସୁପର ଚାମ୍ବର ମଧ୍ୟ ଆପଣ ଦେଇପାରିବେ। ଆଉ ତାପରେ ଆପଣ ଯେଉଁ ସୁପର ଚାମ୍ବରରେ ଯେଉଁ ଛୋଟ ଛୋଟ ଆପଣ ଫେଣା ତିଆରି କରିଥିବ, ଆପଣ ଦେଖିବେ ଯେତେବେଳେ ସିଲ୍ କରିଦେବ ସେମାନେ ଉପର ସେମାନେ ମହୁ ରଖିସାରିକି ସିଲ୍ କରିଦିଅ, ସେଇଟାକୁ ତାଙ୍କର ସିଲ୍ କରିବା ଟେଣ୍ଡେନ୍ସି, ତେଣୁ ଆପଣ ସେଇଟା ଯଦି ଦେଖିଲେ ବନ୍ଦ ହେଇଥିବ ଆପଣ ଜାଣିବେ ଯେ ତାପରେ ଫେଣା ସେ ଫେଣାଟା ଆପଣଙ୍କର ମହୁ ପାଇଁ ଉଦ୍ଦିଷ୍ଟ ହେଇଗଲା ବା ମହୁ। ତାପରେ ଆପଣ ସେ ଫେଣାକୁ ଆଣିବେ, ଆଉ ଆଣିକିରି ଆପଣ ମହୁ ମୁଁ ଅମଳ କରିବେ। ଅମଳ କରିବା ପାଇଁ ମୁଁ କହିଲି ସବୁଠୁ ପ୍ରକୃଷ୍ଟ ଜିନିଷ ହେଲା ଆପଣ ମହୁ ନିଷ୍କାସନ ଯନ୍ତ୍ର। ମହୁ ନିଷ୍କାସନ ଯନ୍ତ୍ରରେ ଆପଣ ଅମଳ କଲେ ଆପଣ ଫେଣା ଗୁଡ଼ିକ ନଷ୍ଟ ହୋଇନଥାଏ, ପୁଣି ସେଇ ଫେଣା ଗୁଡ଼ିକ ଆମେ ରଖିଦେଲେ ପୁଣି ମହୁମାଛି ସକ୍ରିୟ ହୋଇ ଅଧିକା ମହୁ ସଂଗ୍ରହ କରନ୍ତି ଏବଂ ଅଧିକା ମହୁ ମଧ୍ୟ ଅମଳ ପାଇପାରିବା, ଯେଉଁଗୁଡ଼ିକ ଆମର ଦରକାର ହୁଏ ମହୁ ମହୁ ନିଷ୍କାସନ ଯନ୍ତ୍ର, ମହୁ ଛଣା, ତାପରେ ଛୁରୀ ଏବଂ ବ୍ୟବହୃତ ଯେଉଁ ପାତ୍ର ଗୁଡ଼ିକ ଆମେ ବ୍ୟବହାର କରୁ ତାକୁ ଫୁଟନ୍ତା ପାଣିରେ ଆଗରୁ ଗରମ କରିକିରି ଫୁଟେଇ ଦିଅନ୍ତୁ ଏବଂ ତାକୁ ଖରାରେ ଶୁଖାଇକିରି ବିଶୋଧିତ କରି ଦିଅନ୍ତୁ। ବିଶୋଧିତ ହିସାବରେ ତାକୁ ଆପଣମାନେ ବ୍ୟବହାର କରନ୍ତୁ। ତାପରେ ବିଭିନ୍ନ ଫୁଲରୁ ମହୁକୁ ଏକାଠି ନ ମିଶାଇ ଅଲଗା ଅଲଗା ରଖନ୍ତୁ। ମହୁମାଛିଙ୍କର ନେଚର ହେଲା ଯେଉଁ ଗୋଟିଏ ବାକ୍ସରୁ ଆଣିବେ ସେ ଗୋଟିଏ ଜାଗାରୁ ଫୁଲ ଆଣିବେ। ଦେଖନ୍ତୁ ବିଭିନ୍ନ ଫୁଲକୁ ନେଇକି ମହୁର ରଙ୍ଗ ମଧ୍ୟ ଅଲଗା ଅଲଗା ହେଇଥାଏ। ଉଦାହରଣ ସ୍ୱରୂପ ଆମ୍ବ ଗଛରୁ ଯେଉଁ ମହୁ ଲାଲ ରଙ୍ଗ ହବ, ସଜନା ଗଛରୁ ଯେଉଁଟା ଆଣିଥିବେ ସେଟା ଧଳା ରଙ୍ଗ ହବ, ତେଣୁ ଏଭଳିଆ ବିଭିନ୍ନ ପ୍ରକାରର କଲରର ମହୁ ଆପଣମାନଙ୍କର ଆସେ, ତେଣୁ ଆପଣ 2 ବାକ୍ସର ମହୁକୁ ମିଶାଇବେ ନାହିଁ, ତେଣୁ ଅଲଗା ଅଲଗା କରି ସେ ମହୁକୁ ରଖନ୍ତୁ। ଆଚ୍ଛା, ମହୁକୁ ବିଶୋଧନ କରି ରଖିଲେ ଏହା ବହୁତ ଦିନ ପର୍ଯ୍ୟନ୍ତ ରହିପାରିବ, ସେଥିପାଇଁ ଆପଣ ଜଳୀୟ ଅଂଶ ଏହାର 20% କମେଇବା ଉଚିତ। ଅଧିକା ଜଳୀୟ ଅଂଶ ରହିଲେ ମହୁ ନଷ୍ଟ ହୋଇଯିବାର ସମ୍ଭାବନା ଥାଏ, ସେଥିପାଇଁ ଆପଣ ଗୋଟିଏ ସରଳ ଉପାୟ ମୁଁ ବତେଇ ଦେଉଛି। ସେଥିପାଇଁ ଆପଣ ଗୋଟିଏ ବଡ଼ ପାତ୍ର ନିଅନ୍ତୁ, ସେଥିରେ 2-3 ପଥର ଖଣ୍ଡ ରଖନ୍ତୁ, ତା ଉପରେ ମହୁ ଥିବା ପାତ୍ରଟିକୁ ରଖନ୍ତୁ ଏବଂ ବଡ଼ ପାତ୍ରରେ ପାଣି ଭର୍ତ୍ତି କରନ୍ତୁ, ଯେଉଁପର୍ଯ୍ୟନ୍ତ ମହୁ ଅଛି ଛୋଟ ପାତ୍ରରେ ସେହିପର୍ଯ୍ୟନ୍ତ ପାଣି ଭର୍ତ୍ତି କରିଦିଅନ୍ତୁ। ତାପରେ ଏକ ଚୁଲିରେ ବସେଇ ଅଧଘଣ୍ଟାଏ ପର୍ଯ୍ୟନ୍ତ ଚୁଲିରେ ବସେଇକିରି ଏକ ଫୁଟେଇ ଦିଅନ୍ତୁ, ଫଳରେ ଆପଣଙ୍କ ଯେଉଁ ତା ଭିତରେ ଜଳୀୟ ଅଂଶ ଅଛି ସେଗୁଡ଼ିକ ଚାଲିଯିବ, ଏବଂ ତାପରେ ପାତ୍ରଟିକୁ ଆଣି ଚୁଲିରୁ ଆଣି ଥଣ୍ଡା କରନ୍ତୁ, ଏବଂ ଥଣ୍ଡା କରିସାରିଲା ପରେ ଦେଖିବେ ତା ଉପରେ ଗୋଟେ ସର ଭଳିଆ ବସିଯିବ, ସେ ସରଟିକୁ ଆପଣ ଚାମୁଚରେ କାଢ଼ିଦିଅନ୍ତୁ, ବିଶୋଧିତ ଚାମୁଚ ବ୍ୟବହାର କରିବେ, ତାକୁ କାଢ଼ିଦେବେ ଏବଂ କାଢ଼ିସାରିଲା ପରେ ସେ ମହୁକୁ ଯେଉଁ ବିଶୋଧିତ ବୋତଲ ମୁଁ କହିଲି ଆପଣ ଫୁଟେଇକିରି ଶୁଖେଇକିରି ରଖିଥିବେ, ପାଣିରେ ଫୁଟେଇ ସାରିକି ଶୁଖେଇକି ରଖିଥିବେ, ସେହି ବୋତଲରେ ଆପଣ ରଖି ତାକୁ ଭଲକି ଠିପି ଦେଇକିରି ରଖନ୍ତୁ। ଏହାଦ୍ୱାରା ଆପଣଙ୍କ ମହୁକୁ ବହୁତ ସମୟ ଦିନ ପର୍ଯ୍ୟନ୍ତ ରଖିବେ। ଏଥିରୁ ଗୋଟେ କଥା ମନେ ରଖନ୍ତୁ, ଆପଣ ଯଦି ନିଷ୍କାସନ କରୁଛନ୍ତି ମହୁକୁ ମହୁ ନିଷ୍କାସନ ଯନ୍ତ୍ର ସାହାଯ୍ୟରେ, ଛୁରୀରେ ଆପଣ ଆଗ ଫେଣାକୁ ଉପର ସବୁ କାଟିଦେବେ, ନହେଲେ ବାହାରିବନି, ସେତେବେଳେ ତାପରେ ମହୁଟା ବାହାରିଯିବ କିନ୍ତୁ ଫେଣା ନଷ୍ଟ ହେବ ନାହିଁ।

0: ଦେଖ ମାଧିଆ ଭାଇ, ଯେମିତି କହିଗଲେ ମହାଶୟ, ମହୁ ଚାଷ କେମିତି କ'ଣ କରିବା, କେଉଁ ପ୍ରଣାଳୀରେ କରିବା, ମହୁ ଚାଷରୁ କଲେ କେତେ କ'ଣ ଲାଭବାନ ଅଛି, ଆମେ ଯଦି ଠିକ୍ସେ କରିବା ନିଶ୍ଚିତ ଭାବରେ ମହୁ ଚାଷରୁ ବି ଭାଇ ଲାଭବାନ ହୋଇପାରିବା।
1: ଏମିତି ତ କେବଳ ବସନ୍ତ ଋତୁରେ ମହୁ ଟିକେ ବେଶୀ ଉତ୍ପାଦନ ହେଇଥାଏ,
0: ହଁ
1: କିନ୍ତୁ ଯେହେତୁ ସେଗୁଡ଼ିକ ଆମେ ଚାଷ ଭିତରେ କରୁଛେ,
0: ହଁ
1: ବର୍ଷ ସାରା ଆମ ବାକ୍ସରେ ମହୁମାନଙ୍କୁ ରଖିବାର ଅଛି।
0: ହୁଁ
1: ସେଇଥିପାଇଁ ଯେତେବେଳେ ତାଙ୍କୁ କିଛି ଖାଦ୍ୟ ମିଳୁନାହିଁ,
0: ହୁଁ
1: ଆଜ୍ଞା ଯେମିତି କହିଗଲେ,
0: ହୁଁ
1: ତାଙ୍କୁ ଖାଦ୍ୟ ଟିକେ ଯୋଗାଇବା,
0: ହୁଁ
1: ସେମାନେ ଯଦି କୌଣସି
0: ମହୁ ବାକ୍ସ କୁ
1: କୀଟପତଙ୍ଗର
0: ଠିକ୍ ଭାବରେ ବି କ'ଣ ମାନେ ପ୍ରସ୍ତୁତ କରିବା, ତେବେ ଯାଇକି ମହୁ ସେ ବାକ୍ସ କୁ ଆସିକି ମହୁ ବି ସେଠି ରହିପାରିବ, ଆଉ ମହୁ ଚାଷ ବି ଆମେ ଭଲ ଭାବରେ କରିପାରିବା।
1: ତେବେ ଗୌରା ଭାଇ,
0: ହଁ
1: ଏମିତି ଆଲୋଚନା କରିବା ପାଇଁ ତ ଅନେକ କିଛି ଅଛି,
0: ଅଛି,
1: ହେଲେ ସମୟ ପା କହିଲାଣି, ଆଜିର ଚାଷବାସ କାର୍ଯ୍ୟକ୍ରମକୁ ଏଇଠି ରଖିବା।
0: ହଁ ଉଠିବା ଯିବା,
1: ତାହେଲେ ସମୟର ଇସାରାରେ ଏଥର ମାଧିଆ ଭାଇ ଆଉ ଗୌରା ଭାଇଙ୍କୁ ଏଇଠି ବିଦାୟ ଦିଅନ୍ତୁ।
2: ଜୁହାର।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। କାର୍ଯ୍ୟକ୍ରମ କୃଷି ଏବଂ କୃଷି ଜୀବନ ଉପରେ ଆଧାରିତ ଆମ ଚାଷବାସ ଶେଷ ହେଲା। ଆକାଶବାଣୀ କେନ୍ଦୁଝର ଏଥର କାର୍ଯ୍ୟ

ଶୁଣୁଛନ୍ତି ପାରମ୍ପରିକ ଗୀତ କ୍ରମରେ ପଲ୍ଲୀ ଗୀତ କାର୍ଯ୍ୟକ୍ରମର ଶେଷ ଗୀତ ଶିଳ୍ପୀ ଶ୍ୟାମଣୀ ଦେବୀଙ୍କ କଣ୍ଠରେ ପାରମ୍ପରିକ ରଚନାରୁ।

0: ନିବେଦନ କଲୁ ପାରମ୍ପରିକ ଗୀତ କ୍ରମରେ ପଲ୍ଲୀ ଗୀତ ଶିଳ୍ପୀ ଶ୍ୟାମାମଣି ଦେବୀଙ୍କ ସ୍ୱରରେ। ଗୀତ ରଚନା କରିଥିଲେ ବୀରେନ୍ଦ୍ର କୁମାର ଭୂୟାଁ, ପ୍ରଫୁଲ୍ଲ କୁମାର ତ୍ରିପାଠୀ ଏବଂ ଗୀତଟିଏ ଥିଲା ପାରମ୍ପରିକ ରଚନାରୁ। ଆକାଶବାଣୀ କେନ୍ଦୁଝର, ସମୟ ସନ୍ଧ୍ୟା 8:45 ହେବାକୁ ଯାଉଛି। ସମାଚାର ସନ୍ଧ୍ୟା ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ରିଲେ କରି ପ୍ରଚାର କରୁଛୁ।
1: नमस्कार, आकाशवाणी से समाचार संध्या के साथ मैं लवली निगम।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ଏଥର ନିବେଦନ କରୁଛୁ ସ୍ୱାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମ ସଞ୍ଜୀବନୀ, ପ୍ରଯୋଜନା ଅନିତା ତିରିକି ଏବଂ ଉପସ୍ଥାପନାରେ ଶାଲିଗ୍ରାମ ପାତ୍ର।

ନମସ୍କାର। ସ୍ୱାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମ ସଞ୍ଜୀବନୀର ଆଉ ଏକ ଅଧ୍ୟାୟକୁ ସାଦରେ ସ୍ୱାଗତ ଆପଣମାନଙ୍କୁ।

0: ଶ୍ରୋତା ବନ୍ଧୁ, ଯୁଗ ବଦଳୁଛି, ଆଉ ଯୁଗ ସହିତ ତାଳ ଦେଇ ଅତ୍ୟାବଶ୍ୟକ ସାମଗ୍ରୀ, ଖାଦ୍ୟ, ବସ୍ତ୍ର ଓ ବାସଗୃହ ସହିତ ଯୋଡ଼ି ହୋଇଯାଇଛି ମୋବାଇଲ। ସତ କହିଲେ ଆପଣ, ଯଦି ଆପଣଙ୍କୁ ଗୋଟିଏ ଦିନ ଖାଇବାକୁ ଦିଆ ନଯାଏ ଆପଣ ଆରାମରେ ରହିପାରିବେ ନା? ଭାବିନେବେ, ଆଜି ମୋର ଉପାସ। କିନ୍ତୁ ଆପଣଙ୍କୁ ଯଦି କୁହାଯିବ ଆଜି ଗୋଟିଏ ଦିନ ମୋବାଇଲକୁ ତ୍ୟାଗ କର, ମୋବାଇଲକୁ ଜମାରୁ ଧର ନାହିଁ, ଆପଣ ରହିପାରିବେ ତ? ସତରେ ବହୁତ କଷ୍ଟ ହେବ ନା? କାରଣ ମୋବାଇଲ ଆମ ଜନଜୀବନ ସହିତ ଏମିତି ଯୋଡ଼ି ହୋଇଯାଇଛି, ଗୋଟିଏ ଦିନ କାହିଁକି, ଗୋଟିଏ ଘଣ୍ଟା ବି ମୋବାଇଲ ବିନା ରହିବା କଷ୍ଟକର। ଏହି ମୋବାଇଲର ତ ଅନେକ ଭଲ ଗୁଣ ରହିଛି, ସାରା ଦୁନିଆକୁ ଆମେ ତାରି ଭିତରେ ପାଇପାରୁଛନ୍ତି। କିନ୍ତୁ ଏହି ମୋବାଇଲର ବି ରହିଛି ଅନେକ ଗୁଡ଼ିଏ ନକାରାତ୍ମକ ପ୍ରଭାବ, ବିଶେଷ କରି ଶିଶୁମାନଙ୍କ କ୍ଷେତ୍ରରେ ଏହାର କୁପ୍ରଭାବ ବହୁତ ଅଧିକ। ତେବେ ଆସନ୍ତୁ ଶିଶୁମାନଙ୍କ କ୍ଷେତ୍ରରେ ଏହି ମୋବାଇଲର କୁପ୍ରଭାବ ସମ୍ପର୍କରେ ଶୁଣିବା ଆଜିର ସଞ୍ଜୀବନୀରେ ଏକ ଆଲୋଚନା। ଆଲୋଚନା କରୁଛନ୍ତି ଡକ୍ଟର ନିର୍ମଳ କୁମାର ମହାକୁଟ।
1: ଯେଉଁମାନେ ମୋବାଇଲ ଆଡିକ୍ସନ ବା ଯେଉଁ ମୋବାଇଲ ସିଣ୍ଡ୍ରୋମ ବା ଗୋଟେ ଇଲେକ୍ଟ୍ରୋନିକ ସ୍କ୍ରିନିଂ ସିଣ୍ଡ୍ରୋମ ଯେଉଁ ଆଜି ସୋସାଇଟିରେ ଦେଖାଦେଇଛି, ସେଥିରେ ଏଇ ପିଲାମାନେ ତାର କୁପରିମାଣରେ ଶିକାର ହେଉଛନ୍ତି। କିନ୍ତୁ ୟାର ଗୁଡ଼ାଏ ଦିଗ ଅଛି, କାହିଁକି ମୋବାଇଲ ଆଜିର ପିଲାମାନଙ୍କୁ ଏଇ ପ୍ରକାରରେ ବ୍ୟତିବ୍ୟସ୍ତ କରିକି ପରିବାରମାନଙ୍କୁ କେମିତି ସାଂଘାତିକ ଅବସ୍ଥା ଆଡ଼କୁ ନେଇଯାଉଛି, ଯେ ଆମେ ଯେଉଁ ଭୟାବହତା ପିଲାମାନଙ୍କ ପାଖରେ ଦେଖୁଛୁ ଏବଂ ବାପାମାନଙ୍କର ଯେଉଁ ମାଆମାନଙ୍କର ଯେଉଁ ଏଙ୍ଗଜାଇଟି ଆମ ପାଖରେ ଆସି ପ୍ରେଜେଣ୍ଟ କରୁଛନ୍ତି ସେମାନେ ଦେଖୁଛୁ, ଦେଖିଲେ ଭାରି ଦୁଃଖ ଲାଗେ, ମନକୁ ନିଜକୁ ଗ୍ଲାନି ଆସେ ଯେ ଆଜିର ସୋସାଇଟି ଯେତେ ଆଡ଼ଭାନ୍ସମେଣ୍ଟ ଆଡ଼କୁ ଯାଉଛି ବା ଯେତେ ଆମେ ଗେଜେଟ୍ସର ବେନିଫିଟ୍ ପାଇବା କଥା, ହଁ ବେନିଫିଟ୍ ତ ନିଶ୍ଚୟ ଅଛି ମୋବାଇଲ, କାରଣ ଆପଣ ଦେଖନ୍ତୁ ମୋବାଇଲ ନହେଲେ ଚଢ଼ି ହେବ ନାହିଁ, ଆମ ଦ୍ୱାରା ପ୍ରତି କଥାରେ ମୋବାଇଲ

ଆବଶ୍ୟକତା ରହିଛି, ଦୈନନ୍ଦିନ ଜୀବନର ଗୋଟେ ନେସେସରି ଅଙ୍ଗ। ତାର ଯେମିତି ଆଡ଼ଭାଣ୍ଟେଜ୍, ପ୍ରତି କଥାରେ ଗୋଟେ କିଛି ଆଡ଼ଭାଣ୍ଟେଜ୍ ଥାଏ, ଡିସଆଡ଼ଭାଣ୍ଟେଜ୍ ମଧ୍ୟ ଥାଏ। ତ ସେଇ କଣ୍ଟେକ୍ସରେ ଦେଖନ୍ତୁ, ମୋବାଇଲ ଆମକୁ ବିଭିନ୍ନ କମ୍ୟୁନିକେସନ ପାଇଁ ହେଲ୍ପ କରିବା କଥା, ଆମେ ତାକୁ ୟୁଜ୍ କରିବା କଥା। କିନ୍ତୁ ଆଜି ସୋସାଇଟି ବା ଏଜୁକେଟେଡ୍ ପ୍ୟାରେଣ୍ଟସ୍ ଟୁ ସେ, ମୁଁ କହିବି ପର୍ଟିକୁଲାରଲି ଏଜୁକେଟେଡ୍ ପ୍ୟାରେଣ୍ଟସ୍ ମାନଙ୍କର ହଉ, ଇଭିନ୍ ଗାଁ ଗହଳିରେ ମଧ୍ୟ ହଉ, ପିଲାମାନେ ମୋବାଇଲରେ ଏତେ ନିଶାରେ ମାତିଛନ୍ତି। ଏବଂ ସେଇଥିପାଇଁ ପ୍ୟାରେଣ୍ଟସ୍ ମାନଙ୍କୁ ମୁଁ ଦାୟୀ କରିବି ଏଇଥିପାଇଁ ଯେ, କାରଣ ପ୍ୟାରେଣ୍ଟସ୍ ମାନେ ହିଁ ସେଇଥିପାଇଁ ରେସ୍ପନ୍ସିବୁଲ ଯେ ପିଲାକୁ ମୋବାଇଲ ଦେବା ପାଇଁ। ପିଲାକୁ ମୋବାଇଲ ଦେବାର 2-3 କାରଣ ଅଛି। ପ୍ରଥମ କାରଣ ହେଲା, ଦେଖନ୍ତୁ ଯଦି ତାର ପଜିଟିଭ ଦିଗକୁ ଆମେ ଦେଖିବା, ଯେ ଆଜି ଚାରିଆଡ଼େ ଲୋକମାନେ ପାଠ ପଢ଼ୁଛନ୍ତି, ମୋବାଇଲ ପିଲାମାନଙ୍କୁ ଦିଆହେଉଛି, କାରଣ ମୋବାଇଲ ନହେଲେ କାମ କରିହେବ ନାହିଁ। ଛୋଟ ଛୋଟ କୁନି କୁନି ପିଲାମାନଙ୍କର କିନ୍ତୁ ତ ପାଠ ନାହିଁ, କିନ୍ତୁ ତାହେଲେ ସେମାନେ କେଉଁଠୁ ମୋବାଇଲ ପାଇଲେ? ସେଇଠି କେସ୍ରେ ଦେଖନ୍ତୁ ତାର ନେଗେଟିଭ ଇମ୍ପାକ୍ଟ ଆସିଲା। ପ୍ୟାରେଣ୍ଟସ୍ ମାନେ ପିଲାକୁ ବିଭିନ୍ନ କାରଣ ପାଇଁ ମୋବାଇଲ ଦେଉଛନ୍ତି। ଗୋଟେ କଥା ହେଲା ନିଜର କାର୍ଯ୍ୟବ୍ୟସ୍ତତା ପାଇଁ ହଉ, ଅଫିସରେ କାମ କରୁଛନ୍ତି, ବ୍ୟସ୍ତ ରହୁଛନ୍ତି, ପିଲାଟି ଆସି ବାରମ୍ବାର ବିରକ୍ତ କରୁଛି, ଯା ମୋବାଇଲ ଦେଖୁଥା। ଖାଉନି, ମା ମାନେ ଚାହୁଁଛନ୍ତି ପିଲାଟି ମୋର ଖାଉ, ଆଉ ଟିକେ ଖାଉ, ଆଉ ଟିକେ ଖାଉ, ମୋବାଇଲ ନ ଦେଖିଲେ ଖାଉନି, ଏମିତି ତାକୁ ଅଭ୍ୟାସରେ ପକାଇଛନ୍ତି ଯେ ପିଲା ମୋବାଇଲ ଦେଖିବ, ମୋବାଇଲ ଦେଖୁଥିବ, ସିଏ ପାଟିରେ ଦେଉଥିବେ, ସିଏ ଗିଳୁଥିବ, ସିଏ ଖାଉନି। ତାକୁ ମୁଁ କହିବି ଯେ ସିଏ ମୋତେ ଖାଉନି, ସିଏ ଖାଲି ମୋବାଇଲ ଦେଖିବା ବାହାନାରେ ସିଏ ଦେଖୁଛି, ତା ଭିତରେ ସିଏ ତାକୁ ଗିଳି ଦେଉଛି। ତ ଏଇ ଯୋଉ ପ୍ରବୃତ୍ତି ପିଲାମାନଙ୍କର ସୃଷ୍ଟି ହେଇଛି, ତା ପାଇଁ ମୁଁ କହିବି କି ଆମେ ପ୍ୟାରେଣ୍ଟସ୍ ମାନେ ଦାୟୀ। କାରଣ ପିଲାକୁ ଖାଇବା ବାହାନାରେ ଆମେ ଯୋଉ ଦେବା ପାଇଁ ତାକୁ ପ୍ରବୃତ୍ତିଟା ସୃଷ୍ଟି କରୁଛେ, ତାଦ୍ୱାରା ତାର ଗୋଟେ ଅଭ୍ୟାସରେ ପରିଣତ ହେଉଛି ଏବଂ ତାର ଗୋଟେ ଭୟାବହ ପରିଣତ ହେଉଛି। କାରଣ ପିଲା ଯଦି ଗୋଟେ କମଳମତି ପିଲା, ଯିଏକି ଧର 1.5 ପିଲା, 2 ପିଲା, ଖେଳିବା ବୁଲିବା ସମୟ ଯେଉଁଥିରେ ସେ ବାହ୍ୟ ଜଗତରୁ ବିଭିନ୍ନ ପ୍ରକାର ଷ୍ଟିମୁଲି ତା ଶରୀରକୁ ଆସିଲେ, ସିଏ ଯୋଉ ତାର ବ୍ରେନ୍ର ଏକ୍ସପ୍ରେସନ୍ ହେଇଥାନ୍ତା, ତାକୁ ସିଏ ବର୍ତ୍ତମାନ ଗୋଟେ ଛୋଟ ସ୍କ୍ରିନ୍ 5 ଇଞ୍ଚ x 5 ଇଞ୍ଚରେ ରେଷ୍ଟ୍ରିକ୍ସନ୍ ହେଇକି ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ତା ମୁଣ୍ଡଟା ଟୋଟାଲ ସଙ୍କୁଚିତ ହେଇକି ରହିଗଲା। ଏବଂ ତା ଭିତରେ ସିଏ କ'ଣ ଦେଖିଲା ନା ହାଇ ଫ୍ରିକ୍ୱେନ୍ସିର ଲାଇଟ୍ ୱେଭ୍ସ ତା ଦେହକୁ ପଡ଼ିଲା। ଆପଣ ଆଉ ବି ଜାଣିଥିବେ କେତେ ପ୍ରକାର ଖେଳ ବର୍ତ୍ତମାନ ବାହାରିଛି, ମୁଁ କହିପାରୁନି, ମୋତେ ଜଣା ବି ନାହିଁ। ସେସବୁ ଗେମ୍ ପିଲାମାନେ କଣ୍ଟିନ୍ୟୁଅସ୍ଲି କେତେ ଫ୍ରିକ୍ୱେଣ୍ଟଲି ଚେଞ୍ଜ ହେଉଛି, ଫାୟାରିଂ ହେଉଛି, ଡିସ୍ଡସ୍ ଏତେ ହେଉଛି। ତ ଏଇସବୁ ଜିନିଷ ଫଟ୍ଫାଟ୍ ପିଲାମାନେ ଯେଉଁ ଦେଖିବା ଦ୍ୱାରା ତାଙ୍କର ଆଖି ଉପରେ ଡାଇରେକ୍ଟ କୁପ୍ରଭାବ ପଡ଼ୁଛି। ଆପଣ ଆଜି ଦେଖନ୍ତୁ ଏଇ ମୋବାଇଲର ପରିଣାମ ସ୍ୱରୂପ ଏରାଉଣ୍ଡ 10-15% ଅଫ୍ ଦି ପିଲା ଯେଉଁମାନେ ସ୍କୁଲରେ ଚଷମା ପିନ୍ଧିକି ଆସୁଛନ୍ତି, ଆମ ସମୟରେ ଅପ୍ ଟୁ ହାଇସ୍କୁଲ ପର୍ଯ୍ୟନ୍ତ ଗୋଟେ ବି ପିଲା ମୁଁ ଦେଖିନି ଯିଏ ଚଷମା ପିନ୍ଧିଥିବ। ହେଲେ ଆମେ ଦେଖନ୍ତୁ ଯେକୌଣସି ପିଲାକୁ ଏଜ୍ ଏ ପ୍ୟାରେଣ୍ଟସ୍ ତାକୁ ବଢ଼େଇବା ପାଇଁ ଆମର ଯେଉଁ 3 ମେନ୍ କର୍ତ୍ତବ୍ୟ ବା ମାଇଲଷ୍ଟୋନ୍ ବା ଯେଉଁ ଆମର ତାକୁ କୁହାଯାଉଛି, ଆପଣ ଶାରୀରିକ ବିକାଶ, ମାନସିକ ବିକାଶ ଏବଂ ବୌଦ୍ଧିକ ବିକାଶ, ଏଇ 3 ବିକାଶ ଠିକ୍ ଭାବରେ ହେବା ଦରକାର ଅଛି। କିନ୍ତୁ ଆମେ କ'ଣ କରୁଛେ ଦେଖନ୍ତୁ, ମାନସିକ ବିକାଶକୁ ରେଷ୍ଟ୍ରିକ୍ସନ୍ କରିଦେଲେ, ମାନସିକ ଅବସ୍ଥାକୁ ଗୋଟେ ଛୋଟ ମୋବାଇଲ ସ୍କ୍ରିନ୍ ଭିତରେ, ଶାରୀରିକ ବିକାଶଟା ଖାଲି ତାର ହେଲା କାରଣ ସେ ଗଦାଏ ଖାଇଲା ଏଇଥିପାଇଁ ଯେ ମୋବାଇଲ ଦେଖି ଦେଖି ସେ ଗିଳି ଦେଉଛି, ଏବଂ ବୌଦ୍ଧିକ ବିକାଶ ଟୋଟାଲ ନାହିଁ। କାରଣ ନୋ ଏକ୍ସପୋଜର ନଥିଙ୍ଗ, ସୋସିଆଲ କଲଚର କଟ୍ସି ମେନର କ'ଣ କରିବା ଦରକାର, ଗୁରୁଜନମାନଙ୍କୁ କେମିତି ରେସ୍ପେକ୍ଟ ଦେଖାଇବା ଦରକାର, ବାପା ମାଙ୍କୁ ଟିକେ ପ୍ରଣାମ କରିବା ଦରକାର, ଏସବୁ ଜିନିଷ ସମୁଦାୟ ଭାବରେ ଜିରୋ। ଆମେ ନା ତାଙ୍କୁ ଟ୍ରେନିଂ ଦେଉଛେ, ନା ତାଙ୍କଠୁ ଆଦାୟ କରୁଛେ। ତେଣୁ କୁହାଯାଏ ଯଦି ଆମେ ବୌଦ୍ଧିକ ବିକାଶଟି ନ କରାଇ ପାରିବା, ବର୍ତ୍ତମାନ ଏତେ କ୍ରିଟିକାଲ ସୋସାଇଟିରେ ଆପଣମାନେ କୁହନ୍ତୁ ଯେ ଗୋଟେ 100 ରୋଜଗାର କରିବା କେତେ କଷ୍ଟ, ଆଉ ସେଇ ପରିସ୍ଥିତିରେ ଯଦି ଆମେ ପିଲାକୁ ବୌଦ୍ଧିକ ବିକାଶଟା ଠିକ୍ ନ କରିବା, ତାହେଲେ ସୋସାଇଟିରେ ଏତେ ଗ୍ଲୋବାଲାଇଜେସନ ହେଇଯିବାରୁ, ଚାରିଆଡ଼େ ନେଟୱାର୍କିଂ ହେଇଯାଇଛି, ଆମେ ସେ ନେଟୱାର୍କିଂରେ ସେ ରହିବ କେମିତି, ସେ ତ ମୋବାଇଲ ସ୍କ୍ରିନ୍ ଭିତରେ ରହିଯାଉଛି। ତାକୁ ଛାଡ଼ିଦେଲେ ତାର ପ୍ରଭାବ ଯୋଉ କଥା କହିଲେ ଯେ ଅଟିଷ୍ଟିକ୍ ସ୍ପେକ୍ଟ୍ରମ ଡିଜର୍ଡର, ଯେଉଁଥିରେ ପିଲାମାନେ ହାଇପର ଆକ୍ଟିଭ ହେବେ, କୌଣସି କାହାର କଥା ଶୁଣିବେନି, ଏଠି ସେଠି ବସିଥିବେ, ନିଜ ଦୁନିଆରେ ସେମାନେ ନିଜେ ରହିଥିବେ, ଇଏ ହେଲା 1। 2, ତାକୁ ନେଇକି ପିଲାମାନଙ୍କ ମଧ୍ୟରେ ବହୁତ ଏଗ୍ରେସିଭ ବିହେଭିଅର ଗ୍ରାଜୁଆଲି ଦେଖାଯାଉଛି, ସେମାନେ ବହୁତ ଆଟାକିଂ ହେଇଯାଉଛନ୍ତି ବେଳେବେଳେ। ଏସବୁର କାରଣ କ'ଣ ଦେଖିବେ ଆପଣ, ଅଧିକାଂଶ ଗେମ୍ ଦେଖିଥିବେ ସବୁ ଫାୟାରିଂ ରିଲେଟେଡ୍, ମର୍ଡର, ମାଡ, ଛୁରୀ, ବନ୍ଧୁକ, ଏଇସବୁରେ ନେଇକି ଯେତେ ଦେଖନ୍ତୁ ଗେମ୍ ଆପଣ ଦେଖିବେ, ସବୁଗୁଡ଼ା ସବୁ ମାନେ ସବୁ ଏଗ୍ରେସିଭ ହେ। ତେଣୁ ତାଙ୍କ ମନରେ ସେ ଏତେ କମଳମତି ମନରେ ସେସବୁ ଜିନିଷ ଗୁଡ଼ା ଧାରା ଧାରେ ସୃଷ୍ଟି ହେଉଛି, ଏବଂ ସେମାନେ ବିଭିନ୍ନ ପ୍ରକାର କାର୍ଟୁନ୍ ଦେଖିକି, ବିଭିନ୍ନ ପ୍ରକାର ଗେଜେଟ୍ ଦେଖିକି ଦେଖିଲେ କି ସିଏ ଡରିମନ ଉଡ଼ି ଯାଉଛି, ଇଏ ଉଡ଼ି ଯାଉଛି, ଏମିତି କହିଲେ ଫଟକିନା ପହଞ୍ଚି ଯାଉଛି। ତାଙ୍କର ଯୋଉ ଏଇ ମନୋବୃତ୍ତିଟା ସୃଷ୍ଟି ହେଉଛି, ସେମାନେ କ'ଣ କରୁଛନ୍ତି ନା, ସେ ଧୀରେ ଧୀରେ ଦେଆର୍ ୱାର୍ଲଡ ଇଜ୍ କନଫାଇନ୍ ଟୁ ଦିସ୍ କାର୍ଟୁନ୍ ୱାର୍ଲଡ, ସେମାନେ କାର୍ଟୁନ୍ ଭଳିଆ ନିଜକୁ ନିଜେ ବିହେଭ୍ କରୁଛନ୍ତି। ଏବଂ ଗେମ୍ ଖେଳିବେ, ଆପଣମାନେ ଦେଖିଥିବେ କିଛି ଯୋଉ ଡେଞ୍ଜରସ୍ ଗେମ୍ ଅଛି, ସେ ଗେମ୍ ଅଛି ଯୋଉମାନେ ଆପଣ ପେପରରେ ବି ଦେଖୁଥିବେ ଯେ ବଡ଼ ବଡ଼ ପିଲାମାନେ ମଧ୍ୟ ସେଥିରେ ଆକ୍ରାନ୍ତ ହେଇକି ତାଙ୍କର ମାନେ କାହାକୁ କିଏ ତାର ଜେଜେବାପାଙ୍କୁ ମାରିଲାଣି, କିଏ ତା ମାଆର ପଇସା ସବୁ ନେଇଗଲାଣି, କିଏ ଗହଣା ବିକିଲାଣି, କିଏ କିମ୍ବା କାହାର ଏଟିଏମ୍ ୟୁଜ୍ କରି ତା ଗ୍ରାଣ୍ଡ ଫାଦରଙ୍କର ପଇସା ସବୁ ସଫା କରିଦେଲାଣି। ତ ଏଇ ପ୍ରକାର ଯୋଉ ଭୟାବହତା ଆସୁଛି, ଦିଜ୍ ଆର୍ ଅଲ୍ ଡ୍ୟୁ ଟୁ ମୋବାଇଲ ଆଣ୍ଡ ବେଡ୍ ଥିଙ୍ଗ ଫର୍ ଦି ସୋସାଇଟି। ଭବିଷ୍ୟତ ଆମ ପାଇଁ ବିଶେଷ ଭଲ ଦେଖାଯାଉନି ଯେପର୍ଯ୍ୟନ୍ତ ଆମେ ପ୍ୟାରେଣ୍ଟସ୍ ମାନେ ନିଜେ ନ ସୁଧୁରିଛେ। ଏଇସବୁ ବିହେଭିଅର ଯୋଉ ଆସୁଛି, ୟାର ଇମ୍ପାକ୍ଟ ଆଖି ଉପରେ ପଡ଼ୁଛି ଏବଂ ବ୍ରେନ୍ ଉପରେ ପଡ଼ୁଛି, ଏବଂ ତାର ଭୟାବହତା ଏଇସବୁ ପରିଣାମ ହେଇକି ଆମ ସାମ୍ନାରେ ଆସୁଛି। ଏବଂ ଦେଖନ୍ତୁ, ଗୋଟେ ପିଲା ଯଦି 3-4 ତାର ପିଓର ଗ୍ରୁପ୍ସ ଠୁ ପଛରେ ରହିଯାଉଛି ଏବଂ ପ୍ୟାରେଣ୍ଟସ୍ ତଥାପି ଆଶ୍ୱାସନା ଭାବୁଛି ଯେ ନାଇଁ ମୋ ପିଲା ତ ସବୁ କରିପାରୁଛି, ଶୁଣୁଛି, ଗୀତ କହିଲେ ନାଚୁ, ତାହେଲେ କେମିତି ହେବା? ତ ଅନ୍ୟ ପିଲା ସେତିକି କରିବା ପରେ ମଧ୍ୟ ଆଉ ଏକ୍ସଟ୍ରା କରୁଛି, ମୋ ପିଲା ତ ସେତିକି ପଛରେ ଅଛି। ତ ଏଇ କଣ୍ଟେକ୍ସଟରେ ଆମେ ତାଠୁ

ରହିଯାଉଛେ। ତେଣୁ ଏଇ ଜିନିଷକୁ ଆମେ ଧ୍ୟାନ ବହୁତ ଆର୍ଲି ଷ୍ଟେଜରୁ ଡିସିସନ୍ କରିବା ଦରକାର। ଏବଂ ଯଦି କୌଣସି ଡାକ୍ତର ବା କୌଣସି ସ୍ୱାସ୍ଥ୍ୟକର୍ମୀ ଯଦି କହୁଛନ୍ତି ଯେ ପିଲା ଟିକେ ଆପଣଙ୍କର ଆବନର୍ମାଲ ଅଛି, ତାକୁ ବହୁତ ସମୟରେ ପ୍ୟାରେଣ୍ଟସ୍ ମାନେ ଖରାପରେ ନେଉଛନ୍ତି, ଡାକ୍ତର ବୋଧେ ଜାଣିପାରୁନାହାନ୍ତି ମୋ ପିଲା ଗୋଟେ କ୍ରିଟିସାଇଜ୍ କରିଦେଲେ। ଆରେ ଭାଇ, ସିଏ କ'ଣ, ସିଏ ତାଙ୍କର ସେ ପାଠ ପଢ଼ିଛନ୍ତି, ସିଏ ଆପଣଙ୍କୁ ସେତେ ସତର୍କ କରାଇଲେ, ସେଥିରେ ତାଙ୍କର କୌଣସି ସ୍ୱାର୍ଥ ନାହିଁ। ତ ତାକୁ ଆମେ ଯଦି ନେଗେଟିଭରେ ନେବା, ତାହେଲେ କେମିତି ଆମେ ଗେନ୍ କେମିତି କରିବା? ଯୋଉଟା ଭଲ ଜିନିଷ ଯଦି ଆମେ ତାକୁ ଗ୍ରହଣ କରିପାରିବା, ତାହେଲେ ସିନା ଆମର ବେନିଫିଟ୍ ହବ। ଆମେ ଯଦି ଅନ୍ୟ ନାଇଁ ନା ସେ ଜାଣିନାହାନ୍ତି, ସେ ଯାହା ହେଲେ କହିଦେଉଛି ମୋ ପିଲା ତ ପୁରା ଠିକ୍ ଅଛି। 30-40% ପେସେଣ୍ଟ ଆଜ୍ଞା ସେମିତି କରିକି ନିଜର ସମୟଟାକୁ ନଷ୍ଟ କରୁଛନ୍ତି, ପିଲାର ଖରାପ ଆଡ଼କୁ ଯିବା ପାଇଁ ସିଏ ଆହୁରି ବାଟ ବାହାର କରୁଛନ୍ତି। ତେଣୁ ପିଲାର ବ୍ରେନ୍ ଯଦି ମେଣ୍ଟେନ୍ କରିବା ପାଇଁ, ଯେଉଁଟା ବୌଦ୍ଧିକ ବିକାଶ କଥା ମୁଁ ପ୍ରଥମରୁ କହୁଥିଲି, ତା ପାଇଁ ହେଲେ ଆମକୁ ମୋବାଇଲ ଠାରୁ ଦୂରରେ ରହିବାକୁ ପଡ଼ିବ। ତାର କୌଣସି ଉତ୍ତର ନାହିଁ। ଯେଉଁ ପିଲାମାନେ ଖାଇବା ଦ୍ୱାରା ଯେଉଁ ମୋଟାପଣ ଦେଖନ୍ତୁ ହେଉଛି ବା ଓବେସିଟି, ଆଜିର ଦୁନିଆରେ ଗୋଟେ ଭେରି ଇମ୍ପୋର୍ଟାଣ୍ଟ କନସେପ୍ଟ। ଆମର ଇଣ୍ଡିଆ ଦେଖନ୍ତୁ, ଇଣ୍ଡିଆ ଇଜ୍ ସେ କ୍ୟାପିଟାଲ ଅଫ୍ ଦି ଡାଇବେଟିସ୍ ଅଲ୍ ଓଭର୍ ଦି ୱାର୍ଲ୍ଡ। ହାଇପରଟେନସନ୍ ଆଜ୍ଞା କ୍ୟାପିଟାଲ ଅଫ୍ ହାଇପରଟେନସନ୍। ସବୁ ରୋଗ ଇଣ୍ଡିଆରେ ଏତେ ପରିମାଣରେ ବଢ଼ିଯାଉଛି, କାହିଁକି ନା କାରଣ ଆମେ ବେଶୀ କାମ ନ କରି ଖାଉଛେ ଏବଂ ଓଜନ ବଢ଼େଇ ଚାଲୁଛେ। ଓଜନ ବଢ଼େଇବା ଦ୍ୱାରା ତାକୁ ଯେ ମେଟାବଲିକ୍ ସିଣ୍ଡ୍ରୋମ, ଗୋଟେ ପିଲା 6 ବର୍ଷରେ ହେବା କଥା 18 କିଲୋ, ଆଜି ଦେଖନ୍ତୁ 6 ବର୍ଷରେ ପିଲା 32 କିଲୋ ହେଉଛି, 7 ବର୍ଷରେ 22 କିଲୋ ହେବା କଥା ସିଏ ଅଛି 45 କିଲୋ, 9 ବର୍ଷରେ ହେବା କଥା 27 କିଲୋ ସିଏ ଅଛି 50 କିଲୋ। ଯଦି ଏତେ ପରିମାଣରେ ମେଦବହୁଳତା ରହିବ, ଦେଟ୍ ଇଜ୍ ଡାଇରେକ୍ଟ ଇମ୍ପାକ୍ଟ ଅନ୍ ଦି ବ୍ଲଡ୍ ଭେସେଲ୍ସ, ଲିଭର, କିଡ଼ନୀ, ବ୍ରେନ୍ ସବୁ ଉପରେ। ଯଦି ପିଲା 50 କିଲୋର ପିଲା ହେଇଥିବ, ଗୋଟେ କ୍ଲାସ୍ 5ର ପିଲା ପଢୁଛି, 9 ବର୍ଷ ହେବା କଥା, ତାକୁ ଯଦି ସେ କ'ଣ ପାଠ ପଢିବ, ତାକୁ ଶୋଇକି ରହିବାକୁ ଇଚ୍ଛା ହବ, ସେଠୁ ଶୋଇକି ଅର୍ଡର୍ କରିବ, ମମି ସେ ଚିପ୍ସ ଆଣ, ମମି ସେ ଖାଇବା ଡେଟ୍କୁ ଆଣ, ମମି ଟିକେ ମୋବାଇଲ ଟିକେ ରିମୋଟ୍ ଦେଲୁ, ମମି ମୋ ବଇଟା ଆଣ, ସିଏ ତାର ନିଜେ କରିବାର ପ୍ରବୃତ୍ତିଟା କମିଯିବ, କାରଣ ସିଏ ତାକୁ ଥକାପଣ ଆସିଯିବ। ଖେଳିବା ପାଇଁ ଯାହା ଟିକେ ଗଲି ଖେଳିଲୁ, ଟିକେ ଫୁଟବଲ ଖେଳିଲୁ, ଆ ନାଇଁ ସେ କ'ଣ ଏବେ ପଳେଇବେ, ତ ମୁଁ ଏଇଠି ବସିଛି, ମୁଁ କିଛି କରୁନି। ଆପଣ ଦେଖନ୍ତୁ ଗୋଟେ ଫିଟ୍ ରୁହନ୍ତୁ, ନିଜକୁ କନଫିଡେଣ୍ଟ କେତେ ଲାଗିବ। ସେଥିପାଇଁ କୁହାଯାଏ ସ୍ୱାସ୍ଥ୍ୟ ହିଁ ସମ୍ପଦ, ଯିଏ ଫିଟ୍ ଅଛି ତାର ସବୁ ଅଛି। ସେଇ ଜିନିଷଟା ଏଜ୍ ପ୍ୟାରେଣ୍ଟସ୍ ଆମେ ଏକ୍ସାମ୍ପଲ୍ ହେଇକି ରହିବା ଦରକାର। ଆମେ ମର୍ଣ୍ଣିଂ ୱାକ୍ କରିବା, ବୁଲିବା, ପିଲାଙ୍କୁ ଦେଖିବା ଯେ ଆମେ ଏମିତି ଫିଟ୍ ରହିବା। ଖାଇବା ବେଳେ ଆମେ ବହୁତ ଗୁଡ଼ାଏ ଖାଇଦେବାନି, ଯେଉଁଠି ମିଳିଗଲା ବୋଲି ଆମେ ଖାଇଦେବାନି, ସେଥିପାଇଁ ବିଶେଷ ଧ୍ୟାନ ଦେବା ଦରକାର। ଆଉ ପିଲା ମୋବାଇଲ ଦେଖୁଛି, ତାପରେ ଖାଉଛି ଖାଉଛି ଖାଉଛି, ତ ଆମେ ପ୍ୟାରେଣ୍ଟସ୍ ତ ଜାଣିପାରୁଛେ ନା ସିଏ ଆବଶ୍ୟକଟା ବେଶୀ ଖାଇଦେଉଛି। ତାକୁ ଚାଟ୍ରେ ଦେଖାଉଛି ଯେ ଏଇ ପିଲାଟା ଏତିକି ଓଜନ ହେବା କଥା, ତାକୁ ଡାକ୍ତରଙ୍କ ପାଖରେ ନିଶ୍ଚିତ ଭାବରେ ପରାମର୍ଶ କେବେ ନା କେବେ ନେଇଥିବେ। ସେ କହୁଛନ୍ତି ଯଦି 9 ବର୍ଷରେ ସେ 27 କିଲୋ ହେଲା ଏବଂ 45 କିଲୋ, ପ୍ୟାରେଣ୍ଟସ୍ କ'ଣ ଜଷ୍ଟିଫାଏ କରୁଛନ୍ତି? ଆଜ୍ଞା, ତାର ଟିକେ ଜନ୍ମରୁ 4 କିଲୋ ଥିଲା ତ, ତ ଆମ ଘରେ ଟିକେ ସମସ୍ତେ ଟିକେ ହେଲ୍ଦି, ତ ତାର ହାଇଟ୍ଟା ଟିକେ ବେଶୀ ଅଛି ତ, ଆରେ ଯେତେ ହାଇଟ୍ ଥିଲେ ବି ତା ପାଇଁ ତ ସ୍ୱତନ୍ତ୍ର WHO ନର୍ମ ଅଛି, ଆମେ ତାକୁ ଡେଭିଏସନ୍ କଲେ କ'ଣ ହବ? ଡେଭିଏସନ୍ କଲେ ଆମେ ନିଶ୍ଚିତ ଭାବରେ ବିପଦ, ୱି କ୍ୟାନଟ୍ ଜଷ୍ଟିଫାଏ ଦେଟ୍ ଯେ ତାର ହାଇଟ୍ ଟିକେ ବେଶୀ ଅଛି ବୋଲି ତାର ଓଜନଟା ବେଶୀ ରହିବ। ତ ଆମକୁ ଠିକ୍ ଦେଖାଯାଉଛି, ହଁ, କିନ୍ତୁ ସାଇନ୍ସ ତାକୁ ଗ୍ରହଣ କରୁନି। ଯଦି ଆମେ ସାଇନ୍ସ ଅନୁସାରେ ନ ଯିବା, ତାହେଲେ ନିଶ୍ଚିତ ଭାବରେ ବିପଦରେ ପଡ଼ିବା। ମୋଟାପଣର ଗୋଟେ କୁପରିଣାମ ହେଲା ହାଇପରଟେନସନ୍, ବ୍ଲଡ୍ ପ୍ରେସର ଏବଂ କାର୍ଡିଓଭାସ୍କୁଲାର କମ୍ପ୍ଲେକ୍ସ ଡିଜିଜ୍ ହେଉଛି ବର୍ତ୍ତମାନ ବହୁ ପରିମାଣରେ। ତେଣୁ ମୋଟାପଣକୁ ରକ୍ଷା କରନ୍ତୁ, ଖାଇବା କମାନ୍ତୁ, ଫିଟ୍ ରହନ୍ତୁ, ମୋବାଇଲ ଏଭଏଡ୍ କରନ୍ତୁ। ଆଜିକାଲି ତ ସବୁ ଯୌଥ ପରିବାର ନାହିଁ, ସିଙ୍ଗିଲ୍ ପରିବାର, ଜଣେ ବାପା ଜଣେ ମା, ତାହେଲେ ସେ ପିଲାକୁ କ'ଣ କରିବାକୁ ପଡ଼ିବ? ତା ମଧ୍ୟରେ ମଧ୍ୟ ଆମକୁ ସମୟ କାଢ଼ିବାକୁ ପଡ଼ିବ। ବାପା ଯେତେବେଳେ ଆସୁଛନ୍ତି, ଯେତେ ଥକିଥିଲେ ମଧ୍ୟ ପିଲା ସହିତ ଟିକେ ଅଧଘଣ୍ଟେ ଖେଳିବାର ଅଛି, ତା ସହିତ ଗପ କରିବାର ଅଛି, ତାକୁ ଟିକେ ବାହାରେ ବୁଲେଇବାର ଅଛି, ମା ତାର ଯେତେ ସମୟ ପାଉଛି ପିଲା ସମେତ ଟିକେ ଖେଳିବାର ଅଛି, 3 ଜଣ ମିଶିକି ବସିବାର ଅଛି, ପଡ଼ିଶା ଘରେ ଯୋଉ ପିଲା ଅଛନ୍ତି, ବାହାରେ ଯୋଉ ପିଲାମାନେ ଅଛନ୍ତି, ତାଙ୍କ ସହିତ ଖେଳିବାକୁ ଦିଅନ୍ତୁ। ପ୍ରତି କଥାରେ ପିଲାକୁ ରେଷ୍ଟ୍ରିକ୍ସନ୍ କରନ୍ତୁନି, କାରଣ ଯେତେ ଆମେ ରେଷ୍ଟ୍ରିକ୍ସନ୍ କରିବା, ତାର ଏକ୍ସପ୍ରେସନ୍ଟାକୁ ଆମେ ପ୍ରକାରାନ୍ତରରେ ବନ୍ଦ କରିଦେଉଛେ କହିଲେ ଚଳେ। ତେଣୁ ତାକୁ ପଡ଼ୁ, ସେ ବାଡ଼ିରେ ପଡ଼ୁ, ଧୂଳିରେ ପଡ଼ୁ, ଖଣ୍ଡିଆ ଖାଉଡ଼ା ହଉ, କିନ୍ତୁ ତାଙ୍କର ଏକ୍ସପ୍ରେସନ୍ଟାକୁ ବନ୍ଦ କରନ୍ତୁନି। ଯଦି ସେଇଟା ହୁଏ, ଖଣ୍ଡିଆ ହେଲେ ତା ପାଇଁ ଟ୍ରିଟମେଣ୍ଟ ଅଛି, ପଡ଼ିଗଲେ ତା ପାଇଁ ଟ୍ରିଟମେଣ୍ଟ ଅଛି, ଥଣ୍ଡା ହେଇଗଲେ ତା ପାଇଁ ଟ୍ରିଟମେଣ୍ଟ ଅଛି, କିନ୍ତୁ ତା ଦ୍ୱାରା ଯଦି ରେଷ୍ଟ୍ରିକ୍ସନ୍ ହେଇଗଲା, ବୌଦ୍ଧିକ ବିକାଶ ଏବଂ ମାନସିକ ବିକାଶଟି ଠିକ୍ ଭାବରେ ହେଇନପାରିଲା, ତା ପାଇଁ ଟ୍ରିଟମେଣ୍ଟ ଆଜ୍ଞା ବହୁତ ଡିଫିକଲ୍ଟ। ତେଣୁ ଏଇ କଣ୍ଟେକ୍ସରେ ମୁଁ କହିବି, ଯେଉଁଟା ଟ୍ରିଟମେଣ୍ଟ ହେଇପାରିବ ତାକୁ ଧ୍ୟାନ ଦିଅନ୍ତୁ। ଏବଂ ଆଉ ଗୋଟେ କଥା, ପିଲାମାନଙ୍କର ଖାଇବାକୁ ନେଇ ଯେଉଁ ରହିଛି, ପିଲା ନ ଖାଇଲେ, ପତଳା ହେଲେ କେବେ ନା କେବେ ସେ ୱେଟ୍ ଗେନ୍ କରିଯିବ, ସେଥିରେ କିଛି ରେଷ୍ଟ୍ରିକ୍ସନ୍ ନାହିଁ। କିନ୍ତୁ ଯଦି ତାର ବ୍ରେନ୍ ରିଲେଟେଡ୍ ପ୍ରୋବ୍ଲେମ୍ ହେଲା, ବ୍ରେନ୍ ଯଦି ଡେଭଲପମେଣ୍ଟ ଠିକ୍ ନହେଲା, ଆଜ୍ଞା, ତାକୁ ଆଉ କୌଣସି ଉପାୟ କରାଯାଇପାରିବ ନାହିଁ। ତେଣୁ ଏଜୁକେଟେଡ୍ ପ୍ୟାରେଣ୍ଟସ୍ ମାନଙ୍କୁ ଆମେ ଏନକାଉଣ୍ଟର କରୁଛେ, ସେମାନଙ୍କୁ ମୁଁ କହିବି ଯେ ଆପଣମାନେ ପିଲାକୁ ବଢ଼େଇବା ପାଇଁ ଯେଉଁ ପ୍ରୋସେସ୍ ଅଛି, ଏତେ ସମୟ ଆମେ ହ୍ୱାଟ୍ସଅପ୍ରେ ଚାଟିଂ କରୁଛେ, ଫେସବୁକ୍ରେ ଦେଖୁଛେ, ବିଭିନ୍ନ ମୋବାଇଲ୍ ଦେଖୁଛେ, ତ ଆପଣ ଅଧଘଣ୍ଟା ଟାଇମ୍ ନିଜ ପିଲାକୁ କେମିତି ବଢ଼େଇବାକୁ ପଡ଼େ ତାକୁ ଦେଖନ୍ତୁ, ଟିକେ ପଢ଼ନ୍ତୁ। ଆଇ ଥିଙ୍କ୍ ସମସ୍ତେ ସେଟା ଜାଣିପାରିବେ, ପିଲାର ଖାଇବା ପାଇଁ କ'ଣ ପ୍ରୋସେସ୍ ଅଛି। ମାଆମାନେ ଟିକେ ଦେଖନ୍ତୁ, ପଢ଼ନ୍ତୁ, ସେଇ ରିଲେଟେଡ୍ ଜିନିଷ ଟିକେ ଜ୍ଞାନ ଆହରଣ କରନ୍ତୁ, କାରଣ ଜୀବନରେ ଏଇ ପ୍ରକାର ସୁଯୋଗ ଆମକୁ ଆସିବନି, ମାତ୍ର ଗୋଟେ ପିଲା କିମ୍ବା 2ଟା ପିଲାକୁ ବଢ଼େଇବାର ଅଛି। ସେ ପିଲାକୁ ବଢ଼େଇବା ପାଇଁ ଯେଉଁ ପ୍ରୋସେସ୍, ତାକୁ ଆମକୁ କିଛିଟା ଶିଖିବାକୁ ପଡ଼ିବ, ତାର ଯେଉଁ ଜିନିଷ ଗୁଡ଼ା ପିଲା ବଢ଼େଇବା ପାଇଁ ଦରକାର ଅଛି, ପ୍ୟାରେଣ୍ଟସ୍ ସବୁ ଗୁଡ଼ା କାମ ରୋଲ୍ ମଡେଲ୍ କରିବାକୁ ପଡ଼ିବ, ଜେଜେ ବଡ଼ ଭାବ ଗପ କହିବାକୁ ପଡ଼ିବ, ଆଇମା ହେଇକି ଗପ କହିବାକୁ ପଡ଼ିବ, ପିଲାକୁ ଗେଲ କରିବାକୁ ପଡ଼ିବ, ବାପା ହେଇକି ଶାସନ କରିବାକୁ ପଡ଼ିବ,
ଅନ୍ୟ ଘରକୁ ଛାଡ଼ିବାକୁ ପଡ଼ିବ, ଛୋଟ ପିଲା ତା ସହିତ ଖେଳିବାକୁ ପଡ଼ିବ। ଅଲ୍ ଦି ରୋଲ୍ ମଡେଲ୍ସ ଅଫ୍ ଦି ଫ୍ୟାମିଲି ପିଲା ପାଇଁ ଯାହା ଦରକାର ଅଛି, ଏଜ୍ ଏ ପ୍ୟାରେଣ୍ଟ ସେଟା ସବୁ ପ୍ଲେ କରିବା ଦରକାର ଅଛି, ତା ସହିତ ଖେଳିବା ଦରକାର ଅଛି। ଏବଂ କ'ଣ କଲେ ପିଲା ଯେମିତି ଡେଭିଏଟେଡ୍ ଫ୍ରମ୍ ଦି ଇଲେକ୍ଟ୍ରୋନିକ୍ସ ଗେଜେଟ୍ରୁ ଆସିକି ମୁଁ ମୋର ସୁବିଧା ପାଇଁ ତାକୁ ଛାଡ଼ିଦେଇକି ମୁଁ ମୋ ଲାପଟପ୍ ନ ପାଇଲି, ପିଲାକୁ ଗୋଟେ ଲାପଟପ୍ ଦେଲି, ସେଇଥିରୁ ଆମକୁ ନିଜକୁ ବାହାର କରିବାକୁ ପଡ଼ିବ, ତାହେଲେ ଯେ ଏଥିରୁ ଆମେ ରକ୍ଷା ପାଇପାରିବା।

0: ହଁ ଶ୍ରୋତା ବନ୍ଧୁ, ମୁଣ୍ଡ ବିନ୍ଧିବା ବା ମୁଣ୍ଡ ବ୍ୟଥା ହେବା ଏକ ସାଧାରଣ କଥା। ଆଜିକାଲି ବେଳ ଅବେଳରେ ଆମ ସମସ୍ତଙ୍କର ମୁଣ୍ଡ ବ୍ୟଥା ହୋଇଥାଏ। ତେବେ କାହିଁକି ଏମିତି ମୁଣ୍ଡ ବିନ୍ଧେ, କ'ଣ ଏହାର କାରଣ, କ'ଣ କଲେ ଏଥିରୁ ଆମେ ମୁକ୍ତି ପାଇପାରିବା, ସେ ସମ୍ପର୍କରେ ଆସନ୍ତୁ ଜାଣିବା ଡାକ୍ତର ଶୁଭ୍ରାଂଶୁ ଶେଖର ଜେନାଙ୍କ ପାଖରୁ।
1: ମାଇଗ୍ରେନ୍ ରୋଗ ବା ଅର୍ଦ୍ଧକବଳି ରୋଗ ବହୁତ କମନ୍ କଣ୍ଡିସନ୍ ଆମ ସୋସାଇଟିରେ ଦେଖାଦିଏ। ପରିସଂଖ୍ୟାନୁ ଜଣାପଡ଼ିଛି କି 15% ଲୋକ ପୃଥିବୀରେ ଏହି ମାଇଗ୍ରେନ୍ ରୋଗରେ ପୀଡ଼ିତ ହୋଇଥାନ୍ତି। ଏହି ରୋଗ ମୁଖ୍ୟତଃ ଫିମେଲ୍ମାନଙ୍କ ବା ସ୍ତ୍ରୀମାନଙ୍କ କ୍ଷେତ୍ରରେ ଅଧିକା ଦେଖାଦିଏ। ଯେଉଁମାନେ ୟଙ୍ଗ ଫିମେଲ୍ ଇନ୍ ଦ ରେଞ୍ଜ ଅଫ୍ 20-50 ଇୟର୍ ଭିତରେ ଏହି ରୋଗ ଦେଖାଦେଇଥାଏ, ଏବଂ ମେନୋପୋଜ୍ ହେବା ପରେ ତାଙ୍କର ହେଡ଼େକ୍ ବା ମାଇଗ୍ରେନ୍ଟା ଆମର କମିଯାଇଥାଏ। ତେଣୁ ଏହି ରୋଗରେ ହର୍ମୋନାଲ୍ ଏଫେକ୍ଟ ଅଛି ବୋଲି ମଧ୍ୟ ବହୁତ ପ୍ରକାର ପରିସଂଖ୍ୟାନରୁ ଜଣାପଡ଼ିଛି। ମୁଣ୍ଡ ବଥା ମୁଖ୍ୟତଃ 2 ପ୍ରକାର ହୋଇଥାଏ, ଗୋଟେ ପ୍ରାଇମେରୀ ଟାଇପ୍ର ହେଡ଼େକ୍ ଏବଂ ଗୋଟେ ସେକେଣ୍ଡାରୀ ଟାଇପ୍ର ହେଡ଼େକ୍। ପ୍ରାଇମେରୀ ହେଡ଼େକ୍ର ବିଭିନ୍ନ ପ୍ରକାର କାରଣ ରହିଥାଏ, ଯେଉଁଟାକି ମୁଖ୍ୟ କାରଣ ହେଲା ମାଇଗ୍ରେନ୍ ବା ଅର୍ଦ୍ଧକପାଳି ରୋଗ। ଆଉ ଅନ୍ୟ ପ୍ରକାର ମୁଣ୍ଡ ବଥା ଯେଉଁଟାକି ପ୍ରାଇମେରୀ ହେଡ଼େକ୍ରେ ଅଛି, ସେଗୁଡ଼ିକ ହେଲା ଟେନସନ୍ ଟାଇପ୍ର ହେଡ଼େକ୍, ଗୋଟେ କ୍ଲଷ୍ଟର ହେଡ଼େକ୍ ବା ଟ୍ରାଇଜେମିନାଲ୍ ନ୍ୟୁରାଲଜିକ୍ ହେଡ଼େକ୍। ତ ସେଗୁଡ଼ିକ ହେଡ଼େକ୍ ଗୁଡ଼ିକ ଆମର ପ୍ରାଇମେରୀ ହେଡ଼େକ୍ ଗ୍ରୁପ୍ରୁ ଆସେ, ସେଥିରେ ବ୍ରେନ୍ ଇମେଜିଂ ୟୁଜୁଆଲି ନର୍ମାଲ୍ ରହେ। ସେକେଣ୍ଡାରୀ ହେଡ଼େକ୍ର ଆମର ବିଭିନ୍ନ ପ୍ରକାର କଜ୍ ବା କାରଣରୁ ହୋଇଥାଏ। ସେକେଣ୍ଡାରୀ ହେଡ଼େକ୍ର ମୁଖ୍ୟତଃ କାରଣ ହେଲା, ଧରନ୍ତୁ ବ୍ରେନ୍ର ବ୍ଲିଡ଼ିଂ ହୋଇଯିବା ବା ବ୍ରେନ୍ର ହେମରେଜ୍ ବା ଷ୍ଟ୍ରୋକ୍, ବ୍ରେନ୍ର କିଛି ଇନଫେକ୍ସନ୍ ହେବା, ବ୍ରେନ୍ର ଯଦି କିଛି ବ୍ଲଡ୍ ଭେସେଲ୍ସ ରିଲେଟେଡ୍ ପ୍ରୋବ୍ଲେମ୍ ଅଛି, କିଛି ହେଡ଼୍ ଇଞ୍ଜୁରି ବା ମୁଣ୍ଡରେ ବଥା ଲାଗିକି ଆପଣଙ୍କର ଯେଉଁ ମୁଣ୍ଡ ବଥା ହେଉଛି, ତ ସେଗୁଡ଼ିକୁ ଆମେ ଆପଣଙ୍କର ସେକେଣ୍ଡାରୀ ଟାଇପ୍ର ହେଡ଼େକ୍ ବୋଲି କହିଥାଉ। ସେଗୁଡ଼ିକ ଜାଣିବା ପାଇଁ ଆମେ ବିଭିନ୍ନ ପ୍ରକାର ସ୍କାନ୍ ବା ରକ୍ତ ପରୀକ୍ଷା କରି ଆମେ ସେଇଟା ରୋଗ ନିରୂପଣ କରିଥାଉ। ମାଇଗ୍ରେନ୍ ରୋଗର ମୁଖ୍ୟ ଲକ୍ଷଣ ହେଲା ମୁଣ୍ଡ ବଥା। ଆପଣଙ୍କର ଗୋଟିଏ ପାର୍ଶ୍ୱ ମୁଣ୍ଡ ବଥା ବା 2 ପାର୍ଶ୍ୱ ମୁଣ୍ଡ ବଥା ବା ପଛପଟ ମୁଣ୍ଡ ମଧ୍ୟ ଏଥିରେ ବଥା ହୋଇଥାଏ। ମୁଣ୍ଡ ଅସହ୍ୟ ଭାବରେ ବଥା କରିଥାଏ, ଏବଂ ବଥାର କ୍ୟାରେକ୍ଟର ଆମେ କହୁ ଥ୍ରବିଙ୍ଗ ଟାଇପ୍ର ହେଡ଼େକ୍ ବା ରହି ରହି ମୁଣ୍ଡ ବଥା ହୋଇଥାଏ। ମୁଣ୍ଡ ବଥା ହେବା ସମୟରେ ଆପଣଙ୍କର ବାନ୍ତି ଲାଗିବା ବା ଅଇ ଉଠେଇବା ବା ବାନ୍ତି ହେବା ମଧ୍ୟ ଦେଖାଦିଏ। ମୁଣ୍ଡ ବଥା ସମୟରେ ଆପଣଙ୍କର ଲାଇଟ୍କୁ ଦେଖିବା ବା ଯଦି ସାଉଣ୍ଡକୁ ଶୁଣିବା ହୁଏ, ତାହେଲେ ମୁଣ୍ଡ ବଥାଟା ଅଧିକ ବଢ଼ିଯାଇଥାଏ। ତା ଫଳରେ ଲୋକ ଗୋଟିଏ ନିରବ ହୋଇ ଗୋଟିଏ ଅନ୍ଧାର ଘରେ ରହିବା ପାଇଁ ରୋଗୀ ୟୁଜୁଆଲି ପସନ୍ଦ କରନ୍ତି। ମୁଣ୍ଡ ବଥା ଷ୍ଟାର୍ଟିଂ ସମୟରେ କେତେଗୁଡ଼ିକ ଆମକୁ ଆଖିରେ ଦେଖାଦିଏ, ଯେଉଁଟାକି ଆମେ ଭିଜୁଆଲ୍ ଓରା ମଧ୍ୟ କହିଥାଉ, ଯେମିତିକି ଆପଣଙ୍କର ଲାଇଟ୍ସ ଟାଇପ୍ର ଦେଖାଦିଏ, ଏବଂ ଅରା ନଥାଇ ମଧ୍ୟ ଆମର ମାଇଗ୍ରେନ୍ ହୋଇଥାଏ। ତ ମାଇଗ୍ରେନ୍ ହେଡ଼େକ୍ ଆମର 3 ଘଣ୍ଟାରୁ ଷ୍ଟାର୍ଟ ହୋଇକି 3 ଦିନ ପର୍ଯ୍ୟନ୍ତ ରହିପାରେ, ଏବଂ ସେଇଟା ମଝିରେ ମଝିରେ ମୁଣ୍ଡ ବଥା ହୋଇକି ଆସେ। ମାଇଗ୍ରେନ୍ ବଥା ଅଧିକା ଦିନ ରହିଗଲେ ଆମକୁ ଏନ୍ଜାଇଟି ବା ଡିପ୍ରେସନ୍ର ରୋଗୀ ମଧ୍ୟ ଶିକାର ହୋଇଥାନ୍ତି। ମାଇଗ୍ରେନ୍ ଟ୍ରିଗର ବା ଯେଉଁ ଆମର ମାଇଗ୍ରେନ୍ କେମିତି ଷ୍ଟାର୍ଟ ହୁଏ, ତାର କେତୋଟି ଟ୍ରିଗର ମଧ୍ୟ ରହିଛି, ଯେଉଁଗୁଡ଼ିକ ଆପଣଙ୍କର ଯଦି ମାଇଗ୍ରେନ୍ ରହୁଛି ସେଗୁଡ଼ିକ ନିଶ୍ଚୟ ଜାଣିବାର ଆବଶ୍ୟକତା ରହିଛି। ତେଣୁ ମାଇଗ୍ରେନ୍ ଟ୍ରିଗର ଗୁଡ଼େ ବହୁତ ଗୁଡ଼ିକ ପ୍ରକାର ମାଇଗ୍ରେନ୍ ଟ୍ରିଗର ରହେ, ଯେମିତିକି ପାଣିପାଗର ପରିବର୍ତ୍ତନ ହେବା ବା ପଲ୍ୟୁସନ୍ ବା ଆପଣଙ୍କର ସନ୍ଲାଇଟ୍ ବା ଖରା ଏକ୍ସପୋଜର୍ରେ ଯେଉଁମାନେ ଆସନ୍ତି, ବା ଆପଣ ଯଦି କେତେ ଜଣ ପେସେଣ୍ଟ ମଧ୍ୟ କହନ୍ତି ଯେଉଁମାନେ ହେଉଛି ଗାଧେଇବା ଫଳରେ ବା ମୁଣ୍ଡ ଧୋଇବା ଫଳରେ ମଧ୍ୟ ଯେଉଁମାନଙ୍କର ଟ୍ରିଗର ହୋଇଥାଏ।

କେତେଗୁଡ଼ିକ କ୍ଷେତ୍ରରେ ବହୁତ ସାଉଣ୍ଡ ଶୁଣିବା ବା କେତେଗୁଡ଼ିକ ଗନ୍ଧ ହେବାର ମଧ୍ୟ ଟ୍ରିଗର ରହିଥାଏ, କେତେଗୁଡ଼ିକ ଖାଇବା ଦ୍ୱାରା ମଧ୍ୟ ଟ୍ରିଗର ରହିଥାଏ, ଯେମିତିକି ଆପଣଙ୍କର ଚକୋଲେଟ୍, ବ୍ଲାକ୍ ଚକୋଲେଟ୍ ହେଉ ବା ଆପଣଙ୍କର ଛେନା ଜାତୀୟ ଜିନିଷ ବା ଆପଣଙ୍କର କଫି ବା ଆପଣଙ୍କର ବହୁତ ଲୁଣ ଜାତୀୟ କି ଆପଣଙ୍କର ବହୁତ ମସଲା ଜାତୀୟ ଜିନିଷ ଯଦି ଆପଣ ମଧ୍ୟ ଖାଆନ୍ତି ତାହେଲେ ସେଇଟାକୁ ମଧ୍ୟ ଟ୍ରିଗର ହୋଇଥାଏ। କେତେଗୁଡ଼ିକ କେସ୍ରେ ଆପଣଙ୍କର ଏନ୍ଜାଇଟି ବା ଷ୍ଟ୍ରେସ୍ ଯୋଗୁଁ ମଧ୍ୟ ଟ୍ରିଗର ହୋଇଥାଏ। ଯଦି ଆପଣଙ୍କର ନିଦ ଠିକ୍ ରଖୁନାହାନ୍ତି, ଯଦି ସ୍ଲିପ୍ର ଡିଷ୍ଟର୍ବାନ୍ସ ହୁଏ ତାହେଲେ ମଧ୍ୟ ମାଇଗ୍ରେନ୍ ରୋଗ ହୋଇପାରିଥାଏ। ବହୁତ ଗୁଡ଼ିକ କେସ୍ରେ ମଧ୍ୟ ଦେଖାଯାଇଛି ଯେ ଆପଣଙ୍କର ଯଦି ଖାଇବା ମିଲ୍ ଯଦି ଆପଣ ଠିକ୍ ଭାବରେ ଖାଉନାହାନ୍ତି ବା ଆପଣ ମିଲ୍ ସ୍କିପ୍ କରୁଛନ୍ତି ବା ଆପଣ ଉପାସ ରହୁଛନ୍ତି ତାହେଲେ ମଧ୍ୟ ଆପଣ ମାଇଗ୍ରେନ୍ ମଧ୍ୟ ଟ୍ରିଗର ହୋଇପାରେ। ମାଇଗ୍ରେନ୍ ଯେଉଁ ହୁଏ ସେଇଟା ଆମର ଯୁବପିଢ଼ି ଲୋକଙ୍କୁ ଅଧିକ ପରିମାଣରେ ହୋଇଥାଏ, ତେଣୁ ସେ କ୍ଷେତ୍ରରେ ମଧ୍ୟ କେତୋଟି ସ୍ପେଶାଲ ପ୍ରିକସନ୍ ଯୁବପିଢ଼ିଙ୍କୁ ନେବା ଦରକାର ଅଛି। ଯେଉଁଟାକି ମୁଁ କହିଲି, ଯଦି ଆଲକୋହଲ ବା ସ୍ମୋକିଂ ମଧ୍ୟ ଗୋଟେ ପ୍ରକାର ମାଇଗ୍ରେନ୍ର ଟ୍ରିଗର, ତ ସେଗୁଡ଼ିକ ଆମକୁ ଏଭଏଡ୍ କରିବା ଦରକାର ଅଛି। ଏବଂ ସେକେଣ୍ଡ ପଏଣ୍ଟ ହେଲା, ଯେଉଁମାନେ ଧରନ୍ତୁ ଫ୍ଲିକରିଂ ଲାଇଟ୍, ଯେମିତିକି ହଉ ଟିଭି ହଉ ବା ମୋବାଇଲ ହଉ, ମାନେ ବହୁତ ଅଧିକା ସମୟ ମୋବାଇଲ ଦେଖନ୍ତି, ସେଗୁଡ଼ିକର ଫ୍ଲିକରିଂ ଲାଇଟ୍ ମଧ୍ୟ ଆମର କେତେଗୁଡ଼ିକ କେସ୍ରେ ମାଇଗ୍ରେନ୍ର ଟ୍ରିଗର ହୋଇପାରେ। ସେଥିପାଇଁ ମୁଁ ଅନୁରୋଧ କରିବି, ଯଦି ଆପଣ ଫ୍ଲିକରିଂ ଲାଇଟ୍ ବା ଟିଭି ବା ମୋବାଇଲ ଦେଖୁଛନ୍ତି, ଯେଉଁମାନଙ୍କର ମାଇଗ୍ରେନ୍ ହିଷ୍ଟ୍ରି ଅଛି, ସେଗୁଡ଼ିକ ମଧ୍ୟ ସେମାନେ ଲିମିଟ୍ କରିବାର ଆବଶ୍ୟକତା ରହିଛି। ମାଇଗ୍ରେନ୍ର ବିଭିନ୍ନ ପ୍ରକାର କମ୍ପ୍ଲିକେସନ୍ସ ରହିଛି। ଯଦି ଆମେ ମାଇଗ୍ରେନ୍କୁ ଠିକ୍ ଭାବରେ ଡାଇଗ୍ନୋସିସ୍ ନକରି ଟ୍ରିଟମେଣ୍ଟ ଯଦି ଠିକ୍ ଭାବରେ କରିନାହୁଁ, ତାହେଲେ ଆପଣଙ୍କର ଲଙ୍ଗ୍ ଟର୍ମରେ ବିଭିନ୍ନ ପ୍ରକାର କମ୍ପ୍ଲିକେସନ୍ ମଧ୍ୟ ଆସିପାରେ। ଯେମିତିକି ଯଦି ଆପଣଙ୍କର ମୁଣ୍ଡ ବଥା ଅଧିକ ପରିମାଣରେ ରହୁଛି, ତାହେଲେ ବିଭିନ୍ନ ପ୍ରକାର ସାଇକାଟ୍ରିକ୍ ବା ମାନସିକ ରୋଗର ମଧ୍ୟ ସେମାନେ ଶିକାର ହୋଇଥାନ୍ତି, ଯେଉଁଟାକି ଏନ୍ଜାଇଟି ତାଙ୍କର ବଢ଼ିଥାଏ, ଷ୍ଟ୍ରେସ୍ ବଢ଼ି ରହେ, ଡିପ୍ରେସନ୍ର ସେମାନେ ମଧ୍ୟ ଶିକାର ହୁଅନ୍ତି ଏବଂ ନିଦ ମଧ୍ୟ ସେମାନଙ୍କର ଡିଷ୍ଟର୍ବାନ୍ସ ରହିଥାଏ। ଏବଂ ଅନ୍ୟ ସବୁ କମ୍ପ୍ଲିକେସନ୍ ଯେମିତିକି ମାଇଗ୍ରେନ୍ ସହିତ ଆମର ଏପିଲେପ୍ସି ସିଜର୍ର ମଧ୍ୟ ସମ୍ପର୍କ ରହୁଛି, ଏବଂ ମାଇଗ୍ରେନ୍ ସହିତ ଆମର ଷ୍ଟ୍ରୋକ୍, ବ୍ରେନ୍ ଷ୍ଟ୍ରୋକ୍ର ମଧ୍ୟ ସମ୍ପର୍କ ରହେ। ଯେହେତୁ ମାଇଗ୍ରେନ୍ ଗୋଟେ ଆମର ଭାସ୍କୁଲାର ଡିଜିଜ୍, ଯଦି ଆପଣଙ୍କର ମାଇଗ୍ରେନ୍ ଅଧିକା ଦିନ ରହେ, ଆମର ବ୍ରେନ୍କୁ ବ୍ଲଡ୍ ଭେସେଲ୍ସର ମଧ୍ୟ ବ୍ରେନ୍କୁ ରକ୍ତ ପ୍ରବାହରେ ସଞ୍ଚାଳନରେ ମଧ୍ୟ ଅସୁବିଧା ହୁଏ, ତା ଫଳରେ ଆମର ବ୍ରେନ୍ ଷ୍ଟ୍ରୋକ୍ ମଧ୍ୟ ହୋଇଥାଏ। ତେଣୁ ଆମକୁ ମାଇଗ୍ରେନ୍ ରୋଗଟା ଯେ କେବଳ ମୁଣ୍ଡ ବଥା ହୋଇଛି ଯେ ଆମେ ତାକୁ ହେଳା କରିବା, ସେଇଟା ଠିକ୍ ନୁହଁ। ଆମକୁ ମାଇଗ୍ରେନ୍ ରୋଗର ସଠିକ୍ ଭାବରେ ଉପଚାର କରିବାର ଆବଶ୍ୟକତା ଅଛି, ଏବଂ ଯଦି ସଠିକ୍ ଭାବରେ ଉପଚାର ଆମେ କରୁଛୁ ତାହେଲେ ନିଶ୍ଚୟ ଭାବରେ ମାଇଗ୍ରେନ୍ ବା ହେଡ଼େକ୍ରୁ ଆମେ ନିଶ୍ଚୟ ଭାବରେ ଉପଶମ ଆମେ ପାଇପାରିବା। ସେଥିପାଇଁ ଆପଣଙ୍କୁ ଉପଯୁକ୍ତ ନ୍ୟୁରୋଲୋଜି ଡକ୍ଟରଙ୍କ ସହିତ ପରାମର୍ଶ କରିବାର ଆବଶ୍ୟକତା ଅଛି। ମୁଣ୍ଡ ବଥା ବହୁତ କମନ୍ ରୋଗ, ବହୁତ କମନ୍ କଣ୍ଡିସନ୍, ସମସ୍ତଙ୍କ କ୍ଷେତ୍ରରେ ମୁଣ୍ଡ ବଥା ଦେଖାଦେଇଥାଏ। ତ ଯଦି ଆପଣଙ୍କୁ ମୁଁ କହିବି, ଯଦି ମୁଣ୍ଡ ବଥା ବହୁତ ସିଭିୟର ହେଉଛି ବା ଆପଣ ଯଦି ସକାଳେ ଉଠିଲା ପରେ ଯଦି ଆପଣଙ୍କର ମୁଣ୍ଡ ବଥା ଷ୍ଟାର୍ଟ ହୁଏ, ତାହେଲେ ସେଗୁଡ଼ିକ ଆମେ ଡେଞ୍ଜରସ୍ ଆମେ ମୁଣ୍ଡ ବଥା ବା କିଛି ରେଡ୍ ଫ୍ଲାଗ୍ ଆମେ କହୁ। ଯଦି ଆପଣଙ୍କର ସକାଳେ ଉଠିଲେ ଆପଣଙ୍କର ତୀବ୍ର ଭାବରେ ମୁଣ୍ଡ ବଥା ହେଉଛି, ମୁଣ୍ଡ ବଥା ସହିତ ଆପଣଙ୍କୁ ବାନ୍ତି ଲାଗୁଛି ବା ବାନ୍ତି ହେଉଛି, ବା ଆପଣଙ୍କର କମନ୍ ମେଡ଼ିସିନ୍ ଯେଉଁଗୁଡ଼ିକ ଆପଣଙ୍କର ଖାଇକି ମଧ୍ୟ ଆପଣଙ୍କର ମୁଣ୍ଡ ବଥା କମୁନାହିଁ, ମୁଣ୍ଡ ବଥା ସହିତ ଅନ୍ୟ ସବୁ ସିମ୍ପଟମ୍ସ ଦେଖାଦେଉଛି, ଯେମିତିକି ଆଖିକୁ ଠିକ୍ ଭାବରେ ଦେଖାଯାଉନାହିଁ ବା ଆଖିକୁ ଡବଲ୍ ଦେଖାଯାଉଛି, ହାତ ଗୋଡ଼ରେ ଦୁର୍ବଳତା ଲାଗୁଛି ବା ହାତ ଗୋଡ଼ରେ ଆପଣଙ୍କର ଝିମ୍ଝିମ୍ ଲାଗୁଛି, ବା କେତେଗୁଡ଼ିକ କେସ୍ରେ ଆପଣ ବେହୋସ୍ ହେଇଯାଉଛନ୍ତି ବା କେତେଗୁଡ଼ିକ କେସ୍ରେ ଫିଟ୍ସ ମାରୁଛି ଟାଇପ୍ର ଆଟାକ୍ ଆସୁଛି, ସେଗୁଡ଼ିକ ଆମର ଡେଞ୍ଜରସ୍ ଟାଇପ୍ର ହେଡ଼େକ୍। ତ ସେଗୁଡ଼ିକ କେସ୍ରେ ଆମକୁ ଡାକ୍ତରଙ୍କ ସହିତ ପରାମର୍ଶ କରି ବ୍ରେନ୍ ସ୍କାନିଂ ମାଧ୍ୟମରେ ଆମେ ଠିକ୍ ଭାବରେ ସେ ରୋଗର ନିରୂପଣ କରିବାର ଆବଶ୍ୟକତା ଅଛି, ଏବଂ ସେହି ଅନୁସାରେ ଔଷଧ ଖାଇବା ଦରକାର ଅଛି। ଯେତେବେଳେ ରୋଗୀ ଆସନ୍ତି ଆମେ ତାଙ୍କ ଡିଟେଲ୍ ଆମେ ରୋଗ ବିଷୟରେ ଆମେ ପଚାରୁ, ଆପଣଙ୍କର କେଉଁ ଜାଗାରେ ମୁଣ୍ଡ ବଥା ହେଉଛି, ଆପଣଙ୍କର ଯେଉଁ ମୁଣ୍ଡ ବଥାର ଫ୍ରିକ୍ୱେନ୍ସି କ'ଣ ରହେ, ମୁଣ୍ଡ ବଥାର କେଉଁ କେଉଁ କାରଣରୁ ଆପଣଙ୍କର ଟ୍ରିଗର ରହେ, ଏଗୁଡ଼ିକ ସବୁ ଡକ୍ଟରଙ୍କୁ ଜଣାଇବା ନିତ୍ୟାନ୍ତ ଆବଶ୍ୟକତା ଅଛି। ଏବଂ ଆମେ ତାର ମାଇଗ୍ରେନ୍ ରୋଗକୁ ଡିଟେକ୍ଟ କରିବା ପାଇଁ ୟୁଜୁଆଲି କୌଣସି ପରୀକ୍ଷା ନଥାଏ, କିନ୍ତୁ ତା ଅନ୍ୟ କେତୋଟି ଯେଉଁ ଅସୁବିଧା ଥାଏ ସେଥିପାଇଁ ଆମେ କେତେବେଳେ କ୍ଷେତ୍ରରେ ଆମେ ମୁଣ୍ଡ ସ୍କାନିଂ ମଧ୍ୟ କରିଥାଉ, ଏବଂ ତାପରେ ଆମେ ତାର ଟ୍ରିଟମେଣ୍ଟ ଷ୍ଟାର୍ଟ କରାଯାଏ। ପ୍ରଥମ ଜିନିଷ ହେଲା, ମାଇଗ୍ରେନ୍ ପାଇଁ ଆପଣଙ୍କର ଡାକ୍ତରଙ୍କ ସହିତ ପରାମର୍ଶ କରିବା ଦରକାର ଅଛି, ଏବଂ ସିଏ ଯେମିତି ଔଷଧ, ଆମେ ମାଇଗ୍ରେନ୍ ପାଇଁ ମୁଖ୍ୟତଃ ଦୁଇ ପ୍ରକାର ଔଷଧ ଦିଆଯାଏ। ଗୋଟିଏ ପ୍ରୋଫାଇଲାକ୍ଟିକ୍ ମେଡ଼ିସିନ୍, ଯେଉଁଟାକି ଆପଣ ଯଦି ଖାଇବେ ତାହେଲେ ମାଇଗ୍ରେନ୍ର ଆଟାକ୍ ଆପଣଙ୍କର କମ୍ ରହିବ ଏବଂ ତାର ଫ୍ରିକ୍ୱେନ୍ସି ମଧ୍ୟ କମ୍ ରହିବ। ତ ସେଇ ମେଡ଼ିସିନ୍କୁ ଆମେ ପ୍ରୋଲଙ୍ଗ ଡ୍ୟୁରେସନ୍ ପାଇଁ ଦେଇଥାଉ। ଏବଂ ଆଉ ଗୋଟେ ପ୍ରକାର ମେଡ଼ିସିନ୍ ଅଛି, ଯେଉଁଟାକି ଆପଣଙ୍କର ଯେତେବେଳେ ମାଇଗ୍ରେନ୍ ହୁଏ ବା ମୁଣ୍ଡ ବଥା

ଷ୍ଟାର୍ଟ ହୁଏ ସେହି ସମୟରେ ଯଦି ଆପଣ ଖାଉଛନ୍ତି ତାହେଲେ ମାଇଗ୍ରେନ୍ର ମୁଣ୍ଡ ବଥା ଆପଣଙ୍କର କମିଯାଏ। ଥାର୍ଡ ପଏଣ୍ଟ ହେଲା ଔଷଧ ନଥାଇକି ଆମର ଯେଉଁ ନନ୍ ଫାର୍ମାକୋଲୋଜିକାଲ ଟ୍ରିଟମେଣ୍ଟ ସେଇଟା ମଧ୍ୟ ବହୁତ ଇମ୍ପୋର୍ଟାଣ୍ଟ, ଯେଉଁଟାକି ଆପଣଙ୍କ ଟ୍ରିଗର ଗୁଡ଼ିକ ବିଷୟରେ ଯେଉଁ ମୁଁ ଆଲୋଚନା କଲି ସେଗୁଡ଼ିକୁ ଆମକୁ ଏଭଏଡ୍ କରିବା ଦରକାର। ଏକ ଦୁଇ ହେଲା ଆପଣଙ୍କୁ ସନ୍ତୁଳିତ ଖାଦ୍ୟ ଖାଇବା ଦରକାର ଏବଂ ଯେଉଁ ଫୁଡ଼ ଗୁଡ଼ିକ ଟ୍ରିଗର କରୁଛି ସେଗୁଡ଼ିକ ଏଭଏଡ୍ କରିବା ଦରକାର ଅଛି। ପାଣି ବା ଆପଣଙ୍କର ହାଇଡ୍ରେସନ୍ ଠିକ୍ ଭାବରେ ମେଣ୍ଟେନ୍ କରିବାର ଆବଶ୍ୟକତା ଅଛି ଏବଂ ପଲ୍ୟୁସନ୍, ଷ୍ଟ୍ରେସ୍ ଏବଂ ଖରା ଏଗୁଡ଼ିକଠୁ ଆମେ ଦୂରରେ ରହିବା ଦରକାର। ନିୟମିତ ସନ୍ତୁଳିତ ବ୍ୟାୟାମ କରିବାର ଆବଶ୍ୟକତା ଅଛି। ଯୋଗ ଏବଂ ପ୍ରାଣାୟାମ ମଧ୍ୟ ଦେଖାଦେଇଛି ସେଇଟା ମାଇଗ୍ରେନ୍କୁ ବହୁତ ହେଲ୍ପଫୁଲ୍ କରୁଛି, ତେଣୁ ସେଗୁଡ଼ିକ ମଧ୍ୟ କରିବାର ଆବଶ୍ୟକତା ଅଛି। ତ ଏଗୁଡ଼ିକ ଯଦି ଆମେ କରୁଛୁ ତାହେଲେ ଆମର ମାଇଗ୍ରେନ୍ ବା ହେଡ଼େକ୍ ନିଶ୍ଚୟ କମ୍ ରହିବ ଏବଂ ତା ସହିତ ଆପଣଙ୍କର ଡାକ୍ତରଙ୍କ ସହିତ ପରାମର୍ଶ କରି ନିୟମିତ ବ୍ୟବଧାନରେ ଔଷଧ ମଧ୍ୟ ଖାଇବାର ଆବଶ୍ୟକତା ଅଛି।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
0: ସବୁରି ଭାଷାରେ କେବଳ ଆକାଶବାଣୀ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ଏଥର ରୂପାଲି ପର୍ଦ୍ଦାର ଗୀତକୁ ନେଇ ଆମର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସିନେ ତରଙ୍ଗ। ଶ୍ରୋତାବନ୍ଧୁ ନମସ୍କାର, ଆକାଶବାଣୀର ଏହି ଲୋକପ୍ରିୟ କାର୍ଯ୍ୟକ୍ରମ ସିନେ ତରଙ୍ଗକୁ ଆପଣଙ୍କୁ ଜଣାଉଛି ଅନେକ ଅନେକ ସ୍ୱାଗତ। ଆଜି ଆମେ ନେଇ ଆସିଛୁ 90 ଦଶକର ସୁପରହିଟ୍ ରୋମାଣ୍ଟିକ୍ ମ୍ୟୁଜିକାଲ ଫିଲ୍ମ ସଲାମିର କିଛି ଚିରସ୍ମରଣୀୟ ଗୀତ। 1994 ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରର ପ୍ରଯୋଜକ ଥିଲେ ଟେସୁ ଝାବେରୀ, ନିର୍ଦ୍ଦେଶନା ଦେଇଥିଲେ ଶଶିଲାଲ କେ ନାୟାର। ପ୍ରେମ, ଆତ୍ମସମ୍ମାନ, ସଂଘର୍ଷ ଓ ଜୀବନର ସ୍ୱପ୍ନକୁ ନେଇ ଗଢ଼ି

ଉଠି ଥିଲା ଏହି ସିନେମାର କାହାଣୀ। ଜଣେ ସାଧାରଣ ଯୁବକ କିପରି ନିଜ ପ୍ରେମକୁ ପାଇବା ପାଇଁ ଜୀବନ ସହ ସଂଘର୍ଷ କରେ ତାହାକୁ ସୁନ୍ଦର ଭାବେ ଉପସ୍ଥାପନ କରିଛି ଏହି ଚଳଚ୍ଚିତ୍ର। ଏହି ସିନେମାର ସବୁଠାରୁ ବଡ଼ ଆକର୍ଷଣ ଥିଲା ଏହାର ସଙ୍ଗୀତ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ନଦୀମ ଶ୍ରବଣ ଏବଂ ଗୀତଗୁଡ଼ିକୁ ଲେଖିଥିଲେ ସମୀର। ଏହି ସିନେମାର ଗୀତଗୁଡ଼ିକୁ ସ୍ୱର ଦେଇଥିଲେ କୁମାର ସାନୁ, ଅଲକା ଆଗ୍ନିକ, ପଙ୍କଜ ଉଦାସ ଏବଂ କବିତା କୃଷ୍ଣମୂର୍ତ୍ତି ପରି ଲୋକପ୍ରିୟ କଣ୍ଠଶିଳ୍ପୀମାନେ। ଅଭିନୟରେ ଥିଲେ ଆୟୁବ ଖାନ, ସଂଯୁକ୍ତା ସିଂ ଏବଂ ରୋଶନୀ ଜାଫେରୀ। ତେବେ ଆସନ୍ତୁ ଆଜିର ସଙ୍ଗୀତ ଯାତ୍ରାର ଆରମ୍ଭ କରିବା ସେହି ସୁପରହିଟ୍ ରୋମାଣ୍ଟିକ ସଙ୍ଗ ସହ, ଚେହେରା କ୍ୟା ଦେଖ୍ତା ହୋ, ଯାହା 90 ଦଶକର ପ୍ରେମୀ ଯୁଗଳଙ୍କ ମନରେ ଏକ ଅଲଗା ସ୍ଥାନ ସୃଷ୍ଟି କରିଥିଲା।